ଆକାଶବାଣୀ ବାରିପଦା ଆଜି ସୋମବାର 1948 ଶତାବ୍ଦ ଜ୍ୟେଷ୍ଠ 25 ଦିନ ଇଂରାଜୀ 2026 ମସିହା ଜୁନ୍ ମାସ 15 ତାରିଖ ଆମର ଅଗଣିତ ଶ୍ରୋତାବନ୍ଧୁମାନଙ୍କୁ ପ୍ରଭାତୀ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆମର ଆଜିର ଅଧିବେଶନ।

ଅଧିବେଶନ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଆମ କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ। ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 6 ବାଜିବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ ଅଳ୍ପକ୍ଷଣ ମଧ୍ୟରେ।

ଆକାଶବାଣୀ ବାରିପଦା ଆରମ୍ଭ କରୁଛୁ ଆଜିର ବନ୍ଦନା କାର୍ଯ୍ୟକ୍ରମ। ଆଜି ବନ୍ଦନାର ପ୍ରଥମ କଣ୍ଠଶିଳ୍ପୀ ସୁଧା ମିଶ୍ର, ସେ ଗାଇଛନ୍ତି ନରସିଂହ ମହାପାତ୍ରଙ୍କ ଗୀତ ରଚନାରୁ। ହେ ନଟରାଜ ତୁମରି ଛନ୍ଦେ କରବାରେ ରିପୁ ଦଳନ, ଡମ୍ବରୁ ନିନାଦେ ପ୍ରକମ୍ପିତ ହେଉ ବିଶ୍ୱ ଗଗନ ପବନ। କଣ୍ଠଶିଳ୍ପୀ ସୁଧା ମିଶ୍ର।

ମାହେଶ୍ୱରୀ ଭଗବତୀ ଶଙ୍କରୀ ବରଧା ଆଦିଶକ୍ତି ମହାମାୟୀ ମହାଦେବୀ କୃପାମୟୀ ମା ମଙ୍ଗଳମୟୀ ତୁହି ଶୁଭଦା। ନିର୍ମଳ ନାୟକଙ୍କ ଗୀତ ରଚନାରେ କଣ୍ଠଦାନ କରିଛନ୍ତି ପରବର୍ତ୍ତୀ କଣ୍ଠଶିଳ୍ପୀ ଆଲୋକ କୁମାର କୁଣ୍ଡୁ।

କେଉଁ ନାମ ଧରି ଡାକିବି ତୁମକୁ ତୁମେ ଯେ ସର୍ବନାମ କେଉଁ ଆଖିରେ ଦେଖିବି ତୁମକୁ ତୁମେ ଯେ ନୟନାଭିରାମ। କଣ୍ଠଶିଳ୍ପୀ ପ୍ରଫୁଲ୍ଲକର। ଗୀତିକାର କାଳନ୍ଦୀ ଚରଣ ପାଣିଗ୍ରାହୀ।

ଦୋଳମଣି ଖାନ୍ତେରଙ୍କ ଗୀତ ରଚନାରେ। ଏଥର କଣ୍ଠଦାନ କରିଛନ୍ତି କଣ୍ଠଶିଳ୍ପୀ ପ୍ରଣତୀ ମିଶ୍ର। ତୁମ ନାମ ଧରି ଯାହା ଆମେ ଖୋଜୁ, ତୁମକୁ ତାହା କି ଅଜଣା। ସବୁ କଥା ଜାଣି ଶୁଣି ପ୍ରଭୁ, ନୀରବେ ମୌନ ହୁଅନା। କଣ୍ଠଶିଳ୍ପୀ ପ୍ରଣତୀ ମିଶ୍ର।

କାର୍ଯ୍ୟକ୍ରମର ଶେଷ ଭକ୍ତିଗୀତଟି ଗାଇଛନ୍ତି କଣ୍ଠଶିଳ୍ପୀ ସତ୍ୟନାରାୟଣ ଅଧିକାରୀ। ପୁରାତନ ରଚନାରୁ ମନ୍ଦିରେ ତବ ଆସିଛୁ ପ୍ରଭୁ, ବନ୍ଦନା କରିବୁ ତୁମରି, ଘେନ ଘେନ ହେ ବିଶ୍ୱକରତା, ପୂଜା ନୈବେଦ୍ୟ ଆମରି। କଣ୍ଠଶିଳ୍ପୀ ସତ୍ୟନାରାୟଣ ଅଧିକାରୀ।

0: ରମା ସୁନ୍ଦରୀ ଜରତା ଏକଥା ଶୁଣିଲା। ମୁଁ ଋଷ୍ୟଶୃଙ୍ଗ ମୁନିଙ୍କୁ ଆଣି ଆପଣଙ୍କୁ ଭେଟିଦେବି ଏବଂ ଏତିକି କହି ପଞ୍ଚରତ୍ନ ଭରା ଚାଙ୍ଗୁଡ଼ିକୁ ସାଧୁଙ୍କ ହାତରୁ ସେ ଛଡ଼ାଇ ନେଲା। ରାଜା ଭାରି ଖୁସି ହେଲେ, ପାଦରେ ଚାଲିକି ଗଲେ କଷ୍ଟ ହେବ ବୋଲି ଜରତା ପାଇଁ ଦୁଇ ଦୁଇଟା ନାଁ ବି ଗଢ଼ିଦେଲେ। ଋଷ୍ୟଶୃଙ୍ଗ ଜନ୍ମ ହେବା ପରଠାରୁ ନାରୀ ବା ନବଯୌବନ ପ୍ରାପ୍ତା କାମିନୀଙ୍କୁ ଦେଖିନଥିଲେ, ଏଣୁ ସେ ଜରତାଙ୍କ ପ୍ରେମପୂର୍ଣ୍ଣ ଭାଷାରେ ରାଜି ହୋଇ ଅଙ୍ଗଦେଶର ରାଜଧାନୀ ଚମ୍ପାବତୀ ନଗରକୁ ଆସିଲେ। ଅଙ୍ଗଦେଶରେ ବର୍ଷା ହେଲା, ଅନାବୃଷ୍ଟି ଦୂର ହେଲା, ଏଣୁ ରଜ ପର୍ବରେ ତିନି ଦିନ ଧରି ବହୁ ସ୍ଥାନରେ ଋଷ୍ୟଶୃଙ୍ଗଙ୍କର ଆବାହନ କରାଯାଏ, ମେଢ଼ ହୁଏ, ମେଳା ବସେ। ଏକ କୃଷିଭିତ୍ତିକ ସଭ୍ୟତାକୁ ଆହୁରି ଆଗକୁ ନେବା ପାଇଁ ରଜ ପର୍ବ ଏକ ମହୋତ୍ସବ। ସେ ମହୋତ୍ସବ ଆମକୁ ଅନ୍ନ ଦେବ, ଆହାର ଦେବ, ଆନନ୍ଦ ଦେବ, ଏଥିରେ ତେଳେମାତ୍ର ସନ୍ଦେହ ନାହିଁ। ଏହା ହିଁ ଆଜିର ପ୍ରଣୀତ ବକ୍ତବ୍ୟ।
1: ଅନୁଚିନ୍ତା ଶେଷ ହେଲା। ଉପସ୍ଥାପନା କରିଥିଲେ ତରୁଣକାନ୍ତି ରାଉତ। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 64ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ମହାରାଜ ପରୀକ୍ଷିତଙ୍କୁ ସୁକଦେବ କହିଲେ ଯେ ଧୃତରାଷ୍ଟ୍ର ନିଜର ପୁଅମାନଙ୍କ ପ୍ରତି ମୋହଗ୍ରସ୍ତ ହୋଇ ପଣ୍ଡୁଙ୍କ ପୁଅମାନଙ୍କୁ ଭଲ ଦୃଷ୍ଟିରେ ଦେଖିଲେ ନାହିଁ। ସେମାନେ ମା କୁନ୍ତୀଙ୍କ ସହିତ ଅତି ଦୁଃଖରେ ଥାନ୍ତି। ଏହି ସମୟରେ ପାଣ୍ଡବମାନଙ୍କୁ ଅଧାରାଜ୍ୟ ଦେଇ ସୁଖରେ ରହିବା ପାଇଁ ବିଦୁର ଧୃତରାଷ୍ଟ୍ରଙ୍କୁ ବୁଝେଇଲେ। ବିଦୁରଙ୍କ ଏ ଉପଦେଶରେ କ୍ରୋଧ ପ୍ରକାଶ କରି ନାନା କଟୁ କଥା କହି ଦୁର୍ଯ୍ୟୋଧନ ତାଙ୍କୁ ରାଜପୁର ଛାଡ଼ିଯିବା ପାଇଁ କହିଲେ। ବିଦୁର ହସ୍ତିନାରୁ ଯାଇ ପ୍ରଭାସ କ୍ଷେତ୍ରରେ ପହଞ୍ଚିଲେ। ସେଠାରେ କୁରୁପାଣ୍ଡବ ଯୁଦ୍ଧର ପରିଣତି, କୁଟୁମ୍ବ ବିନାଶ ଖବର ଆଦି ପାଇଲେ। ତାପରେ ନାନା ତୀର୍ଥ ଦର୍ଶନ କରି ବୃନ୍ଦାବନରେ ପହଞ୍ଚିଲେ। ଉଦ୍ଧବଙ୍କୁ ସାକ୍ଷାତ କରି ଶ୍ରୀକୃଷ୍ଣଙ୍କ ବିଷୟ ଜାଣିବାକୁ ଚାହିଁଲେ।

0: କରିଥିଲେ ସିଦ୍ଧାର୍ଥ ମିଶ୍ର, ଅରବିନ୍ଦ ମୁଦୁଲି, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ, ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ କଟକ, ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ହରଡ଼ର ଉନ୍ନତ ଚଉଳ କିସମଗୁଡ଼ିକ ହେଲା ପିଆର୍ଜି 167, ପିଆର୍ଜି 235, ଭିଏଲ୍ ଅରହର 1, ଟି ଅରହର ଇତ୍ୟାଦି। ହରଡ଼ର ଉନ୍ନତ ଓ ଡେରିରେ ଅମଳ ହେଉଥିବା କିସମଗୁଡ଼ିକ ହେଉଛି ଆଶା, ମାରୁତି, ଟିବିଆର୍ଜି 69, ପନ୍ଥ 7, ଜିଟି 104 ଇତ୍ୟାଦି। ଧାଡ଼ିରେ ବୁଣିବା ପାଇଁ ଏକର ପ୍ରତି ଚଉଳ ଅମଳ ହେଉଥିବା କିସମରୁ 8 କିଲୋଗ୍ରାମ ଏବଂ ବିଳମ୍ବରେ ହେଉଥିବା କିସମ ପାଇଁ 6 କିଲୋଗ୍ରାମ ବିହନ ଆବଶ୍ୟକ ହୋଇଥାଏ। ବିହନକୁ ବୁଣିବା ଆଗରୁ 1 କିଲୋଗ୍ରାମ ହରଡ଼ ବିହନରେ 2 ଗ୍ରାମ କାର୍ବେଣ୍ଡାଜିମ୍ କିମ୍ବା 3 ଗ୍ରାମ କାର୍ବୋସ୍କିନ୍ ଓ ଥିରାମ୍ର ମିଳିତ ଔଷଧ ମିଶାଇ ବିହନ ବିଶୋଧନ କରନ୍ତୁ। ବିହନ ବୁଣିବାର 1 ଘଣ୍ଟା ପୂର୍ବରୁ ହରଡ଼କୁ ରାଇଜୋବିୟମ୍ ବୀଜାଣୁ କଲଚର 20 ଗ୍ରାମ ନେଇ 1 କିଲୋଗ୍ରାମ ବିହନରେ ଗୋଳାଇ ଉପଚାର କରନ୍ତୁ। ବର୍ତ୍ତମାନ ସମୟରେ ଆଖୁ ଫସଲରେ ସଳ କାଣ୍ଡବିନ୍ଧା ପୋକର ଆକ୍ରମଣ ଦେଖାଦେଇଥାଏ। ଆଖୁ ଫସଲରେ ସଳ କାଣ୍ଡବିନ୍ଧା ପୋକର ପରିଚାଳନା ପାଇଁ ଗ୍ରୀଷ୍ମ ଋତୁରେ ନିୟମିତ ଭାବରେ ଜଳସେଚନ କରନ୍ତୁ। ପୋକ ଓ ଅଣ୍ଡାପୁଞ୍ଜଗୁଡ଼ିକୁ ହାତରେ ଧରି ନଷ୍ଟ କରିଦିଅନ୍ତୁ। ଆକ୍ରାନ୍ତ ପିଲଗୁଡ଼ିକୁ ମାଟି ତଳୁ କାଟି ଦୂରରେ ନଷ୍ଟ କରିଦିଅନ୍ତୁ। ପ୍ରଥମଥର ହୁଡ଼ା ଟେକିବା ସମୟରେ ମାଟିରେ ଏକର ପ୍ରତି 10 କିଲୋଗ୍ରାମ ଫିପ୍ରୋନିଲ୍ ନାମକ ଦାନାଦାର କୀଟନାଶକ ପ୍ରୟୋଗ କରନ୍ତୁ। ବର୍ତ୍ତମାନ ସମୟରେ କଖାରୁ ଜାତୀୟ ପନିପରିବାରେ ଉଛୁର ପତ୍ରପଡ଼ା ରୋଗ ଦେଖାଦେବାର ସମ୍ଭାବନା ଅଛି। ଏହାର ନିରାକରଣ ପାଇଁ କାର୍ବେଣ୍ଡାଜିମ୍ 12% ସହିତ ମାଙ୍କୋଜେବ୍ 63% WP ମିଳିତ ଫିମ୍ପିନାଶକ 2 ଗ୍ରାମ ପ୍ରତି ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ସଜନା ଗଛରେ ଛୁଇଁବିନ୍ଧା ପୋକର ଦମନ ପାଇଁ ସାଇପରମେଥ୍ରିନ୍ 80 ଗ୍ରାମ ଏକର ପ୍ରତି 15 ଦିନ ଅନ୍ତରରେ 2 ଥର ପ୍ରୟୋଗ କରନ୍ତୁ। ଏହି ମାସରେ ଖମ୍ବ ଆଳୁ ଲଗାଯାଏ। ଦେଶୀ ଆଳୁ ଶ୍ରୀକୀର୍ତ୍ତି, ଶ୍ରୀରୂପା, ହାତୀ ଖୋଜ, ଛୋଟ ଖମ୍ବ ଆଳୁ ଶ୍ରୀକଳା, ଧଳା ଖମ୍ବ ଆଳୁ ଶ୍ରୀ ଶୁଭ୍ରା, ଶ୍ରୀପ୍ରିୟା, ଶ୍ରୀ ଧନ୍ୟା ଆଦି କିସମ ଆମ ରାଜ୍ୟ ପାଇଁ ଉପଯୁକ୍ତ। 1 ଏକର ଜମି ପାଇଁ 8-10 କ୍ୱିଣ୍ଟାଲ ଖମ୍ବ ଆଳୁ ଦରକାର ହୁଏ। ଏହି ଖଣ୍ଡଗୁଡ଼ିକୁ 150-200 ଗ୍ରାମ ଓଜନର ମୁଣ୍ଡା ବିହନ ଆକାରରେ ଲଗାନ୍ତୁ। ଜମିକୁ ଗୁଣ୍ଡ ଚାଷ କରି ଧାଡ଼ିକୁ ଧାଡ଼ି 3 ଫୁଟ, ଗଛକୁ ଗଛ 3 ଫୁଟ ବ୍ୟବଧାନରେ ଗାତ ଖୋଳନ୍ତୁ। ଗୋବର ଖତ ଏବଂ ଜମି ଉପରେ ଉର୍ବର ମାଟି ସମ ପରିମାଣରେ ମିଶାଇ ଗାତଗୁଡ଼ିକୁ ପୂରଣ କରନ୍ତୁ। 1 ଏକର ପ୍ରତି 32 କିଲୋଗ୍ରାମ ଯବକ୍ଷାରଜାନ ସାର, 24 କିଲୋଗ୍ରାମ ଫସ୍ଫରସ୍ ସାର ଓ 32 କିଲୋଗ୍ରାମ ପଟାସ୍ ସାର ପ୍ରୟୋଗ କରନ୍ତୁ। ଲଗାଇବା ବେଳେ ସମୁଦାୟ ସୁପରଫସ୍ଫେଟ୍ ପ୍ରତି ମନ୍ଦାରେ ମାଟି ତଳେ ପ୍ରୟୋଗ କରନ୍ତୁ। ମନ୍ଦାରେ ଖମ୍ବ ଆଳୁ ବିହନକୁ 5-10 ସେଣ୍ଟିମିଟର ଗଭୀରରେ ପୋତନ୍ତୁ। ମୌସୁମୀ ବର୍ଷା ଆରମ୍ଭ ପୂର୍ବରୁ ଖମ୍ବ ଆଳୁ ଲଗା ହୋଇଥିଲେ ବିହନ ଲଗା ହେବା ପରେ ମନ୍ଦାକୁ ଶୁଖିଲା ନଡ଼ା, ଡାଳପତ୍ର ବା ଘାସ ଦେଇ ଘୋଡ଼ାଇ ଦିଅନ୍ତୁ। କଦଳୀ ଗଛରେ ଘୁଣିପୋକ ବା ଶୁଣ୍ଢା ପୋକର ପରିଚାଳନା ପାଇଁ କଦଳୀ ବଗିଚାରେ ଏକର ପ୍ରତି 10 କସ୍ମୋଲିଓର ଥିବା ସଙ୍ଗ ଆକର୍ଷକ ଯନ୍ତା ବସାନ୍ତୁ। ଗଛ ଲଗାଇବା ବେଳକୁ କନ୍ଦାଗୁଡ଼ିକୁ ଉଷୁମ ପାଣିରେ ବୁଡ଼ାଇ ତାପରେ ଲଗାନ୍ତୁ। ଗାତଗୁଡ଼ିକରେ 250 ଗ୍ରାମ ନିମ୍ବ ପିଡ଼ିଆ, 25-50 ଗ୍ରାମ ଯେକୌଣସି ଦାନାଦାର କୀଟନାଶକ ଦେଇ ଲଗାନ୍ତୁ। ଏହି ପୋକର ଆକ୍ରମଣରୁ ରକ୍ଷା ପାଇବା ପାଇଁ ଆକ୍ରାନ୍ତ ଗଛକୁ କାଟି ଟିକି ଟିକି କରି ଖରାରେ ଶୁଖାଇ ଦିଅନ୍ତୁ। କଦଳୀ ବଗିଚାକୁ ସଦାସର୍ବଦା ସଫା ସୁତୁରା ରଖନ୍ତୁ। ଗଛ ପ୍ରତି 2 ମିଲିଲିଟର ଇମିଡା କ୍ଲୋପ୍ରିଡ୍ 30 SL ଇଞ୍ଜେକ୍ସନ କଣା ଉପରୁ 10 ସେଣ୍ଟିମିଟର ଛାଡ଼ି ତେର୍ଛାରେ ଗଛ କାଣ୍ଡରେ ଦିଅନ୍ତୁ।
0: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ପୂର୍ବାଭାସରୁ ଜଣାଯାଏ ଯେ ଆଗାମୀ 24 ଘଣ୍ଟା ମଧ୍ୟରେ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାର ଅଧିକାଂଶ ସ୍ଥାନରେ ଏବଂ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କେଉଁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାର ଅଳ୍ପ କେତେକ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି। ସତର୍କ ସୂଚନାରୁ ଜଣାଯାଏ ଯେ ରାଜ୍ୟର ବାଲେଶ୍ୱର, କେଉଁଝର, ମୟୂରଭଞ୍ଜ, ରାୟଗଡ଼, କୋରାପୁଟ, ଗଜପତି ଏବଂ ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ ଏବଂ ଘଣ୍ଟାକୁ 50-60 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଅଛି। ଏହି ସମୟ ମଧ୍ୟରେ ଏହିସବୁ ଅଞ୍ଚଳରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଶୁଣିଲେ ପାଣିପାଗର ସୂଚନା, ଆକାଶବାଣୀ କଟକ। ସମୟ ବର୍ତ୍ତମାନ ସକାଳ 6:55 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ।

ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ବାରିପଦା ଶୁଣନ୍ତୁ ଆଜିର କାର୍ଯ୍ୟକ୍ରମର ସୂଚନା। ସୂଚନା ଓ ମୂର୍ଚ୍ଛନାର କାର୍ଯ୍ୟକ୍ରମ ପରିକ୍ରମା ପ୍ରଚାର କରିବୁ ସକାଳ 7:25। ସକାଳ 8:15 ଶୁଣିବେ ଗୀତାଞ୍ଜଳି। କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଯଥାକ୍ରମେ ସକାଳ 9:00, ସକାଳ 10:05 ଏବଂ ଦିନ 12:30। ଦିନ 12:00 ଚହଲା କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିବେ ଓଡ଼ିଶୀ କୀର୍ତ୍ତନ, ପରିବେଷଣ କରିବେ କମଳାକାନ୍ତ ବେହେରା ଏବଂ ସାଥୀ କଳାକାରମାନେ। ମହିଳା ମହଲ ଅପରାହ୍ନ 1:20। ସନ୍ଧ୍ୟା 6:00 ଭକ୍ତିଗୀତ କାର୍ଯ୍ୟକ୍ରମ, ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ ସନ୍ଧ୍ୟା 6:15। ସନ୍ଧ୍ୟା 7:00 ପ୍ରଚାର କରିବୁ ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମ, ଆଜି ଏଥିରେ ଶୁଣିବେ କୋଲ୍ହ ଗୀତ। ଚାଷବାସ କାର୍ଯ୍ୟକ୍ରମ ଶୁଣିବେ ସନ୍ଧ୍ୟା 7:30। ରାତି 8:00 ଓଡ଼ିଆ ଚଳଚ୍ଚିତ୍ର ଗୀତ କାର୍ଯ୍ୟକ୍ରମ। ସ୍ୱାସ୍ଥ୍ୟ ସମ୍ପଦ ଓ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 8:30। ରାତି 8:40 ଗୀତ ଅତୀତ କାର୍ଯ୍ୟକ୍ରମ। ସଙ୍ଗୀତ ରୂପକ ରଜ ସଜବାଜ ରଜ ମଉଜ ପ୍ରଚାର କରିବୁ ରାତି 10:00। ରଚନା ଶଙ୍କର ଜେନା, ଉପସ୍ଥାପନା କଳ୍ପନା ପାତ୍ର ଏବଂ ସାଥୀ। ରାତି 10:30 ରହିଛି ଏକକ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଶୁଣିଲେ ଆଜିର କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଓ ପରେ ପରେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଅଳ୍ପ ସମୟ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ବନସ୍ତେଡାକିଲା ଗଜ ଗାଁଠୁ ସହରେ ରଜ ମଉଜ ରଜ ଦୋଳି ମା ମାନଙ୍କ ହାତ ତିଆରି ପିଠା ପସରା ମିଠା ପାନର ନିଆରା ସ୍ୱାଦ ଏସବୁକୁ ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆହୁରି ସମୃଦ୍ଧ। ଏସିଛି ମା ମାନଙ୍କ ହାତ ତିଆରି ଆରିସା କାକରା ମଣ୍ଡା ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ। June 12-16 ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦ ନଗରଠୁ ନେଇ ଏସ୍ପ୍ଲାନେଟ୍ ଇନ୍ଫୋସିଟି ନନ୍ଦନକାନନ ଓ ସହରର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହ୍ୱିଲ। ଏହା କେବଳ ପିଠାର ସମ୍ଭାର ନୁହେଁ, ଏହା ହେଉଛି ଆମ ପରମ୍ପରା ଓ ନାରୀ ସଶକ୍ତିକରଣର ପରିଚୟ। ଆସନ୍ତୁ ଏହି ରଜରେ ଓଡ଼ିଶାର ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନା ଅଧୀନରେ ଗୃହ ନିର୍ମାଣ କରି ଭଡ଼ାରେ ଯୋଗାଇଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସବୁ ସହରାଞ୍ଚଳରେ ଏହିଭଳି ଘର ତିଆରି କରାଯିବା ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ଅବ୍ୟବହୃତ ଘରଗୁଡ଼ିକ ଚିହ୍ନଟ କରି ସ୍ୱଳ୍ପ ମୂଲ୍ୟରେ ଲୋକଙ୍କୁ ଭଡ଼ାରେ ଯୋଗାଇଦେବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ, ଫଳରେ ନିମ୍ନ ଏବଂ ମଧ୍ୟମ ଆୟବର୍ଗର ଲୋକ ଏହାର ସୁଫଳ ପାଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି। ସୂଚନାଯୋଗ୍ୟ, ବିଭାଗ ପକ୍ଷରୁ ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ 2026 ଚିଠା ନିୟମାବଳୀ ପ୍ରକାଶ ପାଇଛି। ଏ ସମ୍ପର୍କରେ ଜନସାଧାରଣଙ୍କଠାରୁ ମତାମତ ଲୋଡ଼ାଯାଇଛି। ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟା ତ୍ୱରିତ ଗତିରେ ଆଗେଇ ଚାଲିଛି। ଗତକାଲି ସନ୍ଧ୍ୟା ସୁଦ୍ଧା 98.95% ସ୍ୱତନ୍ତ୍ର ସଘନ ସଂଶୋଧନ ଏବଂ 34.54% ଅର୍ଥାତ୍ 1,15,36,537 ଭୋଟରଙ୍କର ଡିଜିଟାଇଜେସନ୍ କରାଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ରିପୋର୍ଟ ଅନୁଯାୟୀ ଗତକାଲି ସନ୍ଧ୍ୟା ସୁଦ୍ଧା 3,30,49,188 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ପ୍ରଦାନ କରାଯାଇଛି। ଆସନ୍ତା 28 ତାରିଖ ପୂର୍ବରୁ ପରିଗଣନା ଫର୍ମ ବଣ୍ଟନ, ସଂଗ୍ରହ ଏବଂ ଡିଜିଟାଇଜେସନ୍ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପରୀକ୍ଷାର ଆଡ୍ମିଟ୍ କାର୍ଡ ଏନ୍ଟିଏ ୱେବ୍ସାଇଟ୍ରେ ଉପଲବ୍ଧ ରହିଛି। ପରୀକ୍ଷାର୍ଥୀ ଜନ୍ମ ତାରିଖ, ଆବେଦନପତ୍ର ନମ୍ଘର କିମ୍ବା ପାସ୍ୱାର୍ଡ ବ୍ୟବହାର କରି nit.nta.nic.in ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ। ଆସନ୍ତା 21 ତାରିଖ ଅପରାହ୍ନ 2:00-5:15 ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ। ତିନିଦିନିଆ ରଜ ମହୋତ୍ସବର ଦ୍ୱିତୀୟ ଦିନକୁ ଆଜି ରଜ ସଂକ୍ରାନ୍ତି ଭାବେ ପାଳନ କରାଯାଉଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ସାମାଜିକ ଅନୁଷ୍ଠାନଗୁଡ଼ିକ ପକ୍ଷରୁ ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଆସନ୍ତାକାଲି ଭୂମି ଦହନ ପାଳନ କରାଯିବ। ଚଳିତ ବର୍ଷ ପ୍ରଥମ କରି କଟକ ମହାନଗର ନିଗମ ପକ୍ଷରୁ ତିନିଦିନିଆ ରଜ ମହୋତ୍ସବ ପାଳନ କରାଯାଉଛି। ବଦଳାଅ ନଜର, ବଦଳାଅ ପ୍ରଥା, ମହିଳା ନୁହେଁ ମହିଳା ସମ୍ମାନର କଥା ବାର୍ତ୍ତା ନେଇ ବାଲିଯାତ୍ରା ତଳପଡ଼ିଆ କଟକ ଇନ୍ କଟକରେ ଏହି ମହୋତ୍ସବ ପାଳନ କରାଯାଉଛି। ବ୍ୟାସକବି ଫକୀରମୋହନ ସେନାପତିଙ୍କର ଆଜି ହେଉଛି ମହାପ୍ରୟାଣ ଦିବସ। 1843 ମକର ସଂକ୍ରାନ୍ତିରେ ଜନ୍ମଗ୍ରହଣ କରିଥିବା ଫକୀରମୋହନ 1918 ରଜ ସଂକ୍ରାନ୍ତିରେ ଇହଲୀଳା ସମ୍ବରଣ କରିଥିଲେ। ଓଡ଼ିଆ ଭାଷାର ସୁରକ୍ଷା ପାଇଁ ସଂଗ୍ରାମ ଏବଂ ଓଡ଼ିଆ ସାହିତ୍ୟକୁ ତାଙ୍କର ଅବଦାନ ପାଇଁ ସେ ଚିରସ୍କରଣୀୟ ହୋଇ ରହିଛନ୍ତି। ଏହି ଅବସରରେ ଆଜି ବିଭିନ୍ନ ସ୍ଥାନରେ ସ୍କୃତିସଭାର ଆୟୋଜନ କରାଯାଉଛି। ଲଣ୍ଡନରେ ଭାରତୀୟ ଉଚ୍ଚାୟୁକ୍ତଙ୍କ ଦ୍ୱାରା ଆୟୋଜିତ ଓଡ଼ିଶା ପରବରେ ନବରଙ୍ଗପୁର ଓର୍ମାସ ଅଂଶଗ୍ରହଣ କରିବ। ଆସନ୍ତା ଜୁଲାଇ ମାସ 8 ତାରିଖରେ ଓଡ଼ିଶା ପରବରେ ନବରଙ୍ଗପୁର ଓର୍ମାସ ଦ୍ୱାରା ଇନ୍ଦ୍ରାବତୀ ପ୍ୟାକେଟ୍ ପ୍ରଦର୍ଶନ ସହ ପ୍ରସ୍ତୁତି ହେଉଥିବା ବିଭିନ୍ନ ଉତ୍ପାଦଗୁଡ଼ିକୁ ପ୍ରଦର୍ଶିତ କରିବା ପାଇଁ ଓର୍ମାସକୁ କୁହାଯାଇଛି। କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ସୋମନାଥ ସ୍ୱାଭିମାନ ଯାତ୍ରାରେ ନୟାଗଡ଼ ଜିଲ୍ଲାର 23 ଜଣ ତୀର୍ଥଯାତ୍ରୀ ଯାତ୍ରା ଆରମ୍ଭ କରିଛନ୍ତି। ସେହିପରି ସୁବର୍ଣ୍ଣପୁର ଜିଲ୍ଲାର 35 ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ବସ୍ ଭୁବନେଶ୍ୱରଠାରେ ପହଞ୍ଚିଛି। ଏହି ତୀର୍ଥଯାତ୍ରୀମାନେ ଆଜି ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ସୋମନାଥ ମନ୍ଦିର ଦର୍ଶନ ପାଇଁ ବାହାରିବେ। ନବରଙ୍ଗପୁର ଜିଲ୍ଲା ଉମରକୋଟ କୋଣ୍ଡା ଗାଁଠାରେ ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ବିଭିନ୍ନ ଯୋଜନାରେ ନାଗରିକମାନଙ୍କୁ ଦିଆଯାଉଥିବା ବିଭିନ୍ନ ସେବା, ସେମାନଙ୍କର ଅଭିଯୋଗ ଓ ସମ୍ପର୍କରେ ଆଲୋଚନା କରାଯାଇଥିଲା। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଝାରସୁଗୁଡ଼ା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ମିଡିଆ କନେକ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାରେ ବିକାଶର ଧାରା, ଓଡ଼ିଶା ସାରା ସ୍ଲୋଗାନ ସହ ଗତକାଲି ଉଦ୍ଯାପନୀ ଦିବସରେ ରାଜ୍ୟ ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା। ବରଗଡ଼ର ବରପାଲିଠାରେ ପାରମ୍ପରିକ ଶୀତଳଷଷ୍ଠୀ ଯାତ୍ରା ଗତକାଲିଠାରୁ ଆରମ୍ଭ ହୋଇଛି। ଆଜି ସକାଳ 8:46 ପରେ ନଟରାଜ ଶିବଙ୍କର ସଂସ୍ଥାପନ ସହ ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହେବ। ଆସନ୍ତାକାଲି ପତରପେଣ୍ଡି, ବୁଧବାର ଦିନ ଭୈରବ ପରିକ୍ରମା, ଗୁରୁବାର ବରାନୁ

0: ଗମନ ଏବଂ ଶୁକ୍ରବାର ବିବାହ କାର୍ଯ୍ୟ ସହ ଅନ୍ୟାନ୍ୟ ନୀତିକାନ୍ତି ସମ୍ପନ୍ନ କରାଯିବ ବୋଲି ଯାତ୍ରା କମିଟି ପକ୍ଷରୁ କୁହାଯାଇଛି। ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଉପକୂଳ ଅଞ୍ଚଳରେ ପ୍ରବେଶ କରିସାରିଥିବା ବେଳେ ଅନ୍ୟ ଭାଗକୁ ସ୍ପର୍ଶ କରିବା ନେଇ ପାଗ ଅନୁକୂଳ ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି। ଆଗାମୀ 20 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ଦିନ 2:32।
1: শ্রোতা বন্ধুমানে কার্যক্রম শুনিছন্তি আকাশবাণী কটক কেন্দ্রর। আমার স্বাস্থ্যরে শুনন্তু চর্মর রোগ সোরিয়াসিস আলোচনা করিছন্তি ডাক্তার স্বপ্না রানী বেহেরা।
2: সোরিয়াসিস এক চর্ম রোগ যাহা সংক্রামক নুহে। এহা এপরি এক রোগ যেউটা কি বারম্বার হুয়ে ছাড়ে এবং দীর্ঘস্থায়ী মধ্যে হইথায়। আম শরীরর চর্ম কোষিকা বা সেলস ভিতরু বাহারকু আসিথায়। আম শরীরর নর্মাল সেল টর্নওভার টাইম 28 দিন। সোরিয়াসিস রোগরে এহা কমি 10-15 দিন হয়ে যায়। এহা এক রোগ যাহা উভয় পুরুষ ও মহিলাঙ্কঠারে দেখা যায়। এহা এক অটো ইমুন রোগ যেউথরে কি নিজ শরীরর রোগ প্রতিরোধকারী কোষিকা বা সেল সবু নিজ বিরুদ্ধরে কার্য করে। কেতে কাংশরে এহা বংশগত ଯେଉଁଥିରେ ବି ଅଳ୍ପ ବୟସରେ ଏହି ରୋଗ ଆରମ୍ଭ ହୋଇଥାଏ। ଟନ୍ସିଲ୍ ସଂକ୍ରମଣ, କେତେକ ଯନ୍ତ୍ରଣା ନିବାରକ ଔଷଧ, ଉଚ୍ଚ ରକ୍ତଚାପ ପାଇଁ ବ୍ୟବହୃତ ଔଷଧ, ଆଣ୍ଟିଫଙ୍ଗାଲ ଔଷଧ ଏହି ରୋଗକୁ ବଢ଼ାଇ ଦେଇପାରେ। ସିଗାରେଟ୍, ମଦ୍ୟ, ଶାରୀରିକ ଓ ମାନସିକ ଦୁଶ୍ଚିନ୍ତା, ଅତ୍ୟାଧୁନିକ ଜୀବନଶୈଳୀ, ଥଣ୍ଡା ଏହି ରୋଗକୁ ବଢ଼ାଇ ଦେଇପାରେ। ଏହି ରୋଗ ବହୁତ ପ୍ରକାର ରହିଛି। ଦେହରେ ନାଲି ନାଲି ହୋଇ ଫଳିଯାଏ, ସେଥିରୁ ଧଳା ରଙ୍ଗର ଚୋପା ଛାଡ଼େ, କୁଣ୍ଡେଇ ହୁଏ ଏବଂ ପୋଡ଼ାଜଳା କରେ। ଏହା ମୁଖ୍ୟତଃ ମୁଣ୍ଡ, କହୁଣୀ, ଆଣ୍ଠୁ ଓ ପିଠିରେ ହୁଏ। ଏହାକୁ କ୍ରୋନିକ୍ ପ୍ଲାକ୍ ସୋରିଆସିସ୍ କୁହାଯାଏ। ବେଳେବେଳେ ଏହା କେବଳ ହାତ ଓ ପାଦରେ ହୋଇଥାଏ, ଯାହାକୁ ପାମ ପ୍ଲାଣ୍ଟର ସୋରିଆସିସ୍ କୁହାଯାଏ। ପୁଜ ଫୋଟକା କେବଳ ହାତ ପାଦରେ ହୋଇପାରେ କିମ୍ବା ସମ୍ପୂର୍ଣ୍ଣ ଶରୀରରେ ହୋଇପାରେ। ଏହାକୁ ପୁସ୍ଚୁଲାର ସୋରିଆସିସ୍ ବୋଲି କୁହାଯାଏ। ଏହି ସୋରିଆସିସ୍ରେ ରୋଗୀର ଅବସ୍ଥା ବଡ଼ ଜଟିଳ ହୋଇଯାଏ। ଜ୍ୱର ଓ କମ୍ପ ଆସେ, ରୋଗୀକୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡ଼େ। ପିଲାମାନଙ୍କଠାରେ ଗଟେଟ୍ ସୋରିଆସିସ୍ ହୁଏ, ଯାହାକି ଅଧିକାଂଶ ସମୟରେ ଟନ୍ସିଲ୍ ଇନ୍ଫେକ୍ସନ୍ ପରେ ହୁଏ। ଯଦି ଏହା ଜଙ୍ଘ କାଖସନ୍ଧିରେ ହୁଏ, ଫଙ୍ଗାଲ ଇନ୍ଫେକ୍ସନ୍ ଭାବି ଟ୍ରିଟମେଣ୍ଟ କଲେ କମେ ନାହିଁ। ଏହାକୁ ଆମେ ଇନଭର୍ସ ସୋରିଆସିସ୍ ବୋଲି କହିଥାଉ। ଏହି ରୋଗରେ ନଖ ଗଣ୍ଠି ମଧ୍ୟ ପ୍ରଭାବିତ ହୋଇପାରେ। ଉଭୟ ଛୋଟ ଓ ବଡ଼ ଗଣ୍ଠି ସବୁ ଫୁଲିଯାଏ, ନାଲି ପଡ଼ିଯାଏ, ରୋଗୀକୁ ବହୁତ କଷ୍ଟ ହୁଏ। ମଧୁମେହ, ଉଚ୍ଚ ରକ୍ତଚାପ, ମେଦବହୁଳତା ଏହା ସହ ମଧ୍ୟ ହୋଇପାରେ, ଯାହାକି ହୃଦରୋଗ ହେବାର ସମ୍ଭାବନାକୁ ବଢ଼ାଇଥାଏ। ଏହାକୁ ମେଟାବୋଲିକ୍ ସିଣ୍ଡ୍ରୋମ୍ ବୋଲି କୁହାଯାଏ। ଯଦିଓ ଏହି ରୋଗର ସମ୍ପୂର୍ଣ୍ଣ ନିରାକରଣ ନାହିଁ, ଏହି ରୋଗ ଅଧିକ ନ ବଢ଼ିବା ପାଇଁ ମଦ୍ୟପାନ, ସିଗାରେଟ୍ ପିଇବାରୁ ନିବୃତ ହେବା ଉଚିତ। ମାନସିକ ଶାରୀରିକ ଦୁଶ୍ଚିନ୍ତା ଛାଡ଼ିବା ଉଚିତ। ପ୍ରତିଦିନ ଖରାରେ କିଛି ସମୟ ଚାଲିବା ବହୁତ ଲାଭଦାୟକ। ବଡ଼ ମାଛ, ଚର୍ବିଯୁକ୍ତ ମାଛ, ମାଛ ତେଲ ଯେଉଁଥିରେ କି ଓମେଗା-3 ଫ୍ୟାଟି ଏସିଡ୍ ଥାଏ, ତାହା ସବୁ ଖାଇବା ଉଚିତ। ସବୁଜ ପନିପରିବା ମଧ୍ୟ ଖାଇବା ଦରକାର। ଓଜନକୁ ନିୟନ୍ତ୍ରଣରେ ରଖିବା ଦରକାର। ଚର୍ମକୁ ଶୁଷ୍କତାରୁ ରକ୍ଷା କରିବା ପାଇଁ ନଡ଼ିଆ ତେଲ, ମଶ୍ଚରାଇଜର କ୍ରିମ୍ ବ୍ୟବହାର କରିବା ଉଚିତ। ଶତକଡ଼ା 20% ଚର୍ମ ପ୍ରଭାବିତ ଥିଲେ ଷ୍ଟିରଏଡ୍ ମଲମ, ଭିଟାମିନ୍ ଡି ଆନାଲୋଗ, ଭିଟାମିନ୍ ଏ ଆନାଲୋଗ, କୋଲ୍ଟାର, ସୋରାଲିନ୍ ମଲମ ଲଗାଇ ପ୍ରଭାବିତ ସ୍ଥାନକୁ ଖରାରେ ଦେଖାଇଲେ ଏହାର ଉପଶମ ହୋଇଥାଏ। ମୁଣ୍ଡରେ ସୋରିଆସିସ୍ ହେଲେ ମୁଣ୍ଡକୁ କୋଲ୍ଟାର, ସାଲିସିଲିକ୍ ବା ଷ୍ଟିରଏଡ୍ ସାମ୍ପରେ ଧୋଇବା ଦରକାର। ସୋରିଆଟିକ୍ ଆର୍ଥ୍ରୋପାଥିରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଯନ୍ତ୍ରଣା ନିବାରକ ଔଷଧ ଯଥା ଇଣ୍ଡୋମେଥାସିନ୍ କିମ୍ବା ମେଥୋଟ୍ରେକ୍ସର ନେବା ଉଚିତ। ଶତକଡ଼ା 20%ରୁ ଅଧିକ ପ୍ରଭାବିତ ହୋଇଥିଲେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ମେଥୋଟ୍ରେକ୍ସେଟ୍, ସାଇକ୍ଲୋସ୍ପୋରିନ୍, ବାୟୋଲୋଜିକାଲ୍ସ ପ୍ରଭୃତି ଔଷଧ ସେବନ ଓ ଇଞ୍ଜେକ୍ସନ୍ ନେଲେ ଏହି ରୋଗରୁ ଉପଶମ ମିଳିଥାଏ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଚର୍ମର ରୋଗ ସୋରିଆସିସ୍। ଆଲୋଚନା କରିଥିଲେ ଡାକ୍ତର ସ୍ୱପ୍ନାରାଣୀ ବେହେରା। आकाशवाणी।

0: କଟକ ସମୟ ବର୍ତ୍ତମାନ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଫ୍ରାନ୍ସର ଏଭିଆନ୍ଠାରେ ଆଜିଠାରୁ ଆରମ୍ଭ ହେବ ତିନିଦିନିଆ 52ତମ G7 ରାଜ୍ୟଗୋଷ୍ଠୀ ସମ୍ମିଳନୀ। ଆସନ୍ତାକାଲି ଯୋଗଦେବେ ପ୍ରଧାନମନ୍ତ୍ରୀ। ସ୍ଲୋଭାକ୍ ପ୍ରତିପକ୍ଷଙ୍କ ସହ ଆଜି ପ୍ରଧାନମନ୍ତ୍ରୀ କରିବେ ଦ୍ୱିପାକ୍ଷିକ ଆଲୋଚନା। ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ଜାରି ହେଲା ଆଡ୍ମିଟ୍ କାର୍ଡ। ଆଇସିସି ମହିଳା T20 ବିଶ୍ୱକପ୍ ପ୍ରତିଯୋଗିତାରେ ପାକିସ୍ତାନକୁ 64 ରନ୍ରେ ପରାସ୍ତ କଲା ଭାରତ ଏବଂ ଫିଫା ବିଶ୍ୱକପ୍ ପ୍ରତିଯୋଗିତାରେ କୁରାସାଓକୁ ପରାସ୍ତ କଲା ଜର୍ମାନୀ। ବାଉନ୍ତମ G7 ରାଜ୍ୟଗୋଷ୍ଠୀ ସମ୍ମିଳନୀ ଆଜି ଫ୍ରାନ୍ସର ଏଭିଏନ୍ଠାରେ ଆରମ୍ଭ ହେଉଛି। ଏହି ତିନିଦିନିଆ କାର୍ଯ୍ୟକ୍ରମରେ G7 ସଦସ୍ୟ କାନାଡ଼ା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ବ୍ରିଟେନ୍, ଆମେରିକା ଏବଂ ୟୁରୋପୀୟ ସଂଘ ଯୋଗଦେବେ। ଏଥିସହିତ ଫ୍ରାନ୍ସ ପକ୍ଷରୁ ଭାରତ, ବ୍ରାଜିଲ, ଇଜିପ୍ଟ, କେନିଆ, ଦକ୍ଷିଣ କୋରିଆ, କାତାର, ସାଉଦି ଆରବ, ସିରିଆ, ୟୁକ୍ରେନ୍ ଏବଂ ୟୁନାଇଟେଡ୍ ଆରବ ଏମିରେଟ୍ସକୁ ଭାଗିଦାରୀ ରାଷ୍ଟ୍ର ଭାବେ ନିମନ୍ତ୍ରଣ କରାଯାଇଛି। ଭାରତ ତ୍ରୟୋଦଶ ଥର G7 ରାଜ୍ୟଗୋଷ୍ଠୀ ସମ୍ମିଳନୀର ଭାଗିଦାରୀ ରାଷ୍ଟ୍ର ଭାବେ ଅଂଶଗ୍ରହଣ କରିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅଧିବେଶନରେ ଅଂଶଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ରାଜ୍ୟଗୋଷ୍ଠୀ ସମ୍ମିଳନୀରେ ବିଶ୍ୱର ଭୂ ରାଜନୈତିକ କ୍ଷେତ୍ରରେ ଭାରତର ଭୂମିକା ନେଇ ନିଜର ମତାମତ ପୋଷଣ କରିବେ। ଭାରତ ଏକ ପ୍ରାରମ୍ଭିକ ଅର୍ଥନୈତିକ ଶକ୍ତିକେନ୍ଦ୍ର ଭାବେ G7 ରାଜ୍ୟଗୋଷ୍ଠୀରେ ଗୁରୁତ୍ୱ ରହିଛି। ଏଥିସହିତ ବିଶ୍ୱରେ କୂଟନୈତିକ ସେତୁ ସ୍ଥାପନ ଏବଂ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ରଣନୀତିକ ମୁଖପାତ୍ର ରୂପେ କାର୍ଯ୍ୟ କରୁଛି। ସମଗ୍ର ବିଶ୍ୱରେ ଭୂ ରାଜନୈତିକ ଉତ୍ତେଜନା, ଅର୍ଥନୈତିକ ଅସ୍ଥିରତା ଏବଂ ନୂତନ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଦ୍ରୁତ ପରିବର୍ତ୍ତନ ହେଉଥିବାବେଳେ ଏହି ସମ୍ମିଳନୀର ଗୁରୁତ୍ୱ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସ୍ଲୋଭାକିଆର ରାଜଧାନୀ ବ୍ରାଟିସ୍ଲାଭାଠାରେ ସ୍ଲୋଭାକର ପ୍ରଧାନମନ୍ତ୍ରୀ ରୋବର୍ଟ ଫିକୋଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ସେ ମଧ୍ୟ ସ୍ଲୋଭାକର ରାଷ୍ଟ୍ରପତି ପିଟର ପେଲିଗ୍ରିମିଙ୍କୁ ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। ଫ୍ରାନ୍ସ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ସ୍ଲୋଭାକିଆକୁ ଦୁଇଦିନିଆ ଗସ୍ତରେ ଯାଇ ଗତକାଲି ରାତିରେ ବ୍ରାଟିସ୍ଲାଭାଠାରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ତାଙ୍କର ଏହି ଗସ୍ତ ଭାରତ ସ୍ଲୋଭାକିଆ ମଧ୍ୟରେ ସମ୍ପର୍କକୁ ଅଧିକ ଦୃଢ଼ୀଭୂତ କରିବା ନେଇ ସୁଯୋଗ ସୃଷ୍ଟି କରିବ। ଦୁଇ ଦେଶ ମଧ୍ୟରେ ସହଯୋଗକୁ ଅଧିକ ବ୍ୟାପକ କରିବ। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି ସ୍ଲୋଭାକିଆର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ଫଳପ୍ରଦ ହେବା ନେଇ ସେ ଆଶାବ୍ୟକ୍ତ କରିଛନ୍ତି। 1993 ସ୍ଲୋଭାକିଆ ସ୍ୱାଧୀନତା ହାସଲ କରିବା ପରେ ଭାରତର ପ୍ରଧାନମନ୍ତ୍ରୀଙ୍କର ଏହା ହେଉଛି ସେଠାକୁ ପ୍ରଥମ ଗସ୍ତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ଲୋଭାକିଆକୁ 2025 ଏପ୍ରିଲ ମାସରେ ଗସ୍ତ କରିଥିଲେ। ସ୍ଲୋଭାକର ରାଷ୍ଟ୍ରପତି ପିଟର ପେଲିଗ୍ରିମି ଗତ ଫେବୃୟାରୀ ମାସରେ ଏଆଇ ପ୍ରଭାବ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଭାରତ ଆସିଥିଲେ। ଭାରତ ଏବଂ ସ୍ଲୋଭାକିଆ ମଧ୍ୟରେ ବାଣିଜ୍ୟ, ପୁଞ୍ଜିନିବେଶ, ଅଟୋମୋବାଇଲ୍ ଏବଂ ରେଳ ନିର୍ମାଣ ସମ୍ବନ୍ଧୀୟ ଆଦି ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହେବାର ସମ୍ଭାବନା ରହିଛି। ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗରର ଜେୱାର୍ସ୍ଥିତ ନୋଏଡା ଆନ୍ତର୍ଜାତିକ ବିମାନ ବନ୍ଦରର ଆଜି ପ୍ରଥମ ବାଣିଜ୍ୟିକ ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ଇଣ୍ଡିଗୋ ଏୟାରଲାଇନ୍ସର ଏହି ପ୍ରଥମ ବିମାନ ଲକ୍ଷ୍ନୌରୁ ସକାଳ 7:05 ଛାଡ଼ି ନୋଏଡା ଆନ୍ତର୍ଜାତିକ ବିମାନ ବନ୍ଦରରେ ସକାଳ 8:05 ସମୟରେ ପହଞ୍ଚବାର କାର୍ଯ୍ୟସୂଚୀ ରହିଛି। ଏହାପରେ ପ୍ରଥମ ନିୟମିତ ବାଣିଜ୍ୟିକ ବିମାନ ସେବା ନୋଏଡାରୁ ବାଙ୍ଗାଲୋର ପର୍ଯ୍ୟନ୍ତ ଆରମ୍ଭ ହେବ। ସେହିପରି ଜେୱାର୍ ବିମାନ ବନ୍ଦରରୁ ପ୍ରଥମ ବିମାନ ସକାଳ 8:00 ଛାଡ଼ିବ। ବିମାନ ଲକ୍ଷ୍ନୌ ଯିବ। ଜେୱାର ବିଧାୟକ ଧୀରେନ୍ଦ୍ର ସିଂଙ୍କ ସମେତ 20 ଜଣ ମହିଳା ଏବଂ 172 ଜଣ ଚାଷୀ ଏହି ବିମାନରେ ଯାତ୍ରା କରିବେ। ଲକ୍ଷ୍ନୌରେ କୃଷକମାନେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟି କୃତଜ୍ଞତା ଜ୍ଞାପନ କରିବେ। ଜେୱାର ବିମାନ ବନ୍ଦର ପ୍ରାୟ 3,300 ଏକର ପରିମିତ ଅଞ୍ଚଳରେ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2021 ନଭେମ୍ବର 25 ଏହି ବିମାନ ବନ୍ଦରର ଶିଳାନ୍ୟାସ କରିଥିଲେ। ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ମନ୍ତ୍ରକୁ ଆଧାର କରି ଭାରତରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ଏହି ସମୟ ମଧ୍ୟରେ ସରକାର ଗରିବ, କୃଷକ, ମହିଳା ଓ ଯୁବବର୍ଗଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଜି ଆସନ୍ତୁ ଶୁଣିବା 2047 ବିକଶିତ ଭାରତ ଗଠନ ପାଇଁ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ଅତ୍ୟାଧୁନିକ ଭିତ୍ତିଭୂମି ବ୍ୟବସ୍ଥା ସମ୍ପର୍କରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କ ଅମଳରେ ଭିତ୍ତିଭୂମି କ୍ଷେତ୍ରରେ

ଅଗୁଣ ବ୍ୟୟବୃଦ୍ଧି କରାଯାଇଛି। 2014-15 ମସିହାରେ ଭିତ୍ତିଭୂମି କ୍ଷେତ୍ର ପାଇଁ 2,00,000 କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ସମ୍ପ୍ରତି ଏହାକୁ 12.2 ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଗତ 12 ବର୍ଷ ମଧ୍ୟରେ ଦେଶର ସହରାଞ୍ଚଳ ପରିବହନ ବ୍ୟବସ୍ଥାର ପରିବର୍ତ୍ତନ କରାଯାଇଛି। ଭାରତର ମେଟ୍ରୋ ରେଳ ବ୍ୟବସ୍ଥା 5 ଗୁଣ ବୃଦ୍ଧି କରାଯାଇଛି। 248 କିଲୋମିଟରରୁ ଏହା ଆଜି 1100 କିଲୋମିଟରରେ ପହଞ୍ଚପାରିଛି। ଭାରତ ଆଜି ବିଶ୍ୱର ଦ୍ୱିତୀୟ ବୃହତ୍ତମ ସଡ଼କ ନେଟୱର୍କ ବ୍ୟବସ୍ଥାରେ ପହଞ୍ଚପାରିଛି। ଜାତୀୟ ପରୀକ୍ଷଣ ସଂସ୍ଥାନ ଏନ୍ଟିଏ ପକ୍ଷରୁ ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ଆଡ୍ମିଟ୍ କାର୍ଡ ଜାରି କରାଯାଇଛି। ପରୀକ୍ଷାର୍ଥୀମାନେ ଏନ୍ଟିଏର ୱେବ୍ସାଇଟ୍ରୁ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ। ପରୀକ୍ଷା ଆସନ୍ତା 21 ତାରିଖ ଅପରାହ୍ନ 2:00-5:15 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପରୀକ୍ଷାର୍ଥୀମାନେ ସେମାନଙ୍କ ଅର୍ଥ ଫେରସ୍ତ ପାଇଁ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିବା ପାଇଁ ଏନ୍ଟିଏ ପକ୍ଷରୁ ପରାମର୍ଶ ଦିଆଯାଇଛି। ଆମେରିକାରେ ଏକ ବିମାନ ମିସୋରିଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଏଥିରେ ଯାତ୍ରା କରୁଥିବା ସମସ୍ତ 12 ଜଣ ପ୍ରାଣ ହରାଇଥିବା କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ମିସୋରି ହାଇୱେ ପାଟ୍ରୋଲ ଜଷ୍ଟିନ୍ ୟୁଇ କହିଛନ୍ତି ଏହି ପ୍ଲେନ୍ଟି ସ୍କାଇଡାଇଭ୍ କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ସେଥିରେ ନିଆଁ ଲାଗିଯାଇଥିଲା। ଜାତୀୟ ପରିବହନ ସୁରକ୍ଷା ବୋର୍ଡ ପକ୍ଷରୁ ଏହି ଦୁର୍ଘଟଣାର ତଦନ୍ତ କରାଯିବ ବୋଲି କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଯୋଗର ଉପକାରିତା ଶୀର୍ଷକ ଆଲୋଚନା ପ୍ରଚାର କରାଯିବ। ଯୋଗ ବିଶେଷଜ୍ଞ ଅନିତା କୌଶିକ ଏବଂ କମଲ କିଶୋର ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 011-23711-7 2331-4444 2331-4481 ଏବଂ 23717106 ନମ୍ଘରକୁ ଡାଏଲ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 9289904044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଏହା ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ ଓ ଅତିରିକ୍ତ ଫ୍ରିକ୍ୱେନ୍ସିଗୁଡ଼ିକରୁ ଶୁଣାଯାଇପାରିବ। ଏହା ବ୍ୟତୀତ ଆମର ୱେବ୍ସାଇଟ୍ newsonair.gov.in ଏବଂ ୟୁଟ୍ୟୁବ୍ ଚ୍ୟାନେଲ୍ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ରେ ଏହା ଉପଲବ୍ଧ ହେବ। ଆଇସିସି ମହିଳା ଟି20 ବିଶ୍ୱକପ୍ ଗ୍ରୁପ୍ ଏ ପ୍ରତିଯୋଗିତାରେ ଭାରତ ପାକିସ୍ତାନକୁ 64 ରନ୍ରେ ପରାସ୍ତ କରିଛି। ବର୍ମିଂହାମ୍ର ଏଜ୍ବଷ୍ଟନ୍ କ୍ରିକେଟ୍ ଖେଳ ପଡ଼ିଆରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଭାରତ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ପାଇଁ 171 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଏହାର ଜବାବରେ ପାକିସ୍ତାନ 17 ଓଭରରେ ସମସ୍ତ ୱିକେଟ୍ ହରାଇ 106 ରନ୍ କରିଥିଲା। ଭାରତ ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ୍ ହରାଇ 170 ରନ୍ ସଂଗ୍ରହ କରିଥିଲା। ଭାରତ ପକ୍ଷରୁ ସ୍କୃତି ମାନ୍ଧାନା 44 ବଲ୍ରେ 68 ରନ୍ ସଂଗ୍ରହ କରିଥିଲେ। ଦୀପ୍ତି ଶର୍ମାଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଛି। ଅନ୍ୟ ଏକ ମ୍ୟାଚ୍ରେ ବାଂଲାଦେଶ ନେଦରଲ୍ୟାଣ୍ଡ ବିପକ୍ଷରେ 6 ୱିକେଟ୍ରେ ବିଜୟ ହାସଲ କରିଛି। ନେଦରଲ୍ୟାଣ୍ଡ ନିର୍ଦ୍ଧାରିତ 20 ଓଭରରେ 8 ୱିକେଟ୍ ହରାଇ 138 ରନ୍ ସଂଗ୍ରହ କରିଥିବାବେଳେ ଏହାର ଜବାବରେ ବାଂଲାଦେଶ 19 ଓଭର ଗୋଟିଏ ବଲ୍ରେ 4ଟି ୱିକେଟ୍ ବିନିମୟରେ 141 ରନ୍ ସଂଗ୍ରହ କରି ବିଜୟ ହାସଲ କରିଥିଲା। ଆସନ୍ତାକାଲି ଆଇସିସି ମହିଳା ଟି20 ବିଶ୍ୱକପ୍ର 2ଟି ଗ୍ରୁପ୍ ମ୍ୟାଚ୍ ହେବ। ପ୍ରଥମ ମ୍ୟାଚ୍ଟି ରାତି 7:00 ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ଅନ୍ୟ ମ୍ୟାଚ୍ଟି ରାତି 11:00 ଇଂଲଣ୍ଡ ଏବଂ ଆୟାର୍ଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେବ। ଉଭୟ ମ୍ୟାଚ୍ ସାଉଥାମ୍ପଟନ୍ର ହମ୍ସ୍ପେୟାର ବାଉଲ୍ଠାରେ ଖେଳାଯିବ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଗତକାଲି ଅନୁଷ୍ଠିତ ଖେଳରେ ଜର୍ମାନୀ କୁରାସାହକୁ 7-1 ପରାସ୍ତ କରିଛି। ଜର୍ମାନୀର ମିଡ୍ଫିଲ୍ଡର ଫେଲିସ୍ ମେଜର ପ୍ରଥମ 6 ମିନିଟ୍ରେ ଗୋଲ୍ ଦେଇଥିଲେ। କୁରାସାହ 21 ମିନିଟ୍ରେ ତା'ର ପ୍ରଥମ ଗୋଲ୍ ଦେଇଥିଲା। ଅନ୍ୟ ଏକ ଗ୍ରୁପ୍ ଏଫ୍ ମ୍ୟାଚ୍ରେ ନେଦରଲ୍ୟାଣ୍ଡ୍ସ ଏବଂ ଜାପାନ ମଧ୍ୟରେ ମ୍ୟାଚ୍ 2-2 ଗୋଲ୍ରେ ଡ୍ର ରହିଛି। ଆଜି ଗ୍ରୁପ୍ ଏଫ୍ ମ୍ୟାଚ୍ ତୁନିସିଆ ଏବଂ ସ୍ୱିଡେନ୍ ମଧ୍ୟରେ ହେବ। ଏହା ମେକ୍ସିକୋର ମଣ୍ଟେରେରୀ ଷ୍ଟାଡିୟମ୍ଠାରେ ଭାରତୀୟ ସମୟ 7:30 ହେବ। ସେହିପରି ଗ୍ରୁପ୍ ଏଚ୍ ମ୍ୟାଚ୍ ସ୍ପେନ୍ ଏବଂ କାବୋଡ଼ବା ମଧ୍ୟରେ ହେବ। ଏହା ଆମେରିକାର ଆଟ୍ଲାଣ୍ଟା ଷ୍ଟାଡିୟମ୍ଠାରେ ରାତି 9:30 ସମୟରେ ଆରମ୍ଭ ହେବ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପଶ୍ଚିମବଙ୍ଗ ସିକ୍କିମ୍ ଅରୁଣାଚଳ ପ୍ରଦେଶ ଆସାମ ଏବଂ ମେଘାଳୟରେ ଆସନ୍ତା 6-7 ଦିନ ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ସୂଚନା ଦିଆଯାଇଛି। ସେହିପରି ଉତ୍ତର ପୂର୍ବ ଭାରତ ଏବଂ ପଶ୍ଚିମବଙ୍ଗରେ ଆଜି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି।
ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପାଗ ଅନୁକୂଳ ଥିବାରୁ ମହାରାଷ୍ଟ୍ରର କେତେକ ଅଞ୍ଚଳ କର୍ଣ୍ଣାଟକ ତେଲଙ୍ଗାନା ଆନ୍ଧ୍ରପ୍ରଦେଶ ପଶ୍ଚିମବଙ୍ଗ ଓଡ଼ିଶା ଝାଡ଼ଖଣ୍ଡ ବିହାର ଏବଂ ଦକ୍ଷିଣ ଛତିଶଗଡ଼ ଅଞ୍ଚଳରେ ଆସନ୍ତା 4-5 ଦିନ ମଧ୍ୟରେ ପ୍ରବଳ ବର୍ଷା ହେବ ବୋଲି

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ, ଫ୍ରାନ୍ସର ଏଭିଆନ୍ଠାରେ ଆଜିଠାରୁ ଆରମ୍ଭ ହେବ ତିନିଦିନିଆ 52ତମ G7 ରାଜ୍ୟଗୋଷ୍ଠୀ ସମ୍ମିଳନୀ। ଆସନ୍ତାକାଲି ଯୋଗଦେବେ ପ୍ରଧାନମନ୍ତ୍ରୀ। ସ୍ଲୋଭାକ୍ ପ୍ରତିପକ୍ଷଙ୍କ ସହ ଆଜି ପ୍ରଧାନମନ୍ତ୍ରୀ କରିବେ ଦ୍ୱିପାକ୍ଷିକ ଆଲୋଚନା। ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ଜାରି ହେଲା ଆଡ୍ମିଟ୍ କାର୍ଡ। ଆଇସିସି ମହିଳା ଟି20 ବିଶ୍ୱକପ୍ ପ୍ରତିଯୋଗିତାରେ ପାକିସ୍ତାନକୁ 64 ରନ୍ରେ ପରାସ୍ତ କଲା ଭାରତ ଏବଂ ଫିଫା ବିଶ୍ୱକପ୍ ପ୍ରତିଯୋଗିତାରେ କୁରାସାଓକୁ ପରାସ୍ତ କଲା ଜର୍ମାନୀ।

ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଆମ କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 7:25। ପ୍ରଚାର କରୁଛୁ ସୂଚନା ଓ ମୂର୍ଚ୍ଛନାର କାର୍ଯ୍ୟକ୍ରମ ପରିକ୍ରମା। ପ୍ରଯୋଜନା ଏମ୍ ନାଗଭୂଷଣ ମାଝୀ, ଉପସ୍ଥାପନା ସତ୍ୟାନନ୍ଦ ଶେଷପଡ଼ା ଏବଂ ଜୟଶ୍ରୀ ଦାସ।

ରଜ ସଂକ୍ରାନ୍ତି ଓ ରଜ ପର୍ବ ଓଡ଼ିଶାର ଏକ ନିଜସ୍ୱ ଗଣପର୍ବ ଅଟେ। ଏହି ରଜ ପର୍ବ କୃଷି ଓ ପ୍ରକୃତି ସହିତ ଜଡ଼ିତ। ବର୍ଷାର ଆଗମନରେ ଏହି ସମୟ ହେଉଛି ଚାଷର ସମୟ, କିନ୍ତୁ ରଜ ସମୟରେ କୃଷି କାର୍ଯ୍ୟ ବନ୍ଦ କରାଯାଇଥାଏ। ଏହି ରଜ ପର୍ବ ନାରୀ ଶକ୍ତି, ସୃଷ୍ଟି ଓ ଜୀବନ

0: ଦେଇନି ପ୍ରକୃତିକୁ ସ୍ମରଣ କରାଏ। ଏହି ରଜ ପର୍ବକୁ ଆମେମାନେ ପାଞ୍ଚ ଦିନ ପାଳନ କରିଥାଉ। ପ୍ରଥମ ଦିନଟି ସଜବାଜ ପ୍ରସ୍ତୁତି ଦିବସ। ଏହି ଦିନ ଘରଦ୍ୱାର ସଫା ସୁତୁରା କରାଯାଏ। ରଜର ଦ୍ୱିତୀୟ ଦିନକୁ ରଜ ସଂକ୍ରାନ୍ତି କୁହାଯାଏ। ଏହି ଦିନ ସୂର୍ଯ୍ୟଦେବ ମିଥୁନ ରାଶିରେ ପ୍ରବେଶ କରନ୍ତି। ତୃତୀୟ ଦିନ ହେଉଛି ଭୂମିଦାହ ବା ଭୂମିଦାହନ। ଚତୁର୍ଥ ତଥା ଅନ୍ତିମ ଦିବସ ହେଉଛି ବସୁମତୀ ସ୍ନାନ। ଏହି ଦିନ ଭୂଦେବୀଙ୍କ ପ୍ରତୀକ ଭାବରେ ଶିଳପୁଆକୁ ସ୍ନାନ କରାଯାଏ। ଏହି ଦିନ ବିଶେଷତଃ ଝିଅମାନେ ନୂଆ ଡ୍ରେସ୍ ପିନ୍ଧି, ଗୋଡ଼ରେ ଅଳତା ପିନ୍ଧି, ହାତରେ ମେହେନ୍ଦି ଲଗାଇ ପିଠାପଣା ଖାଇ ଦୋଳି ଝୁଲିଥାନ୍ତି।
1: ରଜ ପର୍ବ ଓଡ଼ିଶାର ସବୁଆଡ଼େ ପାଳନ ହେଉଥିଲା ବେଳେ ସ୍ଥାନ ବିଶେଷରେ ଟିକେ ଟିକେ ଅଲଗା ଢଙ୍ଗରେ ପାଳନ କରାଯାଏ। ତେବେ ଓଡ଼ିଶାର ସବୁଠାରୁ ବଡ଼ ଜିଲ୍ଲା ମୟୂରଭଞ୍ଜରେ ରଜ ପର୍ବ ବେଶ ଧୁମଧାମରେ ପାଳନ ହେଉଥିଲା ବେଳେ କିଛିଟା ସ୍ୱତନ୍ତ୍ରତା ରହିଛି। ଏହି ମୟୂରଭଞ୍ଜର ରଜ ପର୍ବ ସମ୍ପର୍କରେ କହୁଛନ୍ତି ସମାଜସେବୀ ଶରତ ଚନ୍ଦ୍ର ନାୟକ।
2: ରଜ ହେଉଛି ଆମର ସ୍ୱତନ୍ତ୍ର ଆଞ୍ଚଳିକ ଭାବରେ ଦେଖିବା ପାଇଁ ଗଲେ ରଜ ହେଉଛି ମୟୂରଭଞ୍ଜର ରଜ। ଏହାର ଏକ ସ୍ୱତନ୍ତ୍ରତା ସବୁବେଳେ ମାହୋଲ ଅଲଗା ରହିଛି। କାହିଁକି ପବିତ୍ର ଉତ୍କଳ ମାଟିରେ ବାର ମାସରେ ତେର ପର୍ବ ଏହି ଭୂଖଣ୍ଡକୁ ସଦାସର୍ବଦା ଏକ ଭକ୍ତିପୂତ ମାହୋଲରେ ସୌରଭିତ କରି ରଖିଥାଏ, ଏଟା ସମସ୍ତେ ଜାଣନ୍ତି। ଗ୍ରାମଦେବୀ ପୂଜା ଠାରୁ ଆରମ୍ଭ କରି ବିଶ୍ୱ ବଡ଼ ଠାକୁର ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଯାନିଯାତ୍ରା ପର୍ବପର୍ବାଣୀରେ ନିବିଡ଼ ସମ୍ପର୍କ ଭାବ ଭାବନା ଏକ ଭକ୍ତିପୂତ ସମନ୍ୱୟ ଘଟିଥାଏ। କାରଣ ଗ୍ରାମ ଦେବୀ ଠାରୁ ବିଶ୍ୱ ଠାକୁର ପର୍ଯ୍ୟନ୍ତ ପ୍ରତ୍ୟେକ ଯାନିଯାତ୍ରାରେ ଗୋଟେ ଅପୂର୍ବ ସମନ୍ୱୟ ରହିଛି। ଭାରତ ଏକ କୃଷିଭିତ୍ତିକ ଦେଶ ହୋଇଥିବା ହେତୁ କୃଷି ସମ୍ବନ୍ଧୀୟ ପର୍ବପର୍ବାଣୀ ସହିତ ଆମ ବଡ଼ଦିଅ କାଳିଆ ଠାକୁରଙ୍କର ସମ୍ପର୍କ ଅତି ନିବିଡ଼। ତେଣୁ ଆଜି ସେହି ପର୍ବପର୍ବାଣୀ ମଧ୍ୟରୁ ସାଂସ୍କୃତିକ ପର୍ବ ରଜ ସମସ୍ତଙ୍କୁ ମନରେ ଅପୂର୍ବ ଆନନ୍ଦ ଭରିଦେଇ ନୂତନ ରଜ ସଜବାଜ ହୋଇ ଆସିଛି। ସମସ୍ତଙ୍କ ମନକୁ ମଜେଇ ଦେବା ହଜେଇ ଦେବା ପାଇଁ ଆଜି ରଜ ଆସି ଏ ମାଟିରେ ପହଞ୍ଚି ଯାଇଛି। ତେବେ ରଜ ପହିଲି ରଜ, ରଜ ଓ ବାସି ରଜ, ଏଇ ତିନୋଟି ରଜ ବଡ଼ ଆନନ୍ଦ ସହକାରେ ମୟୂରଭଞ୍ଜ ପାଳିତ ହୋଇ ଆସିଥାଏ, ପ୍ରତିବର୍ଷ ହେଉଛି। ମୟୂରଭଞ୍ଜ ମାଟିର ଚିରସବୁଜ ଶିମିଳିପାଳ ପର୍ବତମାଳା ପ୍ରାୟ ସମଗ୍ର ଭାରତବର୍ଷରେ ନୁହେଁ, ସମଗ୍ର ଏସିଆ ମହାଦେଶରେ ଜାଣିଛନ୍ତି ଯେ ସେ ଗୋଟେ ଜୈବ ମଣ୍ଡଳ। ଏହି ପର୍ବତମାଳାର ଗଛପତ୍ର ଓ ଚାଷୀକୂଳର କୃଷିକ୍ଷେତ୍ର ମଧ୍ୟରେ ଏକ ସବୁଜ ହଳଦିଆ ରଙ୍ଗଭରା ଗଛଲତା ବାୟୁ ଲହରୀ ପ୍ରଭାବରେ ଖିଲିଖିଲି ହସି ଆବାଳ ବୃଦ୍ଧ ବନିତାଙ୍କ ମନକୁ ନୂଆ ରୂପରେ ଉନ୍ମାଦନାରେ ଭରି ଦେଇଥାଏ। ଖାଲି ସେତିକି ନୁହେଁ, ରଜର ଭେଟି ସ୍ୱରୂପ ଯେତେ ପ୍ରକାର ଗଛର ପାଚିଲା ଫଳ, ଘରର ପିଠାପଣା, ନୂଆ ଲୁଗାପଟା ଓ ମାତା ବସୁଧାଙ୍କୁ ସ୍ୱାଗତ କରିବା ପାଇଁ ରଜ ଦୋଳି ଗୀତ ସହିତ ଅଣ୍ଟା ଭିଡ଼ି ବାହାରି ପଡ଼ିଛନ୍ତି ଆଜିର ସଶକ୍ତିକରଣ ନାରୀ ସମାଜ। ସବୁଠାରୁ ଆନନ୍ଦର କଥା ଦୋଳି ଗୀତ ମାହୋଲ ପ୍ରତି ଗ୍ରାମରେ ପୁରୁଷ ସ୍ତ୍ରୀ ଓ ଅଭିଆଡ଼ି ଝିଅଙ୍କର ବାଦ ବିବାଦ ପ୍ରତି ଉତ୍ତର ପ୍ରଶ୍ନ ଓ ରାଗ ରାଗିଣୀ ଝଙ୍କୁରିତ ହୋଇ ଉଠିଥାଏ ଏହି ମୟୂରଭଞ୍ଜର ଏ ରଜ ପର୍ବ। ସେଥିରେ ଆମର ପାରମ୍ପରିକ ରୀତିରେ ରଜର ଦୋଳି ଖାଞ୍ଚିବା, ଦୋଳି ଗୋଟେ ଗଛରେ ବାଗାନରେ ସବୁ ବଡ଼ ବଡ଼ ଆମ୍ବ ବାଗାନ, ମହୁଲ ବାଗାନ, କୁସୁମ ବାଗାନ ଇତ୍ୟାଦିରେ ଦୋଳି ଖାଞ୍ଚିବା ଏବଂ ଦୋଳି ଗୀତକୁ କେମିତି ଭାବରେ ଇଏ ଚାଷୁ କବିତା। ସବୁଠାରୁ ବଡ଼ କଥା ହେଉଛି ଦୋଳି ଗୀତର ଯେ ଯେଉଁଠି ମୟୂରଭଞ୍ଜରେ ଯେଉଁ ପାଠ ପଢ଼ୁଆ ହୁଅନ୍ତୁ ନ ହୁଅନ୍ତୁ, ମୂର୍ଖ ଝିଅଟିଏ ବି ହେଉ, କିନ୍ତୁ ୟାସୁ କବିତା ଏତେ ସୁନ୍ଦର ଭାବରେ ଫାନ୍ଦି ଫାନ୍ଦି ଗାଇପାରିବା ସେଇଟାର ସ୍ୱତନ୍ତ୍ରତା ବହୁତ ପୃଥକ। କାରଣ ସେମାନଙ୍କୁ ମନେ ହୁଏ ଯେମିତି ବହୁ ବିଦ୍ୟାର୍ଥୀ, ବହୁ ଜ୍ଞାନୀ ଏଇଭଳି ମନେ ହୁଏ, କିନ୍ତୁ ଆଦୌ ସିଏ ହାତରେ ଟିପ ଦେଉଥିବା ଝିଅଟି ମଧ୍ୟ ଫାନ୍ଦିକିରି ଗୋଟେ ବଡ଼ ମର୍ମସ୍ପର୍ଶ କବିତା ସେ ଗାଇଦେଇପାରେ।
1: ଯେଉଁମାନେ ଆଦୌ ପାଠ ପଢ଼ିନଥାନ୍ତି ସେଇ ଝିଅମାନେ ବି ଗୀତ ଗାଇପାରନ୍ତି, ସେଇଟା କେମିତି ସମ୍ଭବ ହେଇଥାଏ?
2: ସମ୍ଭବ ହୁଏ। ଆମେ ତ ଦେଖି ଆସୁଛୁ ପିଲାବେଳୁ, ମୋର ତ ପ୍ରାୟ 74-75 ବର୍ଷ ହେବା ପାଇଁ ଗଲାଣି, ମୁଁ ଆଜି ବି ଦେଖୁଛି, ଆଜି ହୁଏତ କିଛି ଅଞ୍ଚଳରେ ଶିକ୍ଷାର ବିକାଶ ଘଟିଛି, ତଥାପି ସେ ଝିଅମାନେ ଯେଉଁ ସ୍ତ୍ରୀଲୋକ ଗୁଡ଼ିକ ଆଜି ଯେଉଁମାନେ ବି 70-72 ବର୍ଷରେ ସ୍ତ୍ରୀଲୋକ ଗୁଡ଼ିକ ପହଞ୍ଚିଲେଣି, ସେମାନେ ବି ଆଶ୍ଚର୍ଯ୍ୟ ରକମ ସେଇଠି ବସିଥିବେ, ବସୁ ବସୁ ସେମାନେ ଗୀତଟେ ଗାଇଦେବେ ଏମିତି ଭାବରେ, ଆଉ ଆଶ୍ଚର୍ଯ୍ୟ ହେବା ପାଇଁ ପଡ଼େ ଯେ କେମିତି ତାଙ୍କ ଭିତରୁ ସେ ଭାବଟା ଆସୁଛି, ସେଇଟା ଆଶ୍ଚର୍ଯ୍ୟ କଥା। ପ୍ରକୃତରେ ସେଇଟା ଆମର ଏଇ ମୟୂରଭଞ୍ଜ ରହିଛି।
1: ସେଇଥିରୁ ପଦେ ପଦେ ଆମକୁ ଗାଇକି ଟିକେ ଶୁଣାନ୍ତୁ।
2: ଅବଶ୍ୟ ଗୀତଟି ତାଙ୍କର ପାରମ୍ପରିକ ଇଏରେ ଆସେ, ସେମାନେ ଦୋଳିପଟା ଯେଉଁ କରନ୍ତି ତାକୁ ପୂଜା କରନ୍ତି, ଭଗବାନ ଶ୍ରୀକୃଷ୍ଣଙ୍କ ନାମରେ, ଶ୍ରୀରାମଙ୍କ ନାମରେ, ଜଗନ୍ନାଥଙ୍କ ନାମରେ ତାକୁ ଉତ୍ସର୍ଗୀକୃତ କରିକି ଦୋଳିପଟାକୁ ଭଗବାନ ଭଳିଆ ପୂଜା କରନ୍ତି, ଆଗେ ତାକୁ ପାରମ୍ପରିକ ରୀତିରେ ପୂଜା କରନ୍ତି ଏବଂ ସେମାନେ କୁହନ୍ତି ଯେ ପ୍ରଥମ କେଉଁଠି ଏ ଦୋଳିର ଅୟମାରମ୍ଭ ହେଇଥିଲା। ତେଣୁ ସେମାନେ କହନ୍ତି
3: ଆହା ମୋ ଦ୍ୱିତୀୟ ଜହ୍ନ ଶିଆଳି ଲତାରୁ ଦୋଳି ଜନମ ଝୁଲିଥିଲେ।

0: ଭଗବାନ ଶିଆଳି ଲତାରୁ ଦୋଳି ଜନ୍ମ ହେଇଥିଲା। ଏଣୁ ଏଇଗୁଡ଼ିକ ଆସିଲା କେଉଁଠୁ? ସେମାନଙ୍କର ସେଇଭଳି ଗୋଟେ ଭାବ ଆସେ ଯେ କେହି ଗୋଟେ ରାସ୍ତାରେ ଚାଲିଯାଉଛି, ଦେଖିବେ ସେଇଠି ସେମାନେ ଦେଖି ପକାଇଲେ ସେ ଗୋଟେ ପାଛିଆରେ କ'ଣ ଧରୁଛି। ଦୋଳିପଟା ତଳେ ଘାସ କିଏ ଯାଉଅଛ ହୋ ଦୋଳିକୁ ଆସ, ଦୋଳିକୁ ଆସ ହୋ ଦୋଳିରେ ନାହିଁ ତ ଦୋଷ। ତାକୁ ଡାକିଲେ ଯେ ତୁମେ ଆସ, ଆମ ସହିତ ଦୋଳିଆଡ଼େ କିଛି ଦୋଷ ନାହିଁ, ଏଠି ଆରାମସେ ଝୁଲି ପାରିବ। ଏ ଗୋଟେ ସମନ୍ୱୟର ଭାବ ଆଉ ଗୋଟେ ଭକ୍ତିଭାବ ଏଇଭଳି ଆସିଥାଏ। ଏଇ ଯେଉଁ ଏ ବର୍ଷ ଚଳିତ ବର୍ଷ ଯାହାଙ୍କ ଦୋଳି ପାଇଁ ସେମାନେ ପ୍ରସ୍ତୁତ ହେଇଗଲେଣି, ମାନେ ମେଘୁଆ ମେଘୁଆ ଖରା ମହାପ୍ରଭୁଙ୍କର ହେବ ସ୍ନାନ ଯାତରା, ସ୍ନାନ ଯାତରା ହ ସୁନା କଳସିରେ ପାଣି ଢଳା, ସୁନା କଳସିରେ ପାଣି ଢଳା। ତେଣୁ ଆମ ସ୍ତ୍ରୀ ଲୋକମାନେ ଏହାକୁ ମଧ୍ୟ ସେମାନେ ପ୍ରସ୍ତୁତ ହେଇଗଲେଣି ଏଇଭଳି ସବୁ ଗାଇବା ପାଇଁ। ଇଏ ହେଉଛି ମୟୂରଭଞ୍ଜର ଗୋଟେ ଅଦ୍ୱିତୀୟ କଳା, ଆଶୁ କବିତା କୁହାଯାଏ ଯେ ମୟୂରଭଞ୍ଜର ଆଶୁ କବିତା ପ୍ରକୃତରେ ଭାରତ ବିଖ୍ୟାତ। ତାକୁ ମାନେ ଚାଲି ଯାଉ ଯାଉ କଥା କହୁ କହୁ ହାଣ୍ଡିକିରି ଗୀତ ଗାଇବାରେ ମୟୂରଭଞ୍ଜର ଏଇ ଗୋଟେ ସ୍ୱତନ୍ତ୍ର କୃତିତ୍ୱ ଅତି ଆଶ୍ଚର୍ଯ୍ୟ ରହିଛି ସ୍ତ୍ରୀ ଲୋକମାନଙ୍କର। ତେଣୁ ଏହି ସମସ୍ତ ଆଶୁ କବିତାର ଆନନ୍ଦ ସମସ୍ତେ ଉଠାଉଥିବା ବେଳେ ଆମର ସରକାରଙ୍କର ନାରୀ ସଶକ୍ତିକରଣ ସମାଜରେ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମର ଏକ ସମନ୍ୱୟର ଦୋଳି ଗୀତ ମଧ୍ୟ ଶୁଣାଯାଏ। ଏଥିରେ ମଧ୍ୟ ଆମ ନାରୀ ସମାଜମାନେ ଆଗେଇ ଯାଇଛନ୍ତି। ନଈକୁ ସୁନ୍ଦର ଶେରଣା ମାଛ ଲୋ ଘରକୁ ସୁନ୍ଦର ଝିଅ, ଲୋ ଘରକୁ ସୁନ୍ଦର ଝିଅ, ସ୍ନେହ ମମତାର ମାଳତୀ ଲୋତା ଲୋ ବନ୍ଧନର ସୁତା ଘିଅ। ସୁନ୍ଦର ଭାବରେ ଯେମାନେ ଝିଅମାନଙ୍କୁ ପଢ଼ାଅ, ଝିଅଙ୍କୁ ଅଗ୍ରାଧିକାର ଦିଅ, ଝିଅଙ୍କୁ ସମ୍ମାନ ଦିଅ, ତାଙ୍କୁ ପରିବାରର ମୁଖ୍ୟ ଭୂମିକା ନିର୍ବାହ କରିବା ଭଳି ଗଢ଼ି ତୋଳ, ଏଇ ଯେଉଁ ଚିନ୍ତାଧାରାରେ ଯେଉଁ ଆଜି ନାରୀ ସମାଜ କିଛି ରହିଛନ୍ତି ସେମାନେ ମଧ୍ୟ ଏଇସବୁ ଜିନିଷକୁ ଆଣିକି ଦୋଳି ଭିତରେ ଭର୍ତ୍ତି କରି ସାରିଲେଣି।
1: ମାନେ ସାମାଜିକ ଜୀବନରେ ପର୍ବପର୍ବାଣୀର ଯେଉଁ ପ୍ରଭାବ,
0: ପଲ୍ଲୀ ଗ୍ରାମ ଏଇ ଚାଷୀକୂଳ କୃଷିକ୍ଷେତ୍ରକୁ କୃଷିକ୍ଷେତ୍ରରୁ ଫେରି ଆସି ପ୍ରାୟ ରଜ ମନେଇ ରଜକୁ ମନ ଭରି ଆନନ୍ଦ ନେଉଥିବା ବେଳେ କେଉଁଠି ଆନନ୍ଦଟା ନିଅନ୍ତି ନା ଯେଉଁଠି ଦୋଳି ଝୁଲା ହେଉଛି ସେ ଆନନ୍ଦ ନେଉଥିବା ବେଳେ, ଆରେ ବିଦେଶରେ ଚାକିରି କରୁଥିବା ଯେଉଁ ନବ୍ୟ ସଭ୍ୟ ପିଲାମାନେ ସେଇ ଯୁବକମାନଙ୍କୁ ସେମାନେ ଯେତେବେଳେ ଯାଉଥାନ୍ତି ରଜ ପୂର୍ବରୁ ଯାଉଛନ୍ତି ଚାକିରି ସ୍ଥାନକୁ, ତାଙ୍କ ସ୍ତ୍ରୀମାନେ ତାଙ୍କୁ ରାଣ ଦେଇଥାନ୍ତି।
1: କେମିତି
0: ସେଇଟା ହେଉଛି ରାଣ ରହିଲା ମୋର ହେ ନୂଆ ନାଗର, ବିଦେଶ ଆସିବ ଫେରି ପହିଲି ରଜର, ତୁମେ ବିଦେଶ ଆସିବ ଫେରି ପହିଲି ରଜର, ରାଣ ରହିଲା ମୋର ହେ ନୂଆ ନାଗର। ତାମାନେ ଠିକ୍ ସେଇ ପହିଲି ରଜକୁ ଯେମିତି ନିଶ୍ଚିତ ଆସିବ ତୁମେ ଯେଉଁଠି ଥାଅ, ଏଇଟା ହେଉଛି ଆମ ମୟୂରଭଞ୍ଜର ଗୋଟେ ସ୍ୱତନ୍ତ୍ରତା ଯେ ଏଇଭଳି ମାହୁଲଟାକୁ ସେମାନେ କଟେଇବା ପାଇଁ ଚାହାନ୍ତି। ତେଣୁ ସେ ନବ୍ୟସଭ୍ୟ ପିଲାବେଳେ ଯେଉଁମାନେ ଚାକିରି କରିଥାନ୍ତି ସ୍ତ୍ରୀ ତ ରାଣ ଦେଇଛି, ପୁଣି ସମସ୍ତଙ୍କ ସହିତ ଗୋଟେ ସମନ୍ୱୟ ଭାବର ଆଦାନ ପ୍ରଦାନ ହେବ ଦୋଳି ପାଖରେ ଦେଖାହେଲେ, ତେଣୁ ସେମାନେ ମଧ୍ୟ ସେଇଭଳି ଆକାରରେ ଚାଲି ଆସିଥାନ୍ତି। ତେଣୁ ଏଇ ଜିନିଷ ଗୁଡ଼ାକରୁ ଜଣାଯାଏ ଯେ ପରସ୍ପର ଭିତରେ ଏଇ ରଜ ପର୍ବଟା ଯେ କିଭଳି ମାନେ ହୃଦୟସ୍ପର୍ଶୀ ତଥା ବ୍ୟାକୁଳତାର ଓ ମିଳନର ସମନ୍ୱୟ ଘଟେଇ ପାରିଛି, ଇଏ ହେଲା ସବୁଠୁ ଆଶ୍ଚର୍ଯ୍ୟ କଥା। ପୁଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଆଜି ପ୍ରତି ପ୍ରାଣରେ ଭକ୍ତି ଭାବନାର ପ୍ରଭାବ ସମସ୍ତଙ୍କ ପ୍ରାଣରେ ଉଙ୍କି ମାରି ଉଠୁଛି। ତେଣୁ ଲୋକଗୀତରେ ଶ୍ରୀଜଗନ୍ନାଥଙ୍କର ଗୀତି କବିତା ବା ଆଶୁ କବିତା ଇଏ ପ୍ରଶ୍ନ ବାଦାନୁବାଦ ମଧ୍ୟ ଆମ ପାରମ୍ପରିକ ରୀତିରେ ଦୋଳିରେ ଚାଲିଆସୁଛି। ଆପଣ ଜାଣିଥିବେ ଯେ ଡାହୁକ ଗୁଡ଼ାକ ସବୁ ବାଉଁଶ ବଣାରେ ସବୁ ଡାକନ୍ତି,
1: ଡାହୁକ ପକ୍ଷୀ
0: ଡାହୁକ ମାନେ ଦୋଳି ଛାଡ଼ନ୍ତି, ସେତେବେଳେ ଝିପି ଝିପି ବର୍ଷା ବି ଆସିଯାଇଥାଏ, ସେ ସେତିକିବେଳେ ସେମାନେ କୁହନ୍ତି
2: ଆକାଶରେ ମେଘ ରଡ଼ି ଛାଡ଼ଇ, ମେଘରୁ ବରଷା ଝଡ଼ି ପଡ଼ଇ, ମେଘରୁ ବରଷା ଝଡ଼ି ପଡ଼ଇ, ଗଡ଼ିଆରେ ଫୁଟେ କଇ ସୁନ୍ଦରୀ ଲୋ ଗଡ଼ିଆରେ ଫୁଟେ କଇଁ, ବାଉଁଶ ବଣରେ ଡାହୁ କଡ଼ାକୁଛି ରଜ ଦେଖି ଯିବା ପାଇଁ।
0: ମାନେ ସୁନ୍ଦରୀ ସମନ୍ୱୟ ଗୋଟେ ସେଇଠି ଉକ୍ତିରେ ପୁଣି ଉତ୍ତରରେ ଦେଉଛନ୍ତି ତାକୁ ନା ରଜ ଦେଖି ଯିବା ପାଇଁ ବି ନୁହେଁ,
2: ବାଉଁଶ ବଣରେ ଡାହୁ କଡ଼ାକୁଛି ରଥ ଦେଖି ଯିବା ପାଇଁ।
0: ଏ ସୁନ୍ଦର ସୁନ୍ଦର ଗୀତି କବିତା ଆମ ମୟୂରଭଞ୍ଜରେ ଏହା ସବୁ ସମ୍ଭବ ଘଟିଛି। ତେଣୁ କେତେକ ଲୋକ ଅଛନ୍ତି ଆହୁରି ସେଇ ପ୍ରଶ୍ନ ଉତ୍ତର ଛଳରେ ବି କୁହନ୍ତି ଯେ ଠାକୁରଙ୍କର ତ ହାତ ନାହିଁ ଗୋଡ଼ ନାହିଁ, ହାତ ନାହିଁ ଗୋଡ଼ ନାହିଁ ଖାଏ ଡୋଲ ଡୋଲ, ମାନେ ଡୋଲି ଡୋଲି ଖାଏ, ହାତ ନାହିଁ ଗୋଡ଼ ନାହିଁ ଖାଏ ଡୋଲ ଡୋଲ, ଚତୁର୍ମାସିଆରେ କଣିଆ ଯାଏ ସେ କେଉଁ ଦେବତା ବୋଲ। ଚତୁର୍ମାସିଆ ମାନେ ବର୍ଷା ଦିନେ ଯିଏ ବନ୍ଧୁ ଯାଏ ଲୋକ ତ ସେ ସମୟରେ ବନ୍ଧୁ ଆସନ୍ତି ଯାଆନ୍ତିନି, ଇଏ ଯେଉଁ ଜଗନ୍ନାଥ ଇଏ ତାହେଲେ ଚତୁର୍ମାସିଆରେ ଯିଏ

0: ଶୁଣିଆ ଯାଏ ସେ କେଉଁ ଦେବତା ବୋଲ ଏଗୁଡ଼ା ବଡ଼ କଥା ଗୋଟେ ଏଗୁଡ଼ାକ ଲୋକଗୀତି ଲୋକ କଥା ଭିତରେ ପଶି ଆସିଛି ସେଠି କେଉଁ ଦେବତା ବୋଲ ସେ ତାର ଉତ୍ତରରେ ଆଉ ଜଣେ କହୁଛି ଆମ କାଳିଆ ଦେବତା ଡୁଲି ଡୁଲି ଖାଏ ହାତ ଗୋଡ଼ ତାର ନାହିଁ ସଜନିଲ ହାତ ଗୋଡ଼ ତାର ନାହିଁ ତା ରଥଯାତ୍ରା କରି ମାଉସୀ ଘରକୁ ଯାଏ କାଳିଆ ଠାକୁର ବୋଲି ଯାଏ କାଳିଆ ଠାକୁର ବୋଲି ଏଗୁଡ଼ାକ ହେଉଛି ସୁନ୍ଦର ଜିନିଷ ଯେ ତା ଭିତରେ ଭାବାର୍ଥ ଅଛି ଭାବ ଅଛି ପ୍ରଶ୍ନର ଉତ୍ତର ଅଛି ଏବଂ ବୁଝିବାର ବହୁ କଥା ଅଛି ଯେଉଁ ତଥ୍ୟରୁ ଗୋଟେ ଗୋଟେ ତଥ୍ୟରୁ ଗୋଟେ ଗୋଟେ ବହି ଲେଖାଯାଇପାରିବ ଏଭଳି ଭାବଧାରା ମଧ୍ୟ ତା ଭିତରେ ରହିଛି ରଜ ସଂକ୍ରାନ୍ତି ସମ୍ବନ୍ଧରେ ଯାହା ଜଣାଯାଏ ରଜ ସଂକ୍ରାନ୍ତିରେ ରଜଶ୍ୱାଳା ବସୁଧା ମାତା ପବିତ୍ର ଜଳଧାରା ସହିତ ସଙ୍ଗମ ଘଟି ମାତା ଲକ୍ଷ୍ମୀଙ୍କର ଅପାର କରୁଣାର ଧରଣୀ ରାଣୀର ଶସ୍ୟ ଶ୍ୟାମଳା ପୃଥିବୀ ନିଶ୍ଚୟ ଏକ ଅବର୍ଣ୍ଣନୀୟ ଶୋଭାରେ ଭରି ଉଠିବ ଏଥିରେ ସନ୍ଦେହ ନାହିଁ। ଆମ ମୟୂରଭଞ୍ଜ ଜିଲ୍ଲାର ପ୍ରାୟ 62 ପ୍ରକାର ଜନଜାତି ବସବାସ କରୁଥିବା ବେଳେ ସର୍ବଧର୍ମ ସମନ୍ୱୟର ପର୍ବ ହେଉଛି ଆମର ଏହି ରଜ ପର୍ବ। ସମସ୍ତେ ପାଳନ କରୁଥିବା ବେଳେ ଏହି ପର୍ବକୁ ମୟୂରଭଞ୍ଜ ଜିଲ୍ଲାର ଆଦି ଜନଜାତି ବାଥୁଡ଼ି ଭୂୟାଁ ଶବର ସହର କଳିଆ ଧରୁଆ ଇତ୍ୟାଦି ସମ୍ପ୍ରଦାୟ ଏହି ରଜ ପର୍ବ ଉପରେ ବହୁତ ଗୁରୁତ୍ୱ ଦିଅନ୍ତି। ଏହି ଜନଜାତିମାନେ ଗ୍ରାମଦେବୀଙ୍କର ବଡ଼ାମ ଠାକୁରଙ୍କୁ ପୂଜା କରିବା ସଙ୍ଗେ ସଙ୍ଗେ ଗ୍ରାମଦେବତୀଙ୍କୁ ପୂଜା କରିବା ଇଏ ପୂଜା ତ ଏକ ଆଶ୍ଚର୍ଯ୍ୟ କଥା। ତେବେ ଚଳିତ ବର୍ଷ କେଉଁ ଭଳି ଏହାର ସମନ୍ୱୟ ଘଟିବ ମୁଁ କହିପାରୁନାହିଁ ଯେହେତୁ ମୟୂରଭଞ୍ଜ ହେଉଛି ପ୍ରତି ଗ୍ରାମଦେବୀ ଠାରୁ ବଡ଼ାମ ଠାକୁର ପର୍ଯ୍ୟନ୍ତ ବଳି ଦେଇକରି ପୂଜା କରାଯାଏ କାରଣ ଏଇ ଗଡ଼ଜାତ ରାଜ୍ୟର ଗୋଟେ ପରମ୍ପରା ହେଲା ସମସ୍ତ ରାଜାମାନେ ଶକ୍ତି ପୂଜକ ଥିଲେ ଦେବୀ ପୂଜକ ଥିଲେ ତେଣୁ ଦେବୀ ପୂଜକ ହିସାବରେ ସେମାନେ ଅମାବାସ୍ୟା ସଂକ୍ରାନ୍ତି ପୂର୍ଣ୍ଣିମା କିଛି ମାନନ୍ତି ନାହିଁ ସେମାନେ ବଳି ଠାକୁରଙ୍କୁ ଦିଅନ୍ତି ଯେହେତୁ ସେମାନେ ଶକ୍ତି ପୂଜନ୍ତି ସେମାନେ ଶକ୍ତିକୁ ପୂଜା କରୁଥିଲେ ତେଣୁ ମାନେ ବଳି ସବୁଥିରେ ଦିଅନ୍ତି ବଳି ଦିଅନ୍ତି ମାନେ ତା ପ୍ରସାଦ ମଧ୍ୟ ଲୋକ ମାଂସ ଖାଆନ୍ତି ପ୍ରସାଦ ରୂପରେ ତେଣୁ ଏଠି 12 ମାସରେ ଏଇଟା ଚଳେ ଯେ ପ୍ରସାଦ କେବଳ ମାଂସ ହିଁ ହେଇପାରିବ ଇଏ ବ୍ୟବସ୍ଥା ରହିଛି। ଶ୍ରୀ ଶ୍ରୀ ହରି ବଳଦେବ ମହାପ୍ରଭୁଙ୍କର ଯେଉଁ ବିଜେ ବାରିପଦା ଯିଏ ଅଛନ୍ତି ତାଙ୍କର ଯେଉଁ ଅଦ୍ୱିତୀୟ କିଛି ଶୃଙ୍ଖଳା ରହିଛି ମୟୂରଭଞ୍ଜକୁ ନେଇ ତେଣୁ ତାଙ୍କର ପୂଜାପାଠର ସନ୍ତତର ବୈଷ୍ଣବୀ ମତରେ ସବୁକିଛି ଆଉ ଶକ୍ତି ଉପାସନା ଗୁଡ଼ିକ ବଳି ମତରେ ସବୁକିଛି ତେଣୁ ଭଗବାନ କରନ୍ତୁ ଭକ୍ତର ମନବାସନା ପୂର୍ଣ୍ଣ ହଉ ଏଣୁ ବୈଷ୍ଣବ ରୂପରେ ପ୍ରଭୁ ଠାକୁର ହରିବଳଦେବଜୀ ମଧ୍ୟ ପୂଜା ପାଆନ୍ତୁ। ଏପଟେ ଆମର ବଡ଼ାମ ଠାକୁର ଠାରୁ ଗ୍ରାମଦେବୀ ପର୍ଯ୍ୟନ୍ତ ପୂଜା ପାଇ ଇଏ ଭଲ ଧନଧାନ୍ୟରେ ଦେଶ ପୁରୀ ଉଠୁ ସୁନ୍ଦର ଭାବରେ ପାଣି ହଉ।
1: ଯାହା ହଉ ଶରତ ଚନ୍ଦ୍ର ନାୟକ ଆଜି ଆପଣ ମୟୂରଭଞ୍ଜର ରଜ ପର୍ବ ସମ୍ପର୍କରେ ଅନେକ କିଛି ତଥ୍ୟ ଦେଇଥିବାରୁ ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ଅନେକ ଅନେକ ଧନ୍ୟବାଦ।

0: ଚାଲିଛି କାର୍ଯ୍ୟକ୍ରମ ଯୋଉ ସାମାଜିକ ଗଣମାଧ୍ୟମ ଏଗୁଡ଼ା ସାରା ବହୁତ ଫାସିଲିଟି ଦେଲା ଆଉ ବହୁତ ଭଲ କଳାକାର ସବୁ ବି ବାହାରି ପାରିଲେ ଲୋକଲୋଚନକୁ ଆସିପାରିଲେ ବି।
1: ତେବେ ଯେତେବେଳେ ଆପଣ ଗୀତ ଶିଖୁଥିଲେ ସେ ସମୟର କଥା ଆଉ ଏ ସମୟର କଥା ଆ ଭିତରେ କଣ ଫରକ ଅନୁଭବ କରୁଛନ୍ତି?
0: ସାର୍ ଫରକ ହଉଛି ଏହା, ସେତେବେଳେ ଆମକୁ କଷ୍ଟ କରିକି ମାନେ ଗୁରୁଙ୍କ ଘରକୁ ସବୁ ଯିବାକୁ ପଡୁଥିଲା, ମାନେ ସାଇକେଲ ମାରିକି ହଉ ବସ୍ରେ ହଉ ଯାଇକି ଶିଖୁଥିଲୁ, ବହୁତ କଷ୍ଟ ବି କରୁଥିଲୁ ଏବଂ ଗୁରୁଙ୍କୁ ଭଗବାନ ଭଳିଆ ଆମେ ମାନୁଥିଲୁ।

0: ଗୁରୁଙ୍କୁ ଭଗବାନ ଭଳିଆ ଆମେ ମାନୁଥିଲୁ। ମତେ ଗୁରୁ ପଦବାଚ୍ୟଟା ଏବେ ଟିକେ ଟିକେ କମିଗଲା ଭଳିଆ ଲାଗୁଛି। ମତେ ଲାଗୁଛି ସେଇଗୁଡ଼ା ଯଦି ଟିକେ ଆମର ନୂଆ ପିଢ଼ି ଯୋଉମାନେ ଆସୁଛନ୍ତି ସେମାନେ ଯଦି ସାର୍ ସେଇଟାକୁ ଆଉ ଟିକେ ବେଶୀ ଧରନ୍ତେ, ଆଉ ଟିକେ ଅଧିକ ଗୁରୁ ତାଙ୍କୁ ଶ୍ରଦ୍ଧାରେ କିଛି ଦିଅନ୍ତେ, ଯୋଉଟାକି ତାଙ୍କ ଜୀବନରେ କାମକୁ ବି ଆସନ୍ତା।
1: ତେବେ ଆପଣ ହିନ୍ଦୁସ୍ତାନୀ ଶିଖିଛନ୍ତି ନା?
0: ହଁ ସାର୍, ମୁଁ ହିନ୍ଦୁସ୍ତାନୀ ଶିଖିଛି ଏବଂ ଓଡ଼ିଶୀ ଶିଖିଛି, କିନ୍ତୁ ବେଶୀ ଗୁରୁତ୍ୱ ସାର୍ ମୁଁ ଦେଉଛି ଭଜନ ପ୍ରତି। ବହୁତ ଭଲ ପାଉଛନ୍ତି ଲୋକ ସେଇ ଭଜନକୁ, ମୋର ଯୋଉ ମୁଁ ଯୋଉ ଯୋଉ ଗୀତ ଗୁଡ଼ିକ ସବୁ ଗାଉଛି, ସ୍ୱର୍ଗତ ଭିକାରୀ ବଳଙ୍କର ଗୀତ ସାର୍ ମୁଁ ନିଶ୍ଚିତ ଭାବରେ ଗାଏ, ଏବଂ ଯେତେ ସିଙ୍ଗର ଅଛନ୍ତି ତାଙ୍କ ଭଏସ୍ରେ ବି ନିଜକୁ ଗାଏ ଏବଂ ମୋର ନିଜ ଭଏସ୍ରେ ବି ସାର୍ ଗାଏ। ମୋର ଅତି ପ୍ରିୟ ହେଉଛନ୍ତି ଭଜନ ସମ୍ରାଟ ଭିକାରୀ ବଳ।
1: ତେବେ ଯେତେବେଳେ ବାହାରେ ଆପଣ ଯାଇକରି ସଙ୍ଗୀତ ପରିବେଷଣ କରୁଛନ୍ତି, ଗୋଟେ ଆସର ଚାଲିଥାଏ, ସେତେବେଳେ ଆପଣ କଣ ଦେଖନ୍ତି? ଆଗ୍ରହ ସହକାରେ ଆମର ଓଡ଼ିଆ ଗୀତକୁ ଶୁଣୁଛନ୍ତି ନା ତାଙ୍କୁ କେମିତି ଲାଗେ, କଣ ଅନୁଭବ କରିଛନ୍ତି ଯେତେବେଳେ ଆମର ରାଜ୍ୟ ଭିତରେ ବା ରାଜ୍ୟ ବାହାରେ?
0: ନା ନା ସାର୍, ବାସ୍ତବିକ ଓଡ଼ିଶାର ଯୋଉ ଭାଷା ସାହିତ୍ୟ ଅଛି, ସଂସ୍କୃତି କଳା ଅଛି, ସେମାନେ ବହୁତ ଭଲ ପାଆନ୍ତି ସାର୍। କାହିଁକିନା ମୁଁ ନିଜେ ଅନୁଭବ କରିଛି ବିଶାଖାପାଟଣାରେ ସାର୍ ଷ୍ଟେଜ୍ରେ ଚାଲିଥାଏ କାର୍ଯ୍ୟକ୍ରମ, ସେମାନେ ଗୋଟେ ପରେ ଗୋଟେ ଯେତେବେଳେ ସବୁ ପୁରାତନ ଗୀତ ଯୋଉଗୁଡ଼ା ସବୁ ଅଛି ସେଇ ଗୀତକୁ ସାର୍ ଲେଖିକି ଦେଉଥାନ୍ତି ଯେ ପଣ୍ଡା ବାବୁ ଏଇଟା ଗାଇବେ ସେଇଟା ଗାଇପାରିବେ। ଆଉ ମୁଁ ସାର୍ ସେତେବେଳେ ଜାଣେ ଯେ ଏମାନେ ପ୍ରକୃତରେ ଓଡ଼ିଆକୁ ବହୁତ ଭଲ ପାଆନ୍ତି, ଓଡ଼ିଆ ସଙ୍ଗୀତକୁ ଭଲ ପାଆନ୍ତି, ତେଣୁ ସାର୍ ବହୁତ ଭଲ ପାଆନ୍ତି ସମସ୍ତେ। ଯେଉଁମାନେ ବାହାରେ ଅଛନ୍ତି ବି ଏ ମାଟିର ପୁଅ ସବୁ ଯାଇ ବାହାରେ ରହିଛନ୍ତି, ଆଉ ସେମାନେ ବି ବହୁତ ମନେ ପକାନ୍ତି ଏ ଗୀତକୁ ସବୁ।
1: ଯେତେବେଳେ ଆପଣ ପ୍ରଥମ ପ୍ରଥମ ଶିଖୁଥିଲେ ଛାତ୍ର ଅବସ୍ଥାରେ ଏ ସଙ୍ଗୀତକୁ, ସେତେବେଳେ କୋଉ ଗୀତ ଆପଣଙ୍କୁ ବେଶ ଭଲ ଲାଗୁଥିଲା?
0: ମୁଁ ସାର୍ ପ୍ରଥମରୁ ହିଁ ଭିକାରୀ ବଳଙ୍କ ଗୀତକୁ ଭଲ ପାଉଥିଲି।
1: ତେବେ ଏଇ ଯୋଉ ଭଜନ ଆପଣ ଆସର କରନ୍ତି, ଭଜନ ପରିବେଷଣ କରନ୍ତି, ଆପଣଙ୍କ ପାଇଁ ଭକ୍ତି ଗୀତର ରଙ୍ଗ କେମିତି?
0: ସାର୍ ସିଏ ତ ହେଉଛି ମାଧ୍ୟମ, ଭଗବାନଙ୍କୁ ପାଇବା ପାଇଁ ଗୋଟେ ବଡ ମାଧ୍ୟମ ହେଉଛି ସାର୍ ଭଜନ। ଏଇଟା ସତ କଥା ସାର୍, ଯୋଉଟାକି ତାଙ୍କ ପ୍ରେମରେ ପଡ଼ିଗଲା ପରେ ପ୍ରାୟତଃ ମୁଁ ଅନୁଭବ କରେ ମୋ ଗୀତ ସାଙ୍ଗରେ ଅନ୍ୟମାନଙ୍କ ବି ଆଖିରୁ ଲୁହ ଝରି ଆସିଥାଏ ମହାପ୍ରଭୁଙ୍କର ଗୀତ ଶୁଣିଲା ସମୟରେ, ମୁଁ ନିଜେ ବି ତନ୍ମୟ ହେଇଯାଏ ଗାଇଲା ବେଳେ।
1: ତେବେ ସେଇ ଭଜନ ସମ୍ରାଟ ଭିକାରୀ ବଳଙ୍କର ଗୋଟେ ସୁନ୍ଦର ଭଜନ ଗାଇକରି ଆମକୁ ଶୁଣାନ୍ତୁ।
0: ଆଜ୍ଞା, ପ୍ରଥମ କଥା ମୁଁ ତାଙ୍କର ଭଜନକୁ ବୋଧେ ଗାଇବି ସାର୍, ତେଣୁ କାନ ଦୁଇ କାନକୁ ଧରିକି ସାର୍ କ୍ଷମା ମାଗୁଛି, କାରଣ କୋଉଠି ଭୁଲ ହବ ତ୍ରୁଟି ହବ କ୍ଷମା ଦେବେ, ଗାଉଛି ସାର୍।

0: ବିଶ୍ୱନାଥ ପଣ୍ଡା, ଆଜି ଆପଣ ନିଜ ସମ୍ପର୍କରେ ଏବଂ ସଙ୍ଗୀତକୁ ନେଇ ନିଜର ଜୀବିକା ସମ୍ପର୍କରେ କିଛି କହିଥିବାରୁ ଆପଣଙ୍କୁ ଆକାଶବାଣୀ ବାରିପଦା କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ।
1: ଶ୍ରୋତା ବନ୍ଧୁ, ଏହି ରଜ ସମୟରେ ଆମ୍ବ, ପଣସ, ସାଙ୍ଗକୁ ପିଠାପଣା ଏବଂ ମାଂସ ତରକାରୀ ମଧ୍ୟ ବେଶ ଆନନ୍ଦ ଉଲ୍ଲାସର ସହିତ ଖାଇଥାନ୍ତି।
2: ଆମେ ଏହି କଥା ମନେ ରଖିବା ଯେ ଅଧିକ ଭାବରେ ଆମ୍ବ, ପଣସ, ମାଂସ ଇତ୍ୟାଦିକୁ ଭୋଜନ କରିବା ଠାରୁ ଟିକିଏ ଦୂରେଇ ରହିବା, କାହିଁକି ନା ସ୍ୱାସ୍ଥ୍ୟ ଆମ ନିଜ ହାତରେ। ହୁଏତ ଅଧିକ ଖାଇଦେଲେ ପରବର୍ତ୍ତୀ ସମୟରେ ପେଟ ଖରାପ ଏବଂ ବିଭିନ୍ନ ପ୍ରକାର ରୋଗର ବଶବର୍ତ୍ତୀ ହୋଇଯିବା। ଏଥିପାଇଁ ଆମକୁ ଡାକ୍ତରଙ୍କ ପରାମର୍ଶ ନେବାକୁ ପଡିବ ଏବଂ ଆମେ ମଧ୍ୟ ଅଧିକ ଦିନ ଅସୁସ୍ଥ ହେବା ଫଳରେ ନିଜେ ଅସମର୍ଥ ହେବା କାର୍ଯ୍ୟକ୍ଷେତ୍ରରେ। ତେଣୁ ଆମେ ସମସ୍ତେ ସଚେତନ ହୋଇ ଦେଖି ରଖି ଖାଇବା ଏବଂ ସମସ୍ତେ ରଜ ପର୍ବରେ ଉତ୍ସାହର ସହିତ ଏହାକୁ ପାଳନ କରିବା।

0: ଆଜି ତ ଆମ ପରିକ୍ରମା କାର୍ଯ୍ୟକ୍ରମର ସମୟ ଅବଧି ସରି ଆସିଲାଣି।
1: ସମୟ ସରିବା ପୂର୍ବରୁ ଆମ ଶ୍ରୋତା ଭାଇ ଭଉଣୀମାନଙ୍କୁ ଅନୁରୋଧ କରୁଛୁ, ପରିକ୍ରମା କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗୁଛି ନିଶ୍ଚିତ ଚିଠି ମାଧ୍ୟମରେ ଜଣେଇବେ।
2: ଆମକୁ ଚିଠି ଲେଖିବାର ଠିକଣା ହେଲା ପରିକ୍ରମା ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା ପିନ୍ ନମ୍ବର 7577002।
0: ଏ ଠିକଣାରେ ଚିଠି ଦେବା ପାଇଁ ଆଦୌ ଭୁଲିବେନି। ଆମକୁ ଶୁଣୁଥିବା ସମସ୍ତ ଶ୍ରୋତା ଭାଇ ଓ ଭଉଣୀମାନଙ୍କୁ ପୁଣି ଥରେ ଏହି ପବିତ୍ର ରଜ ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇ ଆଜିର ପରିକ୍ରମା କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ପୁଣି ଆସନ୍ତା ସୋମବାର ଠିକ୍ ସକାଳ 7:25 ରେ ସେତେବେଳେ ପର୍ଯ୍ୟନ୍ତ ଆମେ ରହୁଛୁ। ନମସ୍କାର।

ପ୍ରଚାର କଲୁ ସୂଚନା ଓ ମୂର୍ଚ୍ଛନାର କାର୍ଯ୍ୟକ୍ରମ ପରିକ୍ରମା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଏମ୍ ନାଗଭୂଷଣ ମାଝି, ଉପସ୍ଥାପନାରେ ଥିଲେ ସତ୍ୟାନନ୍ଦ ସେଜପଡ଼ା ଏବଂ ଜୟଶ୍ରୀ ଦାସ। ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ଏକ ସୁଗମ ସଙ୍ଗୀତ, ଗାଇଛନ୍ତି କଣ୍ଠଶିଳ୍ପୀ ତୃପ୍ତି ଦାସ, ଗୀତ ରଚନା ଦେବୀଦତ୍ତ ମହାନ୍ତି।

ପରେ ପରେ ଶୁଣୁଥିଲେ ସୁଗମ ସଙ୍ଗୀତ ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ଆକାଶବାଣୀ ବାରିପଦା ଆରମ୍ଭ କରୁଛୁ ଗୀତାଞ୍ଜଳି। ଗୀତାଞ୍ଜଳିର ସଙ୍ଗୀତମୟ ପରିବେଶକୁ ଶ୍ରୋତା ବନ୍ଧୁମାନଙ୍କୁ ସ୍ୱାଗତ କରୁଛି ମୁଁ ନଳିନୀ ପ୍ରଭା ନନ୍ଦୀ। ଏଇ ଜୀବନ ଯାହାକୁ ଆମେ ପ୍ରତିଟି ମୁହୂର୍ତ୍ତରେ ଭେଟୁଛେ, ପ୍ରତିଟି ମୁହୂର୍ତ୍ତରେ ସାମ୍ନା କରୁଛୁ, ଏ କିଛି ନୁହେଁ, ଗୋଟିଏ ସଂଯୋଗ ମାତ୍ର। ଜୀବନ ହେଉଛି ସ୍ନେହ ପ୍ରେମର ଉତ୍ସ, ଯାହାକୁ ସମସ୍ତେ ସବୁ ସମୟରେ ଅନୁଭବ କରନ୍ତି।

ଜୀବନରେ କେତେବେଳେ କ'ଣ ଘଟିବ କେହି ଜାଣିପାରନ୍ତି ନାହିଁ। ଆମେ ଆଗରୁ ଜାଣିନଥିଲେ ଅତୀତରେ କ'ଣ ଘଟିବାର ଥିଲା କି ଏବେ ବି ଜାଣୁନା ଭବିଷ୍ୟତରେ କ'ଣ ଘଟିବ। ସେ ସବୁ ବି ଗୋଟିଏ ଗୋଟିଏ ସଂଯୋଗ।

ଜୀବନ ଏକ ସୁନ୍ଦର ଯାତ୍ରା। ଏହି ଯାତ୍ରାର ପଥ କେତେବେଳେ ସୁଗମ ତ କେତେବେଳେ ଦୁର୍ଗମ। ଦୁର୍ଗମ ହେଉ ବା ସୁଗମ ହେଉ, ଜୀବନର ପ୍ରତ୍ୟେକଟି ମୁହୂର୍ତ୍ତକୁ ସାହସର ସହିତ ସାମ୍ନା କରିବା ହେଉଛି ପ୍ରକୃତ ମଣିଷର କାମ।

ଜୀବନ ଗୋଟିଏ ରଙ୍ଗମଞ୍ଚ, ଏଠି ଆମେ ସମସ୍ତେ ଅଭିନୟ କରି ଚାଲିଛୁ। ଅଭିନୟ କରୁ କରୁ କାହାର କେତେବେଳେ ଜୀବନ ପ୍ରଦୀପ ଲିଭିଯିବ ତାହା କେହି ଜାଣେ ନାହିଁ। ତେଣୁ ଜୀବନ ଦୀପ ଲିଭିବା ପର୍ଯ୍ୟନ୍ତ ଏହି ରଙ୍ଗମଞ୍ଚରେ ନିଖୁଣ ଅଭିନୟ କରିଯିବା ନିହାତି ଦରକାର, ଯାହା ଚିରଦିନ ଏ ଦୁନିଆରେ ମନେ ରଖିଥିବ।

ଜୀବନ ଭିନ୍ନ ରୂପ ନେଇ ଆମ ଆଗରେ ଠିଆ ହୁଏ। କେତେବେଳେ ଓଠରେ ହସର ଜୁଆର ଭରିଦିଏ ତ ଆଉ କେତେବେଳେ ଧାରା ଶ୍ରାବଣ ପରି ଅଶ୍ରୁରେ ଆଖିକୁ ଭିଜେଇ ଦିଏ।

ବେଳେବେଳେ ଜୀବନରେ ଏମିତି ଜିନିଷ ଆସି ପହଞ୍ଚେ ଯାହାକୁ ହରାଇବାକୁ ମନ ଚାହେଁ ନାହିଁ, ମାତ୍ର ସମୟ ସୁଅରେ ଯଦି ତାହା ଦୂରେଇ ଯାଏ, ଯେତେ ଡାକିଲେ ବି ଆଉ ସେ ଫେରେନି।

ଜୀବନ ମାନେ ଆଗକୁ ଯିବା ଆମକୁ ସମୟ ଗାଡ଼ି ସବୁବେଳେ ସିଟି ବଜାଇ ଆଗକୁ ବଢ଼ିବାର ସଙ୍କେତ ଦିଏ। ତେଣୁ ଆମେ ଭଲ ସମୟ ଗାଡ଼ିରେ ବସି ଆଗକୁ ଯାଇ କିଛି କାମ କରି ଜୀବନରେ ସାର୍ଥକତା ପ୍ରତିପାଦନ କରିବା।

ଏଇଠି ଶେଷ କରୁଛୁ ଆଜିର ଗୀତାଞ୍ଜଳି। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ଶ୍ରୀଙ୍କର ଅଭୟ ଚରଣ ତଳେ ଅନନ୍ତ କୋଟି ଦଣ୍ଡବତ। ସମବେତ ଶୁଣିଥିବା ଶ୍ରୋତା ମଣ୍ଡଳୀ, ମୋର ଅନ୍ତରତମ ଗଭୀରତମ ପ୍ରଦେଶରୁ ଶ୍ରଦ୍ଧାଭକ୍ତି ନିବେଦନ କରି ଏ ଅର୍ଦ୍ଧମ ଆରମ୍ଭ କରୁଛି ନବଦା ଭକ୍ତିର କଥା।

ହରାଇଛନ୍ତି ତେଣେ ସ୍ୱାମୀଙ୍କ ହସ୍ତରୁ ପୁତ୍ରକୁ ଟେକି ଦେଇଛନ୍ତି। ପୁତ୍ରକୁ ଧରି ବସୁଦେବ ଗୋକୁଳକୁ ଯାଉ ଯାଉ ବାଟରେ ଯାଉ ଯାଉ କୋଟୁଆଳକୁ ଆକଟ କରିଛନ୍ତି। ତେଣେ ବସୁଦେବ ଆଜି କହୁଛନ୍ତି କଣ।

ପ୍ରଚାର କଲୁ ଚହଲା କାର୍ଯ୍ୟକ୍ରମରେ ଓଡ଼ିଶୀ କୀର୍ତ୍ତନ। ଓଡ଼ିଶୀ କୀର୍ତ୍ତନ ପରିବେଷଣ କରିଥିଲେ କମଳାକାନ୍ତ ବେହେରା ଏବଂ ସାଥୀ କଳାକାରମାନେ। ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

होगी। ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା। ପ୍ରଚାର କରୁଛୁ ମହିଳା ମହଲ କାର୍ଯ୍ୟକ୍ରମ, ପ୍ରଯୋଜନା ଏମ୍ ନାଗଭୂଷଣ ମାଝୀ, ଉପସ୍ଥାପନା ଶର୍ମିଷ୍ଠା ମହାନ୍ତି।

0: ନମସ୍କାର ଶ୍ରୋତା ଭଉଣୀ, ରଜ ଅବସରରେ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ମହିଳା ମହଲ କାର୍ଯ୍ୟକ୍ରମ। ରଜ ପର୍ବ ଓଡ଼ିଶାର ଜାତୀୟ ପର୍ବ। କେଉଁ କାଳରୁ ଏହା ପାଳନ କରାଯାଇଆସୁଛି ଏହା କହିବା କଷ୍ଟକର, କିନ୍ତୁ ରଜ ପର୍ବ ଯେ ଓଡ଼ିଶାରେ ଖୁବ୍ ଆନନ୍ଦ ଉଲ୍ଲାସରେ ପାଳନ କରାଯାଏ ଏବଂ ଅନ୍ୟାନ୍ୟ ପର୍ବଠାରୁ ଏକ ନିଆରା ପର୍ବ, ଏହା ଆମକୁ ମାନିବା ପାଇଁ ପଡ଼ିବ। ରଜ ପର୍ବ ଅବସରରେ ଆଜି ଗୋଟିଏ ଆଲୋଚନା ରଖିଛୁ। ଆଲୋଚନା କରୁଛନ୍ତି ଡକ୍ଟର ଭାରତଲକ୍ଷ୍ମୀ ମହାନ୍ତି।
1: ଋତୁଚକ୍ରର ଆବର୍ତ୍ତନରେ ଧରାପୃଷ୍ଠରେ ଦେଖାଦିଏ ବହୁ ପରିବର୍ତ୍ତନ। ନିଦାଘର ପ୍ରଚଣ୍ଡ ସୂର୍ଯ୍ୟତାପ, ବର୍ଷାର ମେଘମେଦୁର ଆକାଶ ସହିତ ସବୁଜ ଧରଣୀ, ସ୍ନିଗ୍ଧ ଶରତର କାଶ ହାସମୟୀ ଲାବଣ୍ୟ, ହେମନ୍ତରେ ଶୀତର ପ୍ରାଦୁର୍ଭାବ ଏବଂ ବସନ୍ତରେ ଶୋଭିତ ପୁଷ୍ପବିତାନରେ କୋକିଳର କୁହୁତାନ, ସବୁ ଯେମିତି ମାନବ ପ୍ରାଣରେ ସୃଷ୍ଟି କରେ ଭାବନାର ତରଙ୍ଗରାଜି, ପ୍ରାଣର ଆବେଗରେ ମାନବ ସମାଜ ସ୍ୱାଗତ ଜଣାଏ ସୃଷ୍ଟିର ଏହି ପରିବର୍ତ୍ତନକୁ, ତା ସହିତ ଉପଭୋଗ କରେ ଏହାରି ମାଧ୍ୟମରେ ଗୋଟିଏ ପରେ ଗୋଟିଏ ପର୍ବପର୍ବାଣୀ। ବିଭିନ୍ନ ପର୍ବଗୁଡ଼ିକ ମଧ୍ୟରେ ରଜ ପର୍ବ ଓଡ଼ିଶାର ଏକ ବିଶିଷ୍ଟ ପର୍ବ ଭାବେ ପାଳିତ ହୋଇଥାଏ। ନିଦାଘର ଅନ୍ତ ପରେ ପହିଲେ ଆଷାଢ଼ର ପ୍ରଥମ ବାରିପାତ ଯେତେବେଳେ ଆକାଶ ବକ୍ଷରୁ ଝରିପଡ଼େ, ସେତେବେଳେ ପୁଲକିତ ହୁଏ ପ୍ରକୃତି ଓ ପୁରୁଷ। ପଲ୍ଲବିତ ତରୁଲତା ଗହଳରୁ ଝଙ୍କୃତ ହୁଏ ପକ୍ଷୀମାନଙ୍କର ନିରବଚ୍ଛିନ୍ନ କାକଳି। ପାଚିଲା ଫଳର ବାସ୍ନାରେ ମହକି ଉଠେ ଚତୁର୍ଦ୍ଦିଗ। ପ୍ରକୃତି ଦେହରେ ଏ ଅପରୂପ ସମ୍ଭାର ଧରି ପୃଥିବୀ ପୃଷ୍ଠରେ ପଦାର୍ପଣ କରେ ରଜ। ଆମ ସଂସ୍କୃତିର ମହାନତାରେ ମହିମା ମଣ୍ଡିତ ପର୍ବ ହେଉଛି ରଜ ପର୍ବ। ଜ୍ୟେଷ୍ଠର ଶେଷ ଆଉ ଆଦ୍ୟ ଆଷାଢ଼ର କାଉଁରୀ ପରଶରେ ଉଛୁଳି ଉଠେ ମାଟି, ମନ, ଗାଁ, ସହର, ନଈ, ନାଳ, ବିଲ, ବଣ ସବୁ। ଓଡ଼ିଶାର ପୁରପଲ୍ଲୀଠାରୁ ଆରମ୍ଭ କରି ସହରୀ ଜୀବନଚର୍ଯ୍ୟା ପର୍ଯ୍ୟନ୍ତ ଜାତିଭେଦ ନିର୍ବିଶେଷରେ କି ଧନୀ କି ଗରିବ ସମସ୍ତଙ୍କ ଘରେ ଏହି ରଜ ପର୍ବ ଆନନ୍ଦ ଉଲ୍ଲାସର ସହିତ ମୁଖରିତ ହୋଇଉଠେ। ବୃଷ ବା ଜ୍ୟେଷ୍ଠ ମାସର ଶେଷ ଦିନକୁ ପହିଲି ରଜ, ଆଷାଢ଼ ବା ମିଥୁନ ମାସର ପ୍ରଥମ ଦିନକୁ ରଜ ସଂକ୍ରାନ୍ତି ଓ ତା'ପର ଦିନଟିକୁ ଭୂଇଁ ନଅଣ ବା ଭୂ ଦାହ କୁହାଯାଏ। ମିଥୁନ ମାସର ତୃତୀୟ ଦିନଟିକୁ ବସୁମତୀ ଗାଧୁଆ ବା ଧରା ସ୍ନାନ କୁହାଯାଏ। ଭାରତ ପରି କୃଷି ପ୍ରଧାନ ଦେଶରେ ଏହା ଏକ ପାରମ୍ପରିକ ପର୍ବ ଯେଉଁଠି କୌଣସି ଦେବତା, ଓଷା କି ବ୍ରତର ଆୟୋଜନ ନଥାଏ।

କି ଖାଇବାରେ କୌଣସି କଟକଣା ନଥାଏ। ସର୍ବଂ ସହା ପୃଥିବୀକୁ ଭଲ ପାଇବା, ସମ୍ମାନ ଦେବା ଆଉ ପୂଜା କରିବା ହିଁ ଏହି ପର୍ବରେ ସରଳ ଓଡ଼ିଆ ପ୍ରାଣର ନିରୋଳା ନିଦର୍ଶନ। ଯୁଗେ ଯୁଗେ ପୃଥିବୀକୁ ମା ସହ ତୁଳନା କରାଯାଇଛି। ନାରୀ ଓ ପୁରୁଷର ସହବନ୍ଧନରେ ଏ ପୃଥିବୀର ଜୀବଜଗତ ସୃଷ୍ଟି। ତଥାପି ନାରୀର ସହବାସ ସମ୍ପର୍କରେ କେତେକ ନୀତି ନିୟମ ରହିଛି। ଋତୁମତୀ ନାରୀ ବା ରଜସ୍ୱଳା ନାରୀ ସହ ତିନି ଦିନ ମୈଥୁନ କାର୍ଯ୍ୟ ନିଷିଦ୍ଧ। ଚତୁର୍ଥ ଦିନ ଶୁଦ୍ଧ ସ୍ନାନ ପରେ ତା ସହ ସହବାସ କରିବା ବିଧେୟ, କାରଣ ଶୁଦ୍ଧ ସ୍ନାନ ପରେ ଗର୍ଭ ସଞ୍ଚାରର ପ୍ରକୃଷ୍ଟ ସମୟ ବୋଲି ବିଚାର କରାଯାଏ। ଠିକ୍ ସେହିପରି ନାରୀ ରୂପୀ ଧରଣୀର ବୃଷ ଓ ମିଥୁନ ରାଶିର ମିଳନରେ ପ୍ରଜନନ ଶକ୍ତି ଉତ୍ପନ୍ନ ହେଉଥିବାରୁ ପୃଥିବୀ ରଜସ୍ୱଳା ହୁଏ। ବୃଷ ଜ୍ୟେଷ୍ଠର ଶେଷ ଦିନ ଓ ମିଥୁନ ଆଷାଢ଼ର ପ୍ରଥମ ଦୁଇ ଦିନ ବସୁମାତା ଅସ୍ପୃଶ୍ୟା ବୋଲି ବିବେଚିତ ହୁଏ। ଅନ୍ୟ ଅର୍ଥରେ ବର୍ଷା ଋତୁ ଆଗମନରେ ଉତ୍ତପ୍ତ ପୃଥିବୀ ସୁଶୀତଳ ହୁଏ। ଏହି ସମୟରେ ପୃଥିବୀରୁ ଏକ ବାଷ୍ପ ନିର୍ଗତ ହୋଇଥାଏ। ପ୍ରଣିଧାନ ଯୋଗ୍ୟ ଯେ ଏହି ସମୟରେ ବାଷ୍ପ ସହିତ ଏକ ସ୍ୱତନ୍ତ୍ର ସୃଷ୍ଟିଧର୍ମୀ ତରଳ ପଦାର୍ଥ ମଧ୍ୟ ନିର୍ଗତ ହୋଇଥାଏ, ଯାହାକୁ ରଜ ନାମରେ ଅଭିହିତ କରାଯାଏ। ଜ୍ୟୋତିର୍ବିଦମାନଙ୍କ ମତରେ ଏହାର କ୍ଷରଣ କାଳ ବୃଷ ମାସର ଶେଷ ଓ ମିଥୁନ ମାସର ଆରମ୍ଭ ଦୁଇ ଦିନ। ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି, ବୃଷାନ୍ତ ମିଥୁନ ସ୍ୟାଦୌ ତନଧ୍ୱେପି ଦିନତ୍ରୟମ୍ ରଜସ୍ୱଳା ସ୍ୟାତ ପୃଥି କୃଷିକର୍ମ ବିରହିତା। ତେଣୁ ରଜ ତିନି ଦିନ ଭୂମିକର୍ଷଣ, କୃଷିକର୍ମ ଓ ଖନନ ପ୍ରଭୃତି କାର୍ଯ୍ୟ ନିଷେଧ। ଜ୍ୟୋତିର୍ବିଦଙ୍କ ଭାଷାରେ ପୃଥ୍ୱୀ ରଜସ୍ୱଳା ଯାବତ୍ ଖନନଂ ଛେଦନଂ ତ୍ୟଜ୍ୟେତ୍। ଏହି ମାନ୍ୟତାରେ ରଜ ପର୍ବ ପାଳିତ ହୋଇଥାଏ। ଏହି ସମୟରେ ଧରଣୀ ମାଆର ସମ୍ମାନ ପାଇଁ ନାରୀ ପ୍ରାଣ ଚଞ୍ଚଳ ଓ ପୁଲକିତ ହୁଏ। ଏପରିକି ଝିଅମାନେ ତଥା ନୂଆ ବିବାହ ହୋଇ ଆସିଥିବା ବୋହୂମାନେ ଖାଲି ପାଦରେ ଭୂଇଁ ଉପରେ ଚାଲନ୍ତି ନାହିଁ। ରଜ ତିନି ଦିନ କଟା ବଟା ମନା ହୋଇଥିବାରୁ ରଜ ପୂର୍ବ ଦିନ ଗୃହର ନାରୀମାନେ ତିନି ଦିନ ପାଇଁ ପରିବାପତ୍ର କାଟି ରଖିବା ସହିତ ତରକାରୀ ପାଇଁ ମସଲା ମଧ୍ୟ ବାଟିକି ରଖିଦେଇଥାନ୍ତି। ରଜର ଆକର୍ଷଣ ହେଲା ପୋଡ଼ପିଠା, ତେଣୁ ପ୍ରତ୍ୟେକଙ୍କ ଘରେ ରଜର ପୂର୍ବ ଦିନ ରାତିରେ ବିଭିନ୍ନ ସୁମିଷ୍ଟ ଦ୍ରବ୍ୟରେ ପୋଡ଼ପିଠା ପ୍ରସ୍ତୁତ ହୋଇଥାଏ। ଝିଅମାନେ ରଜ ତିନି ଦିନ ଗାଁ ସାରା ଘର ଘର ବୁଲି ସମସ୍ତଙ୍କ ପାଖରୁ ପୋଡ଼ପିଠା ଖାଇ ଆନନ୍ଦରେ ଉଲ୍ଲସିତ ହୁଅନ୍ତି। ନୂତନ ବସ୍ତ୍ର ପରିଧାନ କରି ଚନ୍ଦନ କୁଙ୍କୁମରେ ସଜ୍ଜିତ ହୋଇ ଲୁଡ଼ୁ ତାସ୍ କଉଡ଼ି ଇତ୍ୟାଦି ବିଭିନ୍ନ ଖେଳ ଖେଳିଥାନ୍ତି। ରଜର ବିଶେଷ ଆକର୍ଷଣ ହେଲା ପାନ। ରଜରେ ସୁସ୍ୱାଦୁ ପାନ ଖାଇବା ଓଡ଼ିଆ ଜାତିର ବହୁ ଦିନର ସଉକ। ରଜର ପୂର୍ବ ଦିନ ପାନପତ୍ର, କଟାଗୁଆ, ଗୁଜୁରାତି, ଲବଙ୍ଗ, ଜାଇଫଳ, କେତକୀ ଖଇର ଇତ୍ୟାଦି ପାନ ମସଲା ସଂଗ୍ରହ କରାଯାଇଥାଏ। କେବେ ପାନ ନ ଖାଇଥିବା ଲୋକ ବି ରଜରେ ପାନ ଖଣ୍ଡେ ଖାଇଥାନ୍ତି। ବିଶିଷ୍ଟ ମସଲାରେ ତିଆରି ଏହି ପାନକୁ ରଜ ପାନ ବୋଲି କୁହାଯାଏ। କେବଳ ଝିଅ ନୁହନ୍ତି, ପୁଅମାନେ ମଧ୍ୟ ଏହି ରଜ ପର୍ବକୁ ବେଶ୍ ଉପଭୋଗ କରନ୍ତି। ଅବଶ୍ୟ ଝିଅମାନଙ୍କ ପରି ସେମାନେ ନୂଆ ଲୁଗା ପିନ୍ଧନ୍ତି ନାହିଁ, କିନ୍ତୁ ଦୋଳି ଓ ବିଭିନ୍ନ ପ୍ରକାର ଖେଳ ଖେଳିବା ସହ ଘର ଘର ବୁଲି ପିଠା ଖାଇ ଏମାନେ ଆନନ୍ଦରେ ସମୟ କଟାଇଥାନ୍ତି। ରଜରେ ପୁଅମାନଙ୍କର ମୁଖ୍ୟ ଖେଳ ହେଲା ବାଗୁଡ଼ି। ରଜର ବିଶେଷ ଆକର୍ଷଣ ହେଲା ଦୋଳି, ତେଣୁ ଏହାକୁ ଦୋଳି ଖେଳର ପର୍ବ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଝିଅମାନେ ଗାଁ ଭିତରେ ଥିବା ବଡ଼ ବଡ଼ ଗଛମାନଙ୍କରେ ବାଉଁଶ ଦୋଳି, ପଟା ଦୋଳି, ଲୁହା ଦୋଳି ଅଥବା ଖାଲି ଦଉଡ଼ିରେ ଦୋଳି ବାନ୍ଧି ଦୋଳି ଖେଳନ୍ତି। ଦୋଳି ଖେଳିବା ବେଳେ ଝିଅମାନେ ମନ ଆନନ୍ଦରେ ଗାଇଥାନ୍ତି, ବନସ୍ତେ ଡାକିଲା ଗଜ ବରଷକେ ଥରେ ଆସିଛି ରଜ ଲୋଘେନି ନୂଆ ସଜ ଭାଜ। ରଜ ପର୍ବ କଟକ ଜିଲ୍ଲାର ଏକ ବିଶିଷ୍ଟ ପର୍ବ ହୋଇଥିଲେ ମଧ୍ୟ ମୟୂରଭଞ୍ଜ ଜିଲ୍ଲାରେ ଏହି ପର୍ବ ପାଳନରେ ବିଶେଷ ଆଗ୍ରହ ଓ ଉଦ୍ଦୀପନା ଦେଖାଦେଇଥାଏ। ଝିଅମାନେ ସାଙ୍ଗସାଥିମାନଙ୍କ ସହିତ ଏକତ୍ର ହୋଇ ରଜ ପର୍ବ ପାଳନ କରିଥାନ୍ତି ଏବଂ ହସ କୌତୁକରେ ମାତିଥାନ୍ତି। ବସନ ଓ ଭୂଷଣରେ ନିଜ ନିଜ ଶରୀରକୁ ମଣ୍ଡନ କରି ଏକତାବଦ୍ଧ ଭାବରେ କିଶୋରୀ କନ୍ୟାମାନେ ଗାଁର ଆମ୍ବ ତୋଟାରେ ଦୋଳି ଖେଳୁଥିଲା ବେଳେ ଆନନ୍ଦରେ ଫାଟି ପଡ଼ୁଥିବା ଏମାନଙ୍କ ହୃଦୟର ଉଚ୍ଛଳତା ଲକ୍ଷ୍ୟ କରାଯାଏ ଦୋଳି ଗୀତଗୁଡ଼ିକରେ। କେତେକ ସ୍ଥାନରେ ଦୁଇ ଗାଁ ଭିତରେ ଦୋଳି ଗୀତର ପ୍ରତିଯୋଗିତା ଅନୁଷ୍ଠିତ ହେଉଥିବାର ଲକ୍ଷ୍ୟ କରାଯାଏ। ଏଭଳି ପ୍ରତିଯୋଗିତା ବେଳେ ପ୍ରଶ୍ନୋତ୍ତର ଛଳରେ ବିଭିନ୍ନ ଦୋଳି ଗୀତ ବୋଲାଯାଉଥିବାର ଶୁଣିବାକୁ ମିଳେ। ଦୋଳି ଗୀତଗୁଡ଼ିକରେ ନାରୀର ଚିନ୍ତାଦୀପ୍ତ ବୌଦ୍ଧିକ ମାନସର ପ୍ରତିଫଳନ ଦେଖିବାକୁ ମିଳେ ନାହିଁ, ପରନ୍ତୁ ଏଗୁଡ଼ିକରେ ନାରୀର ସ୍ନେହାଳୁ କୋମଳ ହୃଦୟର ନିବିଡ଼ ସ୍ପର୍ଶ ଅନୁଭୂତ ହୋଇଥାଏ।

ଦୃଷ୍ଟାନ୍ତ ସ୍ୱରୂପ ମଲ୍ଲି ଫୁଲ ଦୁନା ଦୁନା ଚମ୍ପା ଫୁଲ ନାଗି କଲୁ ଭାବନା କାଲି ଆଣିଦେବି ସିନା ଦୋଳି ପଟା ମଟ ମଟ ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ଦୂରୁ ଦିଶେ ଝଟ ଝଟ ଶୁଖିଲା ଭୂଇଁର ଖୁଣ୍ଟି ଗୀତ ସରି ନାଇଁ ଯାଉଛୁ ଉଠି ବାଟରେ ମରିବୁ ଝୁଣ୍ଟି ଦୋଳିରେ ହସ ପରିହାସ ଓ ଚୋରା ପ୍ରୀତିର ଆକ୍ଷେପ ମଧ୍ୟ କୁମାରୀ କଣ୍ଠରୁ ଶୁଣାଯାଇଥାଏ। ଯୁବତୀକୁ ପାଇବା ନିମନ୍ତେ ହୃଦୟରେ ବ୍ୟଗ୍ରତା ଭାବ ପ୍ରକାଶ କରୁଥିବା ଯୁବକ ଉଦ୍ଦେଶ୍ୟରେ କୁମାରୀ କନ୍ୟା।

କଲିକତା ଏହିପରି ଭାବରେ ଦୋଳିରେ ଝୁଲିବା ସମୟରେ ବିଭିନ୍ନ ପ୍ରକାର ଗୀତ ବୋଲି ଆନନ୍ଦରେ ସମୟ କଟାଇଥାନ୍ତି ଉଭୟ ଯୁବକ ଆଉ ଯୁବତୀମାନେ। ତିନି ଦିନର ରଜ ମଉଜ ପରେ ଚତୁର୍ଥ ଦିନ ସକାଳୁ ହୁଏ ବସୁମତୀ ଗାଧୁଆ। ଘର ଅଗଣାକୁ ଗୋବରରେ ଲିପି ପିଢ଼ା ରଖାଯାଏ, ତା ଉପରେ ଶିଳୁପୁଆକୁ ରଖି ତାକୁ ସ୍ନାନ ପୂର୍ବକ ପୂଜା କରାଯାଏ। ଚତୁର୍ଥ ଦିନର ଏହି କାର୍ଯ୍ୟକୁ କୁହାଯାଏ ବସୁମତୀ ଗାଧୁଆ ବା ଧରା ସ୍ନାନ। ଏହାପରେ ଚଷା ଭାଇ ହଳ ଲଙ୍ଗଳ ଧରି ବାହାରିଯାଏ କ୍ଷେତକୁ। ଶିଳପୁଆ ଗାଧୁଆ ପରେ ବଳି ପଡ଼ିଥିବା ବଟା ହଳଦୀ ଓ ମେଥିକୁ ଲଗାଇ ଝିଅମାନେ ସ୍ନାନ କରିଥାନ୍ତି। ବୀଜର ଅଙ୍କୁରୋଦଗମ ନିମନ୍ତେ ବର୍ଷାର ଆହ୍ୱାନ ଓ ପୃଥିବୀର ଉତ୍ପାଦିକା ଶକ୍ତିକୁ ସମ୍ମାନ ଦେବାକୁ ରଜ ପର୍ବ ପାଳନ କରାଯାଏ। ଏହି ପର୍ବକୁ ଓଡ଼ିଶାର ଜାତୀୟ ପର୍ବର ଗୌରବ ଦିଆଯାଇଛି। ବାସ୍ତବରେ ଓଡ଼ିଆ ପଲ୍ଲୀ ସଂସ୍କୃତି ଓ ସଭ୍ୟତାର ନିଚ୍ଛକ ସ୍ୱର ଓ ସ୍ୱାକ୍ଷର ବହନ କରି ବରଷକେ ଥରେ ଆସିଥାଏ ରଜ। ସବୁରି ପ୍ରାଣରେ ଉଲ୍ଲାସ ଆନନ୍ଦ ଖେଳାଇ ସାରା ବରଷ ପାଇଁ ଓଡ଼ିଆମାନଙ୍କୁ ଏକ ମନ ଏକ ପ୍ରାଣ କରି ବାନ୍ଧି ଦେଇଯାଏ ଆଗାମୀ ବର୍ଷ ପାଇଁ। କହିବା ବାହୁଲ୍ୟ, ରଜୋତ୍ସବ ଉତ୍କଳୀୟ ସାମାଜିକ ଓ ସାଂସ୍କୃତିକ ଜୀବନର ମହନୀୟ ଓ ଐତିହ୍ୟର ସ୍ମାରକୀ ବହନ ପୂର୍ବକ ଧରାପୃଷ୍ଠରେ ଅବତରଣ କରିଥାଏ। ମାତ୍ର ସାମ୍ପ୍ରତିକ ସମୟରେ ରଜ ପର୍ବର ଗୁରୁତ୍ୱ ହ୍ରାସ ହୋଇଥିବାର ଅନୁଭବ କରାଯାଏ। ରଜର ପୋଡ଼ପିଠା ବଦଳରେ ବର୍ତ୍ତମାନର ଯୁବ ସମାଜ ଫାଷ୍ଟଫୁଡ଼୍ ଉପରେ ବେଶୀ ଗୁରୁତ୍ୱ ଦିଅନ୍ତି। ପିଜା ଖାଇବାରେ ଯେତିକି ଆନନ୍ଦ ସେମାନେ ଅନୁଭବ କରନ୍ତି, ପିଠା ଖାଇବାରେ ତାହା ଅନୁଭବ କରନ୍ତି ନାହିଁ। ଦୋଳି ଖେଳର ପରମ୍ପରା ଗାଁମାନଙ୍କରେ ଅଳ୍ପ କେତେକ ସ୍ଥାନରେ ଦେଖିବାକୁ ମିଳେ, କିନ୍ତୁ ଗାଁମାନଙ୍କରେ ଏହି ସମୟରେ ବିଭିନ୍ନ ପ୍ରତିଯୋଗିତାମୂଳକ ଖେଳକୁଦ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ଝିଅମାନେ ରଜ ପର୍ବ ପାଳୁଛନ୍ତି କେବଳ ନୂତନ ବସ୍ତ୍ର ପରିଧାନ ନିମନ୍ତେ। ଏହା ବ୍ୟତୀତ ରଜ ପର୍ବ ପାଳନ ପୂର୍ବକ ଗାଁର ଗୋଟିଏ ସ୍ଥାନରେ ଏକତ୍ର ହୋଇ ଦୋଳି ଖେଳିବା, ପିଠା ଖାଇବା ବା ଅନ୍ୟାନ୍ୟ ଖେଳ ଖେଳିବାରେ ତାଙ୍କର ଆଗ୍ରହ ନଥାଏ। ବରଂ ସେହି ସମୟକୁ ସେମାନେ ମୋବାଇଲରେ, ହ୍ୱାଟ୍ସଅପ୍ ଓ ଫେସବୁକ୍ର ଚାଟିଂରେ କଟାଇବାକୁ ଅଧିକ ପସନ୍ଦ କରନ୍ତି। ତେବେ ଯଦି ପ୍ରତି ଗୃହର ମାଆମାନେ ସଜାଗ ହେବେ, ତେବେ ଆମ ଜାତିର ବିଲୁପ୍ତ ପ୍ରାୟ ଏହି ସଂସ୍କୃତି ପୁଣି ଥରେ ପୁନର୍ଜୀବିତ ହୋଇଉଠିବ। ପୁଣି ରଜ ପର୍ବ ଗାଁ ସହର ସବୁଠି ତିନି ଦିନ ବ୍ୟାପୀ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇପାରିବ।

0: ଘରେ ଶିଶୁଟିଏ ଜନ୍ମ ହେଲା ପରେ ଘରେ ଥିବା ସମସ୍ତ ସଦସ୍ୟଙ୍କର ଦାୟିତ୍ୱ ବଢ଼ିଯାଇଥାଏ ଏବଂ ସମସ୍ତଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଲାଳନ ପାଳନରେ ସେ ବଢ଼ି ଉଠେ। ଖାଲି ସ୍ନେହ ଶ୍ରଦ୍ଧା ନୁହେଁ, ଶାରୀରିକ ମାନସିକ ଆର୍ଥିକ ସହାୟତା କରିଥାନ୍ତି ସେମାନେ। ଆସ୍ତେ ଆସ୍ତେ ଯେଉଁମାନେ ବଡ଼ କରିଥାନ୍ତି ବୟସ୍କ ହୋଇଯାଆନ୍ତି, ଆଉ ସେଦିନର ଛୋଟ ପିଲାଟି ତାର ଯୌବନରେ ଉପନୀତ ହୋଇସାରିଥାଏ। କିନ୍ତୁ ଦେଖାଯାଏ ସେଇ ବୟସ୍କ ଲୋକମାନେ ଯେତେବେଳେ ଆଉ କିଛି ପ୍ରକାରର ସାହାଯ୍ୟ କରିବାକୁ ସମର୍ଥ ହୋଇପାରନ୍ତି ନାହିଁ, ଠିକ୍ ସେହି ସମୟରେ ହିଁ ସେମାନେ ଅବହେଳିତ ହୋଇଥାନ୍ତି। ଆଉ ଦୁଃଖର କଥା, ସେମାନେ ଅବହେଳିତ ବା ଦୁର୍ବ୍ୟବହାର ଶିକାର ହୋଇଥାନ୍ତି ସେହିମାନଙ୍କ ଦ୍ୱାରା ଯେଉଁମାନଙ୍କୁ ସେମାନେ ବଡ଼ କରିଥାନ୍ତି। କହିଲେ ଦେଖି ଏହାଠାରୁ ଦୁଃଖର ବିଷୟ କ'ଣ ଥାଇପାରେ? ଆସନ୍ତୁ ନା, ବୟସ୍କ ଲୋକଙ୍କର ଯତ୍ନ ନେବା, ସେମାନଙ୍କୁ ଉପଯୁକ୍ତ ସମ୍ମାନ ଦେବା, ସେମାନଙ୍କୁ ଟିକେ ବଞ୍ଚିବାର ରାହ ଯୋଗାଇ ଦେବା, ସେମାନଙ୍କୁ ଟିକେ ଭଲ କଥା ହେବା, ଭଲ ବ୍ୟବହାର କରିବା, ଆମ ପ୍ରତି ସେମାନଙ୍କର ଅବଦାନକୁ କୃତଜ୍ଞତାର ସହ ସ୍ୱୀକାର କରିବା।
1: ଏ ସମ୍ପର୍କରେ ଏକ ଆଲୋଚନା କରୁଛନ୍ତି ଡକ୍ଟର ପୁଷ୍ପାରାଣୀ ପାତ୍ର।
2: ବୟସାନୁକ୍ରମ ବା ବୟସ ବଢ଼ିବା, ଇଏ ମଣିଷ ଜୀବନର ଏକ ପ୍ରାକୃତିକ ପ୍ରକ୍ରିୟା। ସଚରାଚର ଓ ଗତାନୁଗତିକ ଆମ ମଣିଷଙ୍କ ଜୀବନ। ଏଠି ଶିଶୁ ହୋଇ ମଣିଷ ଜନ୍ମ ହୁଏ, ବାସ୍ ତେଣିକି ଗଡ଼ି ଚାଲେ ଆୟୁଷ। ଶୈଶବ, କୈଶର, ତାରୁଣ୍ୟ, ଯୌବନ, ପୌଢ଼ ଓ ବାର୍ଦ୍ଧକ୍ୟ ଦେଇ ଜରାଗ୍ରସ୍ତ ହେବାରେ ସଚରାଚର ପ୍ରକ୍ରିୟା ମଧ୍ୟରେ ବୟସ ବଢ଼େ ହିଁ। ବୟସ୍କ ହେବା ଓ ବା ବରିଷ୍ଠ ହେବା ଏସବୁ ମଣିଷଙ୍କ ଜୀବନର ଏକ ବିଡ଼ମ୍ବିତ ଭାଗ୍ୟ ବୋଲି କୁହାଯାଇପାରେ। ଆଦୌ ଚାହୁଁନଥିବା ଅଥଚ ଜମା ଏଡ଼ିଯାଇ ପାରୁନଥିବା ଏହି ବିଡ଼ମ୍ବନା, ଇଏ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ସମ୍ପ୍ରଦାୟ ଭିତ୍ତିରେ ସବୁ ମଣିଷଙ୍କୁ ଭୋଗ କରିବାକୁ ପଡ଼େ ହିଁ। ଆୟୁଷ ବା ଆୟୁଷକାଳ ତ ମା ପେଟରେ ହିଁ ବଢ଼ୁଥାଏ। ତେବେ ମାଟି ଛୁଇଁଲେ, ମା କୋଳ ଛାଡ଼ିଲେ ମଣିଷ ଜୀବନରେ ଯାହା ଘଟେ ତାହା ହେଉଛି ଆୟୁଷ ଏକା ସରି ସରି ଆସେ। ଦିନେ ଫୁଲଫୁଟା ଫଗୁଣର ଛଳ ଛଳ ଲାଳିତ୍ୟରେ ହସୁଥିବା ଶୈଶବ ଧୀରେ ଧୀରେ ସରିଯାଏ। ଋତୁ ପରି ବଦଳିଯାଏ ବୃଦ୍ଧି ଓ ବିକାଶର ଅବସ୍ଥା ଧାରା। ଫୁଲଫୁଟା ଫଗୁଣ ଯେମିତି ରୌଦ୍ରତପ୍ତ ବୈଶାଖକୁ ସମ୍ମୁଖ ହୁଏ, ଠିକ୍ ସେମିତି ବାଲ୍ୟ, କୈଶର, ଯୌବନ ଆଦି ଅବସ୍ଥାକୁ ପଛରେ ଛାଡ଼ି ମଣିଷ ବଡ଼ ହୁଏ ଓ ବୁଢ଼ା ହୁଏ। ସମୟର ଗତି ବଦଳିବା ସହ ଉଦ୍ଦାମ ଯୌବନ ଓ ତୁଙ୍ଗ ପୌଢ଼ତ୍ୱ ଦିନେ ବୟସର ଅପରାହ୍ନରେ ଉପନୀତ ହୁଏ। ଏତେବେଳକୁ ଆଉ ନଥାଏ ଫୁଲଫୁଟା ଫଗୁଣ, ବିତିସାରିଥାଏ ଶରୀରର ସୌର୍ଯ୍ୟ ଓ ମନର ଦମ୍ଭ। ପରିବାରରେ ଆଗାମୀ ପିଢ଼ିଙ୍କ ଭବିଷ୍ୟତକୁ ସୁନ୍ଦର, ସୁରକ୍ଷିତ ଓ ବଳିଷ୍ଠ କରି ଗଢ଼ି ତୋଳିବାର ନିଶାରେ ବିଭୋର ଦିନେ ଏହି ମୁରବୀ ମଣିଷ ଜଣକ ଠିଆ ହୁଅନ୍ତି ବରିଷ୍ଠ, ବୟସ୍କ ଓ ସୁଦୁ ନିପାରିଲା ବୃଦ୍ଧ ଓ ବା ବୃଦ୍ଧଟିଏ ହୋଇ। ଆସୁଥିବା ପିଢ଼ିଙ୍କୁ ଜୀବନର ପୁଞ୍ଜି ଓ କୋଟିନିଧି ମନେ କରି ବଞ୍ଚିବାର ଶେଷ ରାହ ଧରିନେଇ ସେମାନଙ୍କ ବଢ଼ିବା, ସେମାନଙ୍କୁ ଗଢ଼ିବା ଦିଗରେ ଜୀବନର ସମସ୍ତ ଶକ୍ତି, ସୌର୍ଯ୍ୟ, ସାହସ, ଆର୍ଥିକ ସମ୍ବଳ ସାରିଦେଇ ଶେଷରେ ଜୀବନକୁ ନାକଦଣ୍ଡିରେ କରି ନିଜ ଆୟୁଷ ସଙ୍ଗେ ପ୍ରାଣମୂର୍ଚ୍ଛା ଲଢ଼େଇର ଦାୟବଦ୍ଧତାକୁ ଆପଣାର କରୁ କରୁ କେଡ଼େ ଖଞ୍ଜରେ କେଜାଣି କେବେ ଦିନେ ବୟସ ସରିଯାଏ। ଆୟୁଷ ସୂର୍ଯ୍ୟାସ୍ତର ସମ୍ମୁଖ ହୁଏ, ଅନ୍ଧାର ଆଉ ଡେରି ନଥାଏ। ନିପାରିଲା ପଣିଆକୁ ଧରି ଆୟୁଷ ବୋଝ ମନେ ହେଲା ବେଳକୁ ମରଣରୂପୀ ଅନ୍ଧାର ସତେ କି ଘୁଞ୍ଚି ଘୁଞ୍ଚି ଯାଉଥାଏ। ଇଏ ହିଁ ସେହି ଘଡ଼ିସନ୍ଧି ବେଳ, ସେହି ସେ ବିଡ଼ମ୍ବିତ ପର୍ଯ୍ୟାୟ। ସେଦିନର ଲଢୁଆ ମଣିଷ ଜଣକ ଆଜି ବରିଷ୍ଠ, ସମସ୍ତଙ୍କ ପାଇଁ ଜଣେ ବୟସ୍କ। ଗୁରୁଜନ ନାଁ ନେଇ ଏକପାଖିଆ ହୋଇ ବସି ରହନ୍ତି ତାଙ୍କ ଜୀବନର ରଣଭୂମି ସେହି ନିଜ ହାତଗଢ଼ା ପରିବାରଟି ଭିତରେ। ଏତିକି ବେଳେ ଏହି ଗୁରୁଜନ ବୟସ୍କ ବରିଷ୍ଠ ମଣିଷ ଜଣକ ଉପଲବ୍ଧି କରନ୍ତି ସିଏ ଆଉ ଆଗପରି ପରିବାରର ପ୍ରିୟଜନଙ୍କର ଆବଶ୍ୟକତା ନୁହନ୍ତି, ଏକ ଅନାବଶ୍ୟକ ବୋଝ ଯାହାକୁ ବହି ହେଉନି କି ସହି ହେଉନି। ଚଳଚଞ୍ଚଳ ମଣିଷଙ୍କ ଜୀବନରେ ପାଦକୁ ପାଦ ମିଶାଇ ହାତରେ ହାତ ଛନ୍ଦି ସିଏ ଆଉ ଚାଲିପାରୁନାହାନ୍ତି, ନାହିଁ ବି ତାଙ୍କର ସମ୍ବଳ କି ସାମର୍ଥ୍ୟ, ଶରୀର ଦୁର୍ବଳ ହୁଏ। ଦିନେ ସିଏ 24 ଘଣ୍ଟାର ସମୟରେ ଘିରି ଘିରି ଧାଉଁଥିବା ମଣିଷ ଥିଲେ, ଆଜି ସାମାଜିକ

ମାନସିକ ଜୀବନର ଗତି ସଙ୍ଗେ ତାଳମେଳ ରଖି ଚାଲିପାରୁନାହାନ୍ତି। ସମୟ କିନ୍ତୁ ଧାଉଁଥାଏ, ପାରିବାରିକ ଜୀବନ କ୍ଷିପ୍ରରୁ କ୍ଷିପ୍ରତର ହେଉଥାଏ ହିଁ। ଅଥଚ ବୟସ୍କ ମଣିଷଟି ଧୀରରୁ ଧୀରତର ହୋଇ ସ୍ଥାଣୁତାକୁ ଆବରି ବସୁଥାନ୍ତି, ଖୋଜୁଥାନ୍ତି ଧାଉଁଥିବା ପରିବାର ଓ ପ୍ରିୟଜନଙ୍କ ସାନ୍ନିଧ୍ୟ, ଆଦର, ଯତ୍ନ ଓ ନିଘା ଟିକେ। ନିଜ ସ୍ଥାଣୁତାର ଅସହାୟ ବୋଧକୁ ଦୂର କରିବାକୁ ବିକଳ ହେଉଥିଲା ବେଳେ ହିଁ ବେଡ଼ି ଉପରେ କୋରଡ଼ା ପରି କିଛି କିଛି ପରିବାରରେ ଏମାନେ ଅତିମାତ୍ରାରେ ଉପେକ୍ଷିତ ହୁଅନ୍ତି, ଶୋଷଣ ଓ ଅଶାଳୀନ ବ୍ୟବହାରର ସମ୍ମୁଖୀନ ହୁଅନ୍ତି, ଯାହା ଆଜି ନିଜ ଘର ଓ ପରିବାରରୁ ବାହାରି ଏକ ଉତ୍କଟ ସାମାଜିକ ସମସ୍ୟା ହୋଇ ଠିଆ ହୋଇଛି ରାଷ୍ଟ୍ର, ସମାଜ, ଦେଶ ଓ ବିଶ୍ୱ ଆଗରେ। ସତରେ ବୟସର ଅପରାହ୍ନରେ ବୃଦ୍ଧ ମା ବାପାଙ୍କୁ ସନ୍ତାନ ସନ୍ତତିଙ୍କ ସମେତ ପରିବାରର ପ୍ରିୟଜନଙ୍କ ଉପେକ୍ଷା ଜନ୍ମ ଦେଇଛି ଗଣି ହେଉନଥିବା ଜରାନିବାସ। ଆଜି ଆମ ସମାଜରେ ବରିଷ୍ଠଙ୍କ ଆଶ୍ରୟସ୍ଥଳ ହୋଇପଡ଼ିଛି ଏହି ଜରାନିବାସ। ଭାରତୀୟ ସଂସ୍କୃତିର ଏକ ବିପରୀତ ଧର୍ମୀ ପ୍ରଚଳିତ ଏହି ଧାରା ଆଜି ଅସହ୍ୟ ହେଲେ ବି ବେଶ ଉପଜୀବ୍ୟ। ଖାଲି ସେତିକି ନୁହେଁ, ବାର୍ଦ୍ଧକ୍ୟଜନିତ ମତିଭ୍ରମ ଅବସ୍ଥା, ଶାରୀରିକ ଦୁର୍ବଳତା, ମାନସିକ ଅସ୍ଥିରତା ଓ ବାଚାଳତା ହେତୁ ଅନେକ ବୟସ୍କଙ୍କୁ ପରିବାରର ପ୍ରିୟଜନଙ୍କ ଦୁର୍ବ୍ୟବହାରର ଶିକାର ହେବାକୁ ପଡୁଛି। ଏମିତିକି ବେଳେବେଳେ ନିଜ ଘର ଲୋକ ବି ଏମାନଙ୍କୁ ବର୍ଜ୍ୟ ମନେ କରି ଘରଠାରୁ ବାହାରେ ଛାଡ଼ିଦେଇ ଆସୁଛନ୍ତି। କୁହନ୍ତୁ ତ କେଡ଼େ ଦୁଃଖଦ ଏ ପରିଣତି, ଦିନେ ଲଢୁଆ ସେ ସିପାହୀଟିର। ଅତଏବ ବର୍ତ୍ତମାନ ହିଁ ଉପନୀତ ସେହି ସମୟ ଯେତେବେଳେ ସଭ୍ୟ ଶିକ୍ଷିତ ତଥା କଥିତ ସଂସ୍କୃତ ମଣିଷମାନଙ୍କୁ ସଚେତନ କରିବାର ବେଳ ଆସିଛି। ସମାଜ ଓ ପରିବାରଟି ମାନରେ ଧନୀ ନିଧନ ନିର୍ବିଶେଷରେ ବୟସ୍କ ଓ ବରିଷ୍ଠଙ୍କ ସମ୍ମାନ ତଥା ଏମାନଙ୍କର ପରିବାର ପାଇଁ ଯତ୍ନ, ଅବଦାନମୂଳକ ଗୁଣଗାରିମାକୁ ସଦର୍ପେ ସମ୍ମାନିତ କରିବାକୁ। ଆଜି ହିଁ ତ ଠିକ ଜୁନ୍ ମାସ 15 ତାରିଖ, ଏହି ତାରିଖକୁ ଧାର୍ଯ୍ୟ କରାଯାଇଛି ଦିନଟିଏ କରି, ଯାହାର ନାଁ ହୋଇଛି ବିଶ୍ୱ ଗୁରୁଜନ ବା ବୟସ୍କ ଦୁର୍ବ୍ୟବହାର ସଚେତନତା ଦିବସ। ଇଂରାଜୀରେ ଏହାକୁ କୁହାଯାଉଛି ବିଆର୍ଡ, ୱାର୍ଲ୍ଡ ଏଲ୍ଡର୍ସ ଆବ୍ୟୁଜ୍ ଆୱାରନେସ୍ ଡେ। ବିଗତ 2006 ପ୍ରତିବର୍ଷ ଜୁନ୍ ମାସ 15 ତାରିଖ ଏଥିପାଇଁ ତାତ୍ପର୍ଯ୍ୟପୂର୍ଣ୍ଣ। ବିଶ୍ୱସ୍ତରରେ 2006 ଇନ୍ପିଏ, ଇଣ୍ଟରନ୍ୟାସନାଲ୍ ନେଟୱାର୍କ ଫର୍ ଦ ପ୍ରିଭେନ୍ସନ୍ ଅଫ୍ ଏଲ୍ଡର୍ ଆବ୍ୟୁଜ୍ ପରି ଏକ ଘରୋଇ ସମାଜସେବା ସଂଗଠନର ପ୍ରୟାସରେ ହିଁ ମିଳିତ ଜାତିସଂଘଙ୍କ ସହଯୋଗ ସହ ବୟସ୍କଙ୍କ ପ୍ରତି ଦୁର୍ବ୍ୟବହାର, ଅସଦାଚରଣ, ଅପମାନ ଓ ଅମାନବିକ ବ୍ୟବହାର ପ୍ରଦର୍ଶନ ବିରୋଧରେ ସଚେତନତା ସୃଷ୍ଟି ହେତୁ ଏହି ଦିବସ ପାଳନର ବିଧି ଆରମ୍ଭ ହୋଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଏହାର ଠିକ 5 ପରେ ସଂଯୁକ୍ତ ରାଷ୍ଟ୍ରସଂଘ ଏହାକୁ ଏକ ବିଶ୍ୱସ୍ତରୀୟ ଦିବସ ଘୋଷଣା କରି ସମଗ୍ର ବିଶ୍ୱରେ ସବୁ ରାଷ୍ଟ୍ରରେ ସବୁ ସମ୍ପ୍ରଦାୟର ସବୁ ବର୍ଗର ଲୋକଙ୍କ ଦ୍ୱାରା ପାଳନ କରିବାର ଏକ ଆନ୍ତର୍ଜାତିକ ଦିବସର ମାନ୍ୟତା ପ୍ରଦାନ କଲେ। ଉଦ୍ଦେଶ୍ୟ ଥିଲା ପରିବାରର ପ୍ରିୟଜନଙ୍କ ଆଶ୍ରୟରେ ଭରସାରେ ଜୀବନ ବିତାଉଥିବା ଏହି ବୟସ୍କ ବରିଷ୍ଠ ଗୁରୁଜନ ବ୍ୟକ୍ତିବିଶେଷଙ୍କ ପ୍ରତି ହେଉଥିବା ମାନସିକ, ଶାରୀରିକ, ଆର୍ଥିକ, ସାମାଜିକ ଦୁର୍ବ୍ୟବହାର, ଉପେକ୍ଷା ଓ ଶୋଷଣ ସମ୍ପର୍କରେ ବିଶ୍ୱସ୍ତରରେ ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିବା, ସେମାନଙ୍କ ଯତ୍ନ ପ୍ରତି ସେମାନଙ୍କର ନିଘା ଆକର୍ଷଣ କରିବା ପ୍ରାରମ୍ଭରେ ଘୋଷଣା ହୋଇଥିଲା। ଏହି ଦିନ ବିଶ୍ୱସ୍ତରରେ ସବୁ ବର୍ଗର ମଣିଷ ବାଇଗଣୀ ରଙ୍ଗର ପୋଷାକ ପରିହିତ ହୋଇ ନିଜ ନିଜ ଗୃହ ଓ ପରିବାରର ଗୃହଜନ ବୟସ୍କ ଏମାନଙ୍କ ପ୍ରତି ଅକୁଣ୍ଠ ସହଯୋଗ, ତ୍ୟାଗ, ତାଙ୍କ ତିତିକ୍ଷାର ଗୁଣ ଓ ଗରିମାର ଜୟଧ୍ୱନି କରିବା ଓ ସେମାନଙ୍କୁ ଏଥିପାଇଁ ଶ୍ରଦ୍ଧା, ସମ୍ମାନ ଓ ପ୍ରୀତିଭାର୍ଜନ ପୂର୍ବକ କୃତଜ୍ଞତା ଜଣାଇବା। ତେବେ କାହିଁ, କିଛି ବି ତ ସମାଧାନ ହେଲା ନାହିଁ। ଆଜି ପୁଣି ଥରେ ପହଞ୍ଚିଛେ ଆମେ ବଦଳିବା ସମୟରେ। ସମୟ ବଦଳିବା ସଙ୍ଗେ ସଙ୍ଗେ ଏ ଦିବସ ପାଳନର ଗୁରୁତ୍ୱ ମଧ୍ୟ ବଢ଼ିଛି। ପ୍ରତିବର୍ଷ ପରି ଏ ବର୍ଷ 2026 ମସିହା ନିମନ୍ତେ ଏ ଦିବସ ପାଳନର ମହାମନ୍ତ୍ର ବା ଥିମ୍ ରହିଛି ସମସ୍ତ ସଚେତନତାର ଉର୍ଦ୍ଧ୍ୱରେ ବୟସ୍କଙ୍କ ପ୍ରତି ଦୁର୍ବ୍ୟବହାର ନିବୃତ୍ତିକରଣ ପ୍ରକ୍ରିୟାକୁ କାର୍ଯ୍ୟକ୍ଷମ କରିବା, ବିୟଣ୍ଡ ଆୱାରନେସ୍ ମେକିଂ ଏଲ୍ଡର୍ ଆବ୍ୟୁଜ୍ ପ୍ରିଭେନ୍ସନ୍ ୱାର୍କ। କାରଣ ବର୍ଷ 2000

ଛଅରୁ ଆଜି ଯାଏର ବିଗତ ସମୟ ଅବଧି ମଧ୍ୟରେ କାହିଁ କେଉଁଠି ହେଲେ ଦେଖାଗଲା ନାହିଁ। କେବଳ ସଚେତନତା ହିଁ କାର୍ଯ୍ୟସାଧନ କରୁଛି ବୋଲି ତେଣୁ ଗଣତାନ୍ତ୍ରିକ ମହାରାଷ୍ଟ୍ର ଏଇ ଭାରତବର୍ଷ ସମେତ ବିଶ୍ୱର ସବୁ ରାଷ୍ଟ୍ରରେ ଆଉ କେବଳ ସଚେତନତା ବା ଜାଗରୁକତା ନୁହଁ, ଏହାର ଢେର ଉର୍ଦ୍ଧକୁ ଯାଇ ଜନସାଧାରଣ ପରିବାର ଗୃହ ସାହି ବସ୍ତି ଗାଁ ଗହଳି ସବୁଠି ଏହି ବୟସ୍କଙ୍କୁ ଦୁର୍ବ୍ୟବହାର ନିର୍ଯାତନାର ନିବୃତ୍ତିକରଣ ବ୍ୟବସ୍ଥାକୁ ଦୃଢ଼ ଓ ବଳିଷ୍ଠ କରି କାର୍ଯ୍ୟକାରୀ କରାଇବାର ସମୟ ଆଜି ଆସିଛି ସେ ବେଳ। ଏଣିକି ଆଉ କେବଳ ସଚେତନତା ହିଁ ସମାଧାନ ନୁହଁ, ଯେଉଁଠି ଯେତେବେଳେ ଯେଉଁ ଭାବରେ ବୟସ୍କ ଗୁରୁଜନ ବରିଷ୍ଠ ମଣିଷ ଜଣେ ଲଘୁଜନଙ୍କ ଦ୍ୱାରା ନିର୍ଯାତିତ ଅବା ପୀଡ଼ିତ ଅଶାଳୀନ ଅମାନୁଷିକ ଆଚରଣରେ ଉଚ୍ଛନ୍ନ, ଠିକ ସେଇଠି ସେତିକି ବେଳେ ଏହାର ସମୂଳ ନିବୃତ୍ତିକରଣ ପାଇଁ ତୁରନ୍ତ ପଦକ୍ଷେପ ନେବା ଜରୁରୀ। ଏମାନଙ୍କ ପ୍ରତି ହେଉଥିବା ଏହି ଅମାନବିକ ଆଚରଣ ପ୍ରଦର୍ଶନକୁ ନିୟନ୍ତ୍ରଣ କରି ବ୍ୟକ୍ତିବିଶେଷଙ୍କୁ ସୁରକ୍ଷା ପ୍ରଦାନ କରିବା କେବଳ ପରିବାରର ଲୋକ ନୁହଁ, ବରଂ ଦେଖୁଥିବା ସହୁଥିବା ସମସ୍ତ ଜନସାଧାରଣଙ୍କ ରାଷ୍ଟ୍ରୀୟ କର୍ତ୍ତବ୍ୟବୋଧ ବୋଲି ମନେ ରଖିବା ଉଚିତ। ଏହାକୁ ଏକ ଅଘଟଣ ଅତ୍ୟାଚାର ନୀତି ବିରୁଦ୍ଧ କାର୍ଯ୍ୟ ମନେକରି ଏପରି ଅଘଟଣ ଘଟୁଥିବାର ସୂଚନା ଓ ସଙ୍କେତକୁ ଚିହ୍ନଟକରଣ କରିବା ତଥା ଏହା ଘଟାଉଥିବା ବ୍ୟକ୍ତିଙ୍କୁ ତୁରନ୍ତ ଏମାନଙ୍କ ସୁରକ୍ଷା ସମ୍ପର୍କୀୟ ଜ୍ଞାନ ବିତରଣ କରିବା ତଥା ଏହାଦ୍ୱାରା ଘଟୁଥିବା କ୍ଷୟକ୍ଷତିକୁ ନିୟନ୍ତ୍ରଣ କରିବା ଆମ ସମସ୍ତଙ୍କର ମାନବିକ କର୍ତ୍ତବ୍ୟ। ଯେଉଁଠାରେ ବି ଏପରି ଅଘଟଣ ଓ ଅକଥ୍ୟ ଯାତନାର ସୂଚନା ମିଳୁଛି ସେଠାରେ ବ୍ୟକ୍ତିବିଶେଷଙ୍କୁ ତାଙ୍କର ଗଢ଼ିବା ଓ ବଢ଼ିବା ଦିଗରେ ବୟସ୍କଙ୍କ ତ୍ୟାଗ ତିତିକ୍ଷା କର୍ତ୍ତବ୍ୟ ଓ ଗୁଣଗାରିମାର ଆଲୋଚନା କରିବା ଏବଂ ସେଥିରୁ ସେମାନଙ୍କୁ ନିବୃତ୍ତ କରିବା ହିଁ ଏହି ମହାମନ୍ତ୍ରର ମହନୀୟ ଲକ୍ଷ୍ୟ। ଘର ଲୋକ ଜାଣନ୍ତୁ ଘରର ବରିଷ୍ଠମାନଙ୍କଠାରେ ସେମାନେ ବଡ଼ ହେବା ବଞ୍ଚିବା ଦିଗରେ ତାଙ୍କ ବୟସ୍କମାନଙ୍କ ଅବଦାନ ହେତୁ କୃତଜ୍ଞ ହେବାର ପରିଭାଷା। କୃତଜ୍ଞତା ହିଁ ଆଶୀର୍ବାଦ। ବିଭିନ୍ନ ଦେଶ ଏ ଦିବସକୁ ବିଭିନ୍ନ ମହାମନ୍ତ୍ର ଦେଇ ପାଳନ କରୁଥିବା ବେଳେ ଭାରତରେ ଏହି 2026 ବୟସରେ ବୟସ୍କଙ୍କ ପ୍ରତି ଦୁର୍ବ୍ୟବହାର ଦିଗରେ ପରିବାରର ଭୂମିକା ହେଉଛି ଘର ଲୋକଙ୍କ ଚିନ୍ତା ଓ ଆଚରଣରେ ପରିବର୍ତ୍ତନ କରିବା, ଏ ଦିଗରେ ଏମାନଙ୍କ ଦାୟବଦ୍ଧତାର ଅଭିବୃଦ୍ଧି ସାଧନ କରାଇବା। ବଡ଼ କଥା ବୋଲି ଘୋଷଣା କରନ୍ତି ଏକାଧିକ ଘରୋଇ ସାମାଜିକ ସେବାନୁଷ୍ଠାନ। ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏମାନଙ୍କୁ ଠାବ କରି ଯଥାବିଧି ଥଇଥାନ କରାଇ ସାମାଜିକ ନ୍ୟାୟ ଓ ସୁରକ୍ଷା ସଶକ୍ତିକରଣ କରାଇବା ଜରୁରୀ ବୋଲି ଭାରତର ମାନବିକ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟଙ୍କ ଘୋଷଣା। ଏ ବର୍ଷ ଏଜିଂ ୱିଥ୍ ଡିଗ୍ନିଟି ବା ମର୍ଯ୍ୟାଦା ସହ ବରିଷ୍ଠ ବା ବୟସ୍କଙ୍କ ଜୀବନ ପାଇଁ ଜନସାଧାରଣଙ୍କ ତତ୍ପରତା। ସେଇଥିପାଇଁ ତ ବୟସ୍କଙ୍କ ସୁରକ୍ଷା ଦିଗରେ ମନ୍ତ୍ରଣାଳୟ ଜାରି କରିଛନ୍ତି ବୟସ୍କ ସହାୟତା ହେଲ୍ପଲାଇନ୍ ଯୋଗାଯୋଗ ନମ୍ବର 1457, ଇଂରାଜୀରେ 1457। ବୟସ୍କ ଜଣଙ୍କ ଯେତେବେଳେ ଯେଉଁଠି ନିର୍ଯାତିତ ହେଉଛନ୍ତି ଯାହାର ଯେତେବେଳେ ଏଥିକୁ ନିଘା ପଡୁଛି ସେ ତତ୍କ୍ଷଣାତ୍ ସେଇଠୁ ସେତିକି ବେଳେ ଏଇ 1457 ନମ୍ବରକୁ ଯୋଗାଯୋଗ କରିବାକୁ ଅନୁରୋଧ ମଧ୍ୟ କରାଯାଇଛି। ଅତଏବ ଶ୍ରୋତା ବନ୍ଧୁ, ଆଜି ଆଉ ସମୟ ନୁହଁ କେବଳ ସଚେତନ ହେବାର, ଅର୍ଥାତ୍ ସମସ୍ୟା ସମ୍ପର୍କରେ ସଜାଗ ବା ସତର୍କ କେବଳ ହେବା ନାହିଁ, ବୟସ୍କଙ୍କ ହିତ ବିରୋଧୀ ଘର ବା ପରିବାରର ବ୍ୟକ୍ତିବର୍ଗଙ୍କ ଘୃଣ୍ୟ ଅମାନୁଷିକ ଦୁର୍ବ୍ୟବହାର ଜନକ ପଦକ୍ଷେପକୁ ବିରୋଧ କରିବା ସବୁଠୁ ବଡ଼ ଦାୟିତ୍ୱ। ଏମାନଙ୍କୁ ଏଥିରୁ ନିବୃତ୍ତ କରିବା ଦିଗରେ ମିଳିତ କାର୍ଯ୍ୟପନ୍ଥା ଓ ପଦକ୍ଷେପକୁ ତ୍ୱରାନ୍ୱିତ କରିବା ସବୁଠାରୁ ବଡ଼ କର୍ତ୍ତବ୍ୟ। ଏହି ଅଭିଯାନର ମୂଳ ଲକ୍ଷ୍ୟ ଆଜି ବୟସ୍କଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଳିଷ୍ଠ କରିବା ହେତୁ ନୀତି ନିୟମ ବି ନିର୍ଦ୍ଧାରଣ କରିବା, ଏ ଦିଗରେ ଜନସାଧାରଣଙ୍କୁ ସହଯୋଗ କରିବା, ସେମାନଙ୍କ ଅଧିକାର ବିରୋଧୀ ସମସ୍ତ ଘଟଣାକୁ ଅପରାଧର ନାଁ ଦେଇ ତାଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ପ୍ରଦାନ ପୂର୍ବକ ମର୍ଯ୍ୟାଦା ସହ ସେମାନଙ୍କୁ ବଞ୍ଚିବାର ଅଧିକାର ପ୍ରଦାନ କରିବା ତଥା ବୟସ୍କ ବୃଦ୍ଧ ଅବା ବୃଦ୍ଧା ସମୂହ ବୟସାଧିକ୍ୟତା ହେତୁ ସମ୍ମୁଖ ହେଉଥିବା ଅକର୍ମଣ୍ୟତା

0: ବା ଅସାମର୍ଥ୍ୟକୁ ସହାୟତା ଦେବାକୁ ଦୁନିଆର ରୀତିନୀତି ସମ୍ମୁଖ ହେବାକୁ ସହଯୋଗୀ ମଣିଷ ନିଯୁକ୍ତ କରିବା ଏ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା। ତେଣୁ ଆସନ୍ତୁ ନା ଏକାଠି ହୋଇ ଏମାନଙ୍କ ପାଇଁ ସହଯୋଗର ହାତ ବଢ଼ାଇବା, ଏମାନଙ୍କ ସାମର୍ଥ୍ୟକୁ ତ୍ୱରାନ୍ୱିତ କରିବା। ବୟସ୍କ ଦୁର୍ବ୍ୟବହାରକୁ କେବଳ ଜାଣିବା ନୁହେଁ, ଏହାର ଢେର ଆଗକୁ ଯାଇ ନ୍ୟାୟୋଚିତ ଆଚରଣ ପ୍ରଦର୍ଶନ କରି ପାରିବାରିକ, ସାମାଜିକ, ରାଷ୍ଟ୍ରୀୟ କର୍ତ୍ତବ୍ୟ ସାଧନ କରିବା ଓ ଆଗାମୀ ଦିନରେ ଆମ ଜୀବନକୁ ସ୍ୱଚ୍ଛଳ ଓ ସରଳ କରିବାକୁ ସେମାନଙ୍କ ଆଶୀର୍ବାଦରେ ଜୀବନକୁ ଆମର ଉଜ୍ଜଳ କରିବା। କାରଣ କୁହାଯାଏ ନା, ବରିଷ୍ଠ ଯେ ଆମ ପାଇଁ ପରୋକ୍ଷରେ ଈଶ୍ୱରଙ୍କ ପ୍ରତିନିଧି।
1: ଆସନ୍ତୁ ନା ଆଜିର ଦିନରେ ଶପଥ କରିବା, ସେଇ ଗୁରୁଜନମାନଙ୍କୁ ଆମେ ସୁଖ ନ ଦେଲୁ ନାହିଁ, କିନ୍ତୁ କେବେ ବି ଦୁଃଖ ଦେବା ନାହିଁ।
2: ରଜ ପର୍ବ ସମସ୍ତଙ୍କ ପାଇଁ ସୁଖ, ଶାନ୍ତି, ସୌହାର୍ଦ୍ଦ୍ୟ, ବନ୍ଧୁତା ଆଉ ହସଖୁସିର ପର୍ବ ହେଉ ଏଇ କାମନା ସହ ଆଜି ପାଇଁ ମହିଳା ମହଲ କାର୍ଯ୍ୟକ୍ରମକୁ ଏଇଠି
3: ପ୍ରଚାର କଲୁ। ମହିଳା ମହଲ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଏମ୍ ନାଗଭୂଷଣ ମାଝୀ, ଉପସ୍ଥାପନାରେ ଥିଲେ ଶର୍ମିଷ୍ଠା ମହାନ୍ତି। ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଅଳ୍ପକ୍ଷଣ ମଧ୍ୟରେ।

ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ସମାପ୍ତି ନେଇ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବୁଝାମଣା। ଆସନ୍ତା ଶୁକ୍ରବାର ଜେନେଭାଠାରେ ସ୍ୱାକ୍ଷରିତ ହେବ ଚୁକ୍ତି। ବୁଝାମଣାକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀଙ୍କ ସମେତ ଜାତିସଂଘ ମହାସଚିବ ଏବଂ ବିଶ୍ୱ ନେତୃମଣ୍ଡଳୀ। ଫ୍ରାନ୍ସର ଏଭିଏନ୍ଠାରେ ଆଜିଠାରୁ ଆରମ୍ଭ ହେଉଛି 52ତମ G7 ଶିଖର ସମ୍ମିଳନୀ। ଆସନ୍ତାକାଲି ଯୋଗଦେବେ ପ୍ରଧାନମନ୍ତ୍ରୀ। କୋଲକାତାଠାରେ ଅନୁଷ୍ଠିତ ହେବ ଆନ୍ତର୍ଜାତିକ ଯୋଗ ଦିବସର ମୁଖ୍ୟ ଜାତୀୟ କାର୍ଯ୍ୟକ୍ରମ। ଜେୱାରସ୍ଥିତ ନୋଏଡା ଆନ୍ତର୍ଜାତିକ ବିମାନ ବନ୍ଦରରେ ଆରମ୍ଭ ହେଲା ବାଣିଜ୍ୟିକ ବିମାନ ଚଳାଚଳ। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଟ୍ୟୁନିସିଆକୁ 5-1 ପରାସ୍ତ କଲା ସ୍ୱିଡେନ୍। ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ସମାପ୍ତି ନେଇ ଚୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଟ୍ରୁଥ୍ ସାମାଜିକ ଗଣମାଧ୍ୟମରେ ଏ ସମ୍ପର୍କରେ ସୂଚନା ଦେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି, ଆସନ୍ତା 19 ତାରିଖରେ ସ୍ୱିଜରଲ୍ୟାଣ୍ଡର ଜେନେଭାଠାରେ ଉଭୟ ଦେଶ ମଧ୍ୟରେ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହେବ। ଇରାନ ବନ୍ଦରଗୁଡ଼ିକ ଉପରେ ଆମେରିକା ନୌସେନା କରିଥିବା ଅବରୋଧକୁ ପ୍ରତ୍ୟାହାର କରି ନିଆଯିବ ବୋଲି ରାଷ୍ଟ୍ରପତି ଟ୍ରମ୍ପ୍ ସୂଚନା ଦେଇଛନ୍ତି। ଆନୁଷ୍ଠାନିକ ଭାବେ ଚୁକ୍ତି ସ୍ୱାକ୍ଷରିତ ହେବା ପରେ ହର୍ମୁଜ୍ ପ୍ରଣାଳୀ ସାର୍ବଜନୀନ କ୍ଷେତ୍ର ପାଇଁ ଉନ୍ମୁକ୍ତ ହେବ। ଉଭୟ ଦେଶ ମଧ୍ୟରେ ସ୍ୱାକ୍ଷରିତ ହେବାକୁ ଥିବା ଏହି ଚୁକ୍ତି ସେଠାରେ ଶାନ୍ତି ଏବଂ ସୁରକ୍ଷାକୁ ସୁନିଶ୍ଚିତ କରିବ। ଇରାନର ପରମାଣୁ କାର୍ଯ୍ୟକ୍ରମ ଏବଂ ସେଠାରୁ ଇରାନୀୟକୁ ପ୍ରତ୍ୟାହାର କରିବା ନେଇ ଉଭୟ ଦେଶ ମଧ୍ୟରେ 60 ଦିନ ଭିତରେ ଆଲୋଚନା ହେବ ବୋଲି ଶ୍ରୀ ଟ୍ରମ୍ପ୍ କହିଛନ୍ତି। ଅନ୍ୟପକ୍ଷରେ ଇରାନର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦ କହିଛି, ଲେବାନନ ସମେତ ଅନ୍ୟାନ୍ୟ ଅଞ୍ଚଳଗୁଡ଼ିକରେ ଆଜି ରାତିରେ ସ୍ଥାୟୀ ଭାବେ ଯୁଦ୍ଧ ତଥା ଅନ୍ୟାନ୍ୟ ସାମରିକ ଅଭିଯାନ ବନ୍ଦ ରଖାଯିବ। ଦୁଇ ଦେଶ ମଧ୍ୟରେ ଶାନ୍ତି ଚୁକ୍ତି ନେଇ ସୂଚନା ମିଳିବା ପରେ ଆନ୍ତର୍ଜାତିକ କ୍ଷେତ୍ରରେ ଅଶୋଧିତ ତୈଳ ଦର ହ୍ରାସ ପାଇଛି। ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟେରସ୍ ଉଭୟ ଦେଶ ମଧ୍ୟରେ ହେବାକୁ ଥିବା ଶାନ୍ତି ଚୁକ୍ତିନାମାକୁ ସ୍ୱାଗତ କରିଛନ୍ତି। ଶ୍ରୀ ଗୁଟେରସ୍ଙ୍କ ମୁଖପାତ୍ର ଷ୍ଟିଫେନ୍ ଡୁଜାରିକ୍ କହିଛନ୍ତି, ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନ, ହର୍ମୁଜ୍ ପ୍ରଣାଳୀ ଉନ୍ମୁକ୍ତ ହେବା ଆଦି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପାଇଁ ଏହି ଶାନ୍ତି ଚୁକ୍ତିନାମା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ବିଶ୍ୱର ବିଭିନ୍ନ ରାଷ୍ଟ୍ରର ଶୀର୍ଷ ନେତୃମଣ୍ଡଳୀ ଆମେରିକା ଓ ଇରାନ ମଧ୍ୟରେ ହେବାକୁ ଥିବା ଶାନ୍ତି ଚୁକ୍ତିକୁ ସ୍ୱାଗତ କରିଛନ୍ତି। ଏହି ପଦକ୍ଷେପ ଏକ ପ୍ରମୁଖ କୂଟନୈତିକ ସଫଳତା ବୋଲି ବର୍ଣ୍ଣନା କରି ସେମାନେ କହିଛନ୍ତି, ପଶ୍ଚିମ ଏସିଆ ଅଞ୍ଚଳରେ ସ୍ଥିରତା ଫେରାଇ ଆଣିବାରେ ଏହା ଉଲ୍ଲେଖନୀୟ ସାବ୍ୟସ୍ତ ହେବ। ଭାରତ ଏହି ଚୁକ୍ତିନାମାକୁ ସ୍ୱାଗତ କରିଛି। ପଶ୍ଚିମ ଏସିଆ ସଂଘର୍ଷର ଅବସାନ କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଏହି ବୁଝାମଣା ନୌଚାଳନା ଏବଂ ବାଣିଜ୍ୟ ସ୍ୱାଧୀନତାକୁ ସୁନିଶ୍ଚିତ କରିବ ବୋଲି ଆଶା କରାଯାଉଛି। ଉଭୟ ଦେଶ ମଧ୍ୟରେ ଏକ ସ୍ଥାୟୀ ତଥା ଚୂଡ଼ାନ୍ତ ଚୁକ୍ତିନାମାରେ ପହଞ୍ଚିବା ପାଇଁ ବାକି ରହିଥିବା ପ୍ରସଙ୍ଗଗୁଡ଼ିକ ଉପରେ ବିଚାର ବିମର୍ଶ କରିବାକୁ ଭାରତ ଇଚ୍ଛା ପ୍ରକାଶ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଫ୍ରାନ୍ସର ଏଭିଏନ୍ଠାରେ ଆଜି 52ତମ G7 ଶିଖର ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି। ଏହି 3-ଦିନିଆ କାର୍ଯ୍ୟକ୍ରମରେ G7 ସଦସ୍ୟ ରାଷ୍ଟ୍ର କାନାଡ଼ା, ଫ୍ରାନ୍ସ

ଦକ୍ଷିଣ ବିଶ୍ୱର ରାଷ୍ଟ୍ରଗୁଡ଼ିକୁ ସମର୍ଥନ ପ୍ରଦାନ ତଥା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରକୁ ଅଧିକ ବିକଶିତ କରିବା ଓ ରଣନୈତିକ ସହଭାଗିତାକୁ ମଜବୁତ କରିବା ନେଇ ପ୍ରଧାନମନ୍ତ୍ରୀ ସମ୍ମିଳନୀରେ ଭାରତର ଭୂମିକା ଉପରେ ଆଲୋକପାତ କରିବେ। ଆସନ୍ତା 21 ତାରିଖରେ ପାଳନ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସର ମୁଖ୍ୟ ଜାତୀୟ କାର୍ଯ୍ୟକ୍ରମ କୋଲକାତାଠାରେ ଅନୁଷ୍ଠିତ ହେବ ବୋଲି ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ଯାଦବ କହିଛନ୍ତି, ଚଳିତ ବର୍ଷ ଯୋଗ ଦିବସର ବିଷୟବସ୍ତୁ ରହିଛି ସ୍ୱାସ୍ଥ୍ୟବାନ ବୟସ୍କଙ୍କ ପାଇଁ ଯୋଗ। ଶ୍ରୀ ଯାଦବ କହିଛନ୍ତି, ବୟସ ବଢ଼ିବା ସହିତ ଲୋକଙ୍କୁ ସୁସ୍ଥ ସକ୍ରିୟ ସ୍ୱାବଲମ୍ବୀ ଏବଂ ମାନସିକ ଭାବରେ ସ୍ଥିର ରଖିବାରେ ଯୋଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ ଆଧାରରେ ବିଶ୍ୱବ୍ୟାପୀ ଯୋଗ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ବିଶ୍ୱବ୍ୟାପୀ ଭାରତୀୟ ମିଶନ ଦ୍ୱାରା ପ୍ରାୟ 2500 ସ୍ଥାନରେ ଯୋଗ ଦିବସ ଆୟୋଜନ ନେଇ ପ୍ରସ୍ତୁତି ଜାରି ରହିଛି ବୋଲି ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି। ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗରର ଜେୱାରସ୍ଥିତ ନଏଡା ଆନ୍ତର୍ଜାତିକ ବିମାନ ବନ୍ଦରରେ ଆଜି ପ୍ରଥମ ବାଣିଜ୍ୟିକ ବିମାନ ଚଳାଚଳ ଆରମ୍ଭ ହୋଇଛି। ଦେଶର ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଏହା ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି। ଉଦ୍ଘାଟନୀ ସମାରୋହରେ ଉଦ୍ବୋଧନ ଦେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜରାପୁ ରାମମୋହନ ନାଇଡୁ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଆଧାରିତ ସୁଦୃଢ଼ ଯୋଗାଯୋଗ ବ୍ୟବସ୍ଥା ଏବଂ ଦେଶବ୍ୟାପୀ ବିଶ୍ୱସ୍ତରୀୟ ବିମାନ ଚଳାଚଳ ଭିଭିଭୂମି ବିକାଶ କ୍ଷେତ୍ରକୁ ଏହି ବିମାନ ଚଳାଚଳ ପ୍ରତିଫଳନ କରିବ। ଏହି ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ଥାନୀୟ କୃଷକ ଏବଂ ରାଜ୍ୟବାସୀଙ୍କୁ ଜମିଦାନ ମାଧ୍ୟମରେ ସହଯୋଗ ପ୍ରଦାନ କରିଥିବାରୁ ମନ୍ତ୍ରୀ ଶ୍ରୀ ନାଇଡୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଦେଶରେ ବିମାନ ବନ୍ଦର ସଂଖ୍ୟା ଏବେ ବୃଦ୍ଧି ପାଇ 165 ପହଞ୍ଚିଛି। ଗତ ଦଶନ୍ଧି ମଧ୍ୟରେ ବିମାନ ବନ୍ଦର ଭିଭିଭୂମି କ୍ଷେତ୍ର ପାଇଁ 1,40,000 କୋଟିରୁ ଅଧିକ ନିବେଶ କରାଯାଇଥିବା ମନ୍ତ୍ରୀ ଶ୍ରୀ ନାଇଡୁ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଦେଶର ମଧ୍ୟବିତ୍ତ ବର୍ଗ ରାଷ୍ଟ୍ର ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଏନ୍ଡିଏ ସରକାର ସେମାନଙ୍କର ଆଶା ଆକାଂକ୍ଷା ପୂରଣ କରିବା ପାଇଁ କାର୍ଯ୍ୟ କରୁଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଗତ ଦଶନ୍ଧି ଧରି ସରକାର ସାଧାରଣ ନାଗରିକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ପାଇଁ କ୍ରମାଗତ ଭାବେ ପ୍ରୟାସ ଜାରି ରଖିଛନ୍ତି। ଭିଭିଭୂମି ବିକାଶ, ସାର୍ବଜନୀନ ସେବାରେ ଉନ୍ନତି, ସୁଲଭ ତଥା ଗୁଣାତ୍ମକ ସ୍ୱାସ୍ଥ୍ୟସେବା, ଶିକ୍ଷା, ସ୍ୱଚ୍ଛ ପରିବେଶ ଏବଂ ଦୈନନ୍ଦିନ ଜୀବନରେ ଖର୍ଚ୍ଚ ହ୍ରାସ କରିବା ନେଇ ସରକାର ପ୍ରାଥମିକତା ଦେଇ କାର୍ଯ୍ୟ କରୁଛନ୍ତି। ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନ କହିଛନ୍ତି, ସରକାର ଗତ 12 ମଧ୍ୟରେ ମଧ୍ୟବିତ୍ତ ବର୍ଗଙ୍କ ଆର୍ଥିକ ସୁରକ୍ଷା ଏବଂ ଜୀବନଧାରଣ ମାନରେ ଉନ୍ନତି ଏବଂ ନୂତନ ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟ ନେଇ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ନବୀନ କହିଛନ୍ତି, ଆୟକର ଏବଂ ଜିଏସ୍ଟି ସଂସ୍କାର, ଉଜ୍ଜଳା ଯୋଜନା, ଜଳଜୀବନ ମିଶନ, ସ୍ୱଚ୍ଛ ଭାରତ, ଆୟୁଷ୍ମାନ ଭାରତ ଆଦି ବିଭିନ୍ନ ପଦକ୍ଷେପ ନାଗରିକଙ୍କ ଦୈନନ୍ଦିନ ଜୀବନକୁ ଅଧିକ ସହଜ ତଥା ସଶକ୍ତ କରିପାରିଛି। ଦେଶରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟଶସ୍ୟ ରହିଛି ଏବଂ ଏଲ୍ ନିନୋ ପରିସ୍ଥିତି ସତ୍ତ୍ୱେ ଖାଦ୍ୟର ଅଭାବ ରହିବ ନାହିଁ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ନୂଆଦିଲ୍ଲୀଠାରେ ଆଜି ମାଇଣ୍ଡ ମାଇନ୍ ସମ୍ମିଳନୀକୁ ସମ୍ବୋଧନ କରି ଅର୍ଥମନ୍ତ୍ରୀ କହିଛନ୍ତି, ଚଳିତ ବର୍ଷ ସ୍ୱାଭାବିକଠାରୁ କମ୍ ପରିମାଣର ମୌସୁମୀ ବର୍ଷା ହେବା ନେଇ ଆଶା କରାଯାଉଛି। ତେବେ ଖରିଫ୍ ଋତୁ ଫସଲ ପାଇଁ ଦେଶରେ ପର୍ଯ୍ୟାପ୍ତ ପରିମାଣର ସାର ଉପଲବ୍ଧ ରହିଛି ବୋଲି ସେ କହିଛନ୍ତି। ଆଗାମୀ ରବି ଋତୁ ପାଇଁ ଆସନ୍ତା ନଭେମ୍ବର ମାସରୁ ସାର ଯୋଗାଣ ଆରମ୍ଭ ହେବ ବୋଲି ଅର୍ଥମନ୍ତ୍ରୀ ସୀତାରମଣ ସୂଚନା ଦେଇଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଯୋଗର ଉପକାରିତା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ଯୋଗ ବିଶେଷଜ୍ଞ ଅନିତା କୌଶିକ ଏବଂ କମଲ କିଶୋର ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01123717117 23114444 23110481 ଏବଂ 23717106 ନମ୍ଘରକୁ ଡାଏଲ୍ କରିବାକୁ ପଡ଼ିବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଫିଫା ଫୁଟବଲ ବିଶ୍ୱକପ୍ ପ୍ରତିଯୋଗିତାରେ ଆଜି ଖେଳାଯାଇଥିବା ଗ୍ରୁପ୍ ଏଫ୍ ପର୍ଯ୍ୟାୟ ମ୍ୟାଚ୍ରେ ସ୍ୱିଡେନ୍ ବିଜୟୀ ହୋଇଛି। ମେକ୍ସିକୋର ମୋଣ୍ଟେ ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ସ୍ୱିଡେନ୍ ଟ୍ୟୁନିସିଆକୁ 5-1 ପରାସ୍ତ କରିଛି। ପୂର୍ବରୁ ଗତକାଲିର ମ୍ୟାଚ୍ରେ ଜର୍ମାନୀ କୁରାସାଓକୁ 7-1 ପରାସ୍ତ କରିଛି। ନେଦରଲ୍ୟାଣ୍ଡସ୍ ଏବଂ ଜାପାନ ମଧ୍ୟରେ ମ୍ୟାଚ୍ 2-2 ଅମୀମାଂସିତ ଭାବେ ଶେଷ ହୋଇଛି। ଆଜି ଗ୍ରୁପ୍ ଏଚ୍ ପର୍ଯ୍ୟାୟ ମ୍ୟାଚ୍ରେ ସ୍ୱେନ୍ ଏବଂ କାବୋଭର୍ଦ୍ଦେ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଭାରତୀୟ ପାଣିପାଗ ବିଭାଗ କହିଛି, ଓଡ଼ିଶା ସମେତ ଝାଡ଼ଖଣ୍ଡ, ବିହାର, କର୍ଣ୍ଣାଟକ, ତେଲଙ୍ଗାନା, ଆନ୍ଧ୍ର

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ସୋମନାଥ ସ୍ୱାଭିମାନ ପର୍ବ ପାଳନ ଅବସରରେ 1100 ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ଜ୍ୟୋତିର୍ଲିଙ୍ଗ ଦର୍ଶନର ରେଳଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ବ୍ୟାସକବି ଫକୀରମୋହନ ସେନାପତିଙ୍କ 108ତମ ମହାପ୍ରୟାଣ ଦିବସରେ ରାଜ୍ୟବାସୀ ଦେଲେ ଶ୍ରଦ୍ଧାଞ୍ଜଳି। ବରିଷ୍ଠ ନାଗରିକମାନଙ୍କ ସମସ୍ୟା ଏବଂ ସମାଧାନକୁ ଗୁରୁତ୍ୱ ଦେଇ ଆଜି ପାଳନ କରାଯାଉଛି ବିଶ୍ୱ ବରିଷ୍ଠ ନାଗରିକ ନିର୍ଯାତନା ନିରୋଧ ସଚେତନତା ଦିବସ। ଏବଂ ବାଲେଶ୍ୱର, ରାୟଗଡ଼ା, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ ଓ ଗଜପତି ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ନେଇ ପାଣିପାଗ ବିଭାଗର ସୂଚନା। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ସୋମନାଥ ସ୍ୱାଭିମାନ ପର୍ବ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରଠାରେ ପତାକା ଦେଖାଇ ରେଳଯାତ୍ରାର ଶୁଭାରମ୍ଭ କରିଛନ୍ତି। ରାଜ୍ୟରୁ 1100 ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଗୁଜରାଟସ୍ଥିତ ସୋମନାଥ ଜ୍ୟୋତିର୍ଲିଙ୍ଗ ଦର୍ଶନ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଯାତ୍ରା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି,
2: ଆଜିର ଏହି ପବିତ୍ର ଓ ଐତିହାସିକ ମୁହୂର୍ତ୍ତରେ ଓଡ଼ିଶାର 1100ରୁ ଅଧିକ ଶିବଭକ୍ତଙ୍କୁ ନେଇ ଭଗବାନ ସୋମନାଥଙ୍କର ପବିତ୍ର ଧାମ ଅଭିମୁଖେ ଯାତ୍ରା କରିବାକୁ ଥିବା ଏହି ସ୍ୱତନ୍ତ୍ର ଟ୍ରେନ୍ର ଶୁଭାରମ୍ଭ କରିବା ମୋ ପାଇଁ ଏକ ସୌଭାଗ୍ୟର କଥା। ଏହା କେବଳ ଏକ ରେଳଯାତ୍ରା ନୁହେଁ, ଏହା ହେଉଛି ଆମ ଆସ୍ଥା, ଭକ୍ତି ଏବଂ ଆମର ସାଂସ୍କୃତିକ ସ୍ୱାଭିମାନର ଯାତ୍ରା।
1: ପବିତ୍ର ବିନ୍ଦୁସାଗରର ଜଳ କେଦାରଗୌରୀ ମନ୍ଦିର ପ୍ରାଙ୍ଗଣର ମୃତ୍ତିକାକୁ ସଂଗ୍ରହ କରାଯାଇ ପବିତ୍ର ସୋମନାଥ ଜ୍ୟୋତିର୍ଲିଙ୍ଗରେ ସମର୍ପିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରସ, ଏକାମ୍ର ବିଧାୟକ ବାବୁ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାରେ ଗତକାଲି ସୁଦ୍ଧା 3,30,49,118

88 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ 1,15,36,537 ଭୋଟରଙ୍କର ତଥ୍ୟ କମ୍ପ୍ୟୁଟରୀକରଣ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲାରେ ପାଖାପାଖି 63% ଭୋଟରଙ୍କ ଫର୍ମର କମ୍ପ୍ୟୁଟରୀକରଣ ସଫଳତାର ସହ କରାଯିବା ସହିତ 99% ଭୋଟରଙ୍କୁ ପରିଗଣନା ଫର୍ମ ଦିଆଯାଇଛି। ଚଳିତ ମାସ 28 ସୁଦ୍ଧା ପରିଗଣନା ଫର୍ମ ବଣ୍ଟନ ସଂଗ୍ରହ ଏବଂ କମ୍ପ୍ୟୁଟରୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। କମ୍ପ୍ୟୁଟରୀକରଣ ପ୍ରକ୍ରିୟା ଶେଷ ହେବା ପରେ ଭୋଟର ତାଲିକାରୁ ମୃତ ସ୍ଥାନାନ୍ତରିତ ହୋଇଥିବା ଭୋଟରଙ୍କ ନାମ ବାଦ୍ ଦିଆଯିବ ଏବଂ ଏହାପରେ ଏକ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ବ୍ୟାସକବି ଫକୀରମୋହନ ସେନାପତିଙ୍କର ଆଜି ହେଉଛି 108ତମ ମହାପ୍ରୟାଣ ଦିବସ। 1843 ମକର ସଂକ୍ରାନ୍ତିରେ ଜନ୍ମଗ୍ରହଣ କରିଥିବା ସଂକ୍ରାନ୍ତି ପୁରୁଷ ଫକୀରମୋହନ 1918 ରଜ ସଂକ୍ରାନ୍ତିରେ ଇହଲୀଳା ସମ୍ବରଣ କରିଥିଲେ। ଓଡ଼ିଆ ଭାଷାର ସୁରକ୍ଷା ପାଇଁ ସଂଗ୍ରାମ ଏବଂ ଓଡ଼ିଆ ସାହିତ୍ୟକୁ ତାଙ୍କର ଅବଦାନ ପାଇଁ ସେ ଚିରସ୍କରଣୀୟ ହୋଇ ରହିଛନ୍ତି। ଫକୀରମୋହନ ସେନାପତିଙ୍କୁ ଆଧୁନିକ ଓଡ଼ିଆ କଥା ସାହିତ୍ୟର ଜନକ କୁହାଯାଏ। ସାଧାରଣ ଲୋକଙ୍କ ଭାଷାରେ ଲେଖି ଓଡ଼ିଆକୁ ଏକ ସ୍ୱତନ୍ତ୍ର ପରିଚୟ ଫକୀରମୋହନ ଦେଇଥିଲେ। 6 ମାଣ 8 ଗୁଣ୍ଠ ତାଙ୍କର ସବୁଠାରୁ ଲୋକପ୍ରିୟ ଉପନ୍ୟାସ। ଫକୀରମୋହନ ତାଙ୍କର ଲେଖା, ସାମ୍ବାଦିକତା ଓ ସାମାଜିକ କାର୍ଯ୍ୟକଳାପ ମାଧ୍ୟମରେ ଓଡ଼ିଆ ଭାଷାର ମର୍ଯ୍ୟାଦା ଏବଂ ସ୍ୱାଧୀନତାକୁ ଦୃଢ଼ କରିଥିଲେ। ଏହି ଅବସରରେ ଆଜି ବିଭିନ୍ନ ସ୍ଥାନରେ ସ୍କୃତି ସଭାର ଆୟୋଜନ କରାଯାଉଛି। ତିନିଦିନିଆ ରଜ ମହୋତ୍ସବର ତୃତୀୟ ଦିନକୁ ଆଜି ରଜ ସଂକ୍ରାନ୍ତି ଭାବେ ପାଳନ କରାଯାଉଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ସାମାଜିକ ଅନୁଷ୍ଠାନଗୁଡ଼ିକ ପକ୍ଷରୁ ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଧରିତ୍ରୀ ଓ ପ୍ରକୃତିର ବନ୍ଦନାର ଏହି ମହାନ ପର୍ବ ସମସ୍ତଙ୍କ ଜୀବନକୁ ସୁଖ, ଶାନ୍ତି ଓ ପ୍ରଗତିରେ ଆଲୋକିତ କରୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରଜ ସଂକ୍ରାନ୍ତି ଅବସରରେ ରାଜ୍ୟବାସୀଙ୍କୁ ଶୁଭକାମନା ଜଣାଇ କହିଛନ୍ତି। ଆସନ୍ତାକାଲି ଭୂମିଦହନ ପାଳନ କରାଯିବ। ଚଳିତବର୍ଷ ପ୍ରଥମ ଥର ପାଇଁ କଟକ ମହାନଗର ନିଗମ ପକ୍ଷରୁ ତିନିଦିନିଆ ରଜ ମହୋତ୍ସବ ପାଳନ କରାଯାଉଛି। ବଦଳାଅ ନଜର, ବଦଳାଅ ପ୍ରଥା, ମହିଳା ନୁହେଁ ମହିଳା ସମ୍ମାନର କଥାବାର୍ତ୍ତା ନେଇ ବାଲିଯାତ୍ରା ତଳପଡ଼ିଆ କଟକ ଇନ୍ କଟକରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଖୋର୍ଦ୍ଧା ଜିଲ୍ଲାର ବରୁଣେଇ ଓ ଭୂଷଣ୍ଡପୁରର ମା ଉଗ୍ରତାରାଙ୍କ ପୀଠରେ ରଜ ଉତ୍ସବ ମହା ଆଡମ୍ବର ସହକାରେ ପାଳିତ ହେଉଛି। ତିନିଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କର ସମାଗମ ହେଉଛି। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ରଞ୍ଜଗୋଳ ଗ୍ରାମ ଓ ଢେଙ୍କାନାଳ ସହର ବନମାଳୀ ପ୍ରସାଦଠାରେ ରଜ ମହୋତ୍ସବ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହେଉଛି। ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ମଧ୍ୟ ଆଧ୍ୟାତ୍ମିକ ପ୍ରଦର୍ଶନୀର ଆୟୋଜନ କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବରିଷ୍ଠ ନାଗରିକଙ୍କ ବିରୋଧରେ ନିର୍ଯାତନା ଏବଂ ଅବହେଳାକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ବରିଷ୍ଠ ନାଗରିକ ନିର୍ଯାତନା ନିରୋଧ ସଚେତନତା ଦିବସ ପାଳନ କରାଯାଉଛି। ସମାଜରେ କ୍ରମବର୍ଦ୍ଧିଷ୍ଣୁ ବରିଷ୍ଠମାନେ ନିଃସଙ୍ଗ, ଉପେକ୍ଷିତ ଓ ନିର୍ଯାତିତ ହେଉଥିବା ପରିପ୍ରେକ୍ଷୀରେ ଲୋକମାନଙ୍କୁ ସଚେତନ କରାଇବା ଏବଂ ସେମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ 2011 ଆଜିର ଦିନକୁ ଏହି ଦିବସ ଭାବେ ପାଳନ କରାଯାଇଆସୁଛି। ଚଳିତବର୍ଷ ଏହି ଦିବସର ବାର୍ତ୍ତା ରହିଛି ସମସ୍ୟାର ସରଳ ସ୍ୱୀକୃତିକୁ ଅତିକ୍ରମ କରିବା ଏବଂ କାର୍ଯ୍ୟକ୍ଷମ ପଦ୍ଧତିଗତ ସମାଧାନ ପାଇଁ ଗୁରୁତ୍ୱ ପ୍ରଦାନ କରିବା। ବରିଷ୍ଠମାନଙ୍କୁ ଶାରୀରିକ, ମାନସିକ, ଭାବନାତ୍ମକ ଓ ମନସ୍ତାତ୍ତ୍ୱିକ କ୍ଷେତ୍ରରେ ଦିଆଯାଉଥିବା ନିର୍ଯାତନାକୁ ପ୍ରତିହତ କରି ସେମାନଙ୍କର ପରିବାର, ଜ୍ଞାତି କୁଟୁମ୍ବ ଓ ସାମାଜିକ ମୂଲ୍ୟବୋଧରେ ବଞ୍ଚବା ପାଇଁ ସରକାରୀ ଏବଂ ବେସରକାରୀ ସ୍ତରରେ ପ୍ରୟାସ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଅବସରରେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଗଞ୍ଜାମ ଜିଲ୍ଲା ଛତ୍ରପୁର ତାଲୁକ ଆଇନସେବା କମିଟି ପକ୍ଷରୁ ବରିଷ୍ଠ ନାଗରିକମାନଙ୍କୁ ସମ୍ମାନ ଜଣାଇବା ଏବଂ ନ୍ୟାୟ ପ୍ରଦାନ କରିବା ଉଦ୍ଦେଶ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଚାରପତି ବିଷ୍ଣୁପ୍ରିୟା ସାମନ୍ତରାୟ କାର୍ଯ୍ୟକ୍ରମରେ ଯୋଗଦେଇ ବୃଦ୍ଧାବସ୍ଥାରେ ବରିଷ୍ଠ ନାଗରିକଙ୍କୁ ପରିବାର ଓ ସମାଜରେ ସମ୍ମାନ ଓ ନ୍ୟାୟ ପ୍ରଦାନ ସମ୍ପର୍କରେ ଆଲୋଚନା କରିଥିଲେ। ସେମାନଙ୍କ ପ୍ରତି ହେଉଥିବା ଅବହେଳା, ଶାରୀରିକ ଓ ମାନସିକ ନିର୍ଯାତନା ବିରୁଦ୍ଧରେ ସଚେତନ କରିବା ଏବଂ ବରିଷ୍ଠ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସମ୍ପର୍କରେ ବକ୍ତାମାନେ ଆଲୋଚନା କରିଥିଲେ। ନୂଆପଡ଼ା ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ବୟସ୍କ ନାଗରିକ ଦୁର୍ବ୍ୟବହାର ସଚେତନତା ଦିବସ କୋମନାଠାରେ ପାଳିତ ହୋଇଯାଇଛି। ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ନବନୀତ ଦାସ ଏଥିରେ ଯୋଗଦେଇ ବରିଷ୍ଠ ନାଗରିକ ସମାଜର ଜଣେ ବିଜ୍ଞ ଏବଂ ସମ୍ମାନସ୍ପଦ ବ୍ୟକ୍ତି ବୋଲି କହିଛନ୍ତି। ସେମାନଙ୍କୁ ସ୍ୱାଭିମାନ ସହ ବଞ୍ଚବାର ଅଧିକାର ଆଇନରେ ରହିଛି ଏବଂ ଏହାକୁ ପାଳନ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ବୋଲି କହିଛନ୍ତି।
ରାଜ୍ୟ ସରକାର ଆଗାମୀ ଦିନରେ ବିଦ୍ୟୁତ୍ ଚାଳିତ ବ୍ୟାଟେରୀ ଯାନ କ୍ରୟ କରିବେ ବୋଲି ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି।

ଇନ୍ଧନ ସଞ୍ଚୟ ଏବଂ ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥାକୁ ପ୍ରୋହାହନ କରିବା ଲାଗି ସରକାର ପେଟ୍ରୋଲ ଓ ଡିଜେଲ ଚାଳିତ ନୂଆ ଗାଡ଼ି କିଣିବେ ନାହିଁ ବୋଲି ଶ୍ରୀ ଜେନା କହିଛନ୍ତି। ନବରଙ୍ଗପୁର ଜିଲ୍ଲା ଝରିଗାଁ ମଣ୍ଡଳ ଅଧୀନସ୍ଥ ବିଭିନ୍ନ ପଞ୍ଚାୟତରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଧାୟକ ନରସିଂହ ଭତ୍ରା ଯୋଗଦେଇ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇଥିଲେ। ଏହି ଅବସରରେ କମ୍ୟୁନିଟି ହଲ୍, ଭୋଗ ମଣ୍ଡପ, କ୍ଲବ୍ ଘର ଓ ଅତିରିକ୍ତ ଶ୍ରେଣୀଗୃହ ଆଦିର ଉଦ୍ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଗଜପତି ଜିଲ୍ଲା କାଶୀନଗର ବ୍ଲକ କାର୍ଯ୍ୟାଳୟଠାରେ ରାଜ୍ୟ ସରକାରଙ୍କର ଦୁଇବର୍ଷ ପୂର୍ତ୍ତି ଅବସରରେ ବିକାଶଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଉନ୍ନୟନ ଅଧିକାରୀ ଡମ୍ବରୁଧର ମଲ୍ଲିକ ଏଥିରେ ଯୋଗଦେଇ ରାଜ୍ୟ ସରକାରଙ୍କର ଜନକଲ୍ୟାଣକାରୀ ଯୋଜନା ଓ ଗ୍ରାମୀଣ ବିକାଶ କାର୍ଯ୍ୟକ୍ରମକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ଏବଂ ସେ ସମ୍ପର୍କରେ ସଚେତନତା ସୃଷ୍ଟି ନେଇ ଆଲୋଚନା କରିଥିଲେ। ଆସନ୍ତା 18-24 ତାରିଖ ପର୍ଯ୍ୟନ୍ତ ବ୍ଲକ ଏବଂ ବିଭିନ୍ନ ପଞ୍ଚାୟତରେ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ବଲାଙ୍ଗୀର ବନଖଣ୍ଡ ପକ୍ଷରୁ ଖୁଜେନପାଲିଠାରେ ଏକ୍ ପେଡ୍ ମା କେ ନାମ 3.0 କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତିରାଜ ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ କାର୍ଯ୍ୟକ୍ରମରେ ଯୋଗଦେଇ ପରିବେଶକୁ ସନ୍ତୁଳିତ ରଖିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ। ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପରୀକ୍ଷାର ଆଡ୍ମିଟ୍ କାର୍ଡ ଏନ୍ଟିଏ ୱେବ୍ସାଇଟ୍ରେ ଉପଲବ୍ଧ ରହିଛି। ପରୀକ୍ଷାର୍ଥୀ ଜନ୍ମ ତାରିଖ, ଆବେଦନପତ୍ର ନମ୍ଘର କିମ୍ବା ପାସ୍ୱାର୍ଡ ବ୍ୟବହାର କରି nit.nta.nic.in ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ। ଆସନ୍ତା 21 ତାରିଖ ଅପରାହ୍ନ 2:00-5:15 ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ସ୍ପର୍ଶ କରିଛି। ଆସନ୍ତା 4-5 ଦିନ ମଧ୍ୟରେ ଅନ୍ୟ ଜିଲ୍ଲାଗୁଡ଼ିକୁ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଅନ୍ୟପକ୍ଷରେ ଚଳିତ ସପ୍ତାହ ଶେଷ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ରହିବ। ବାଲେଶ୍ୱର, ରାୟଗଡ଼ା, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ଗଜପତି ଜିଲ୍ଲାରେ ଆଜି ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ସମ୍ଭାବନା ରହିଛି। ସୋମନାଥ ସ୍ୱାଭିମାନ ପର୍ବ ପାଳନ ଅବସରରେ 1100 ଉର୍ଦ୍ଧ ଶ୍ରଦ୍ଧାଳୁଙ୍କ ଜ୍ୟୋତିର୍ଲିଙ୍ଗ ଦର୍ଶନ ରେଳଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ବ୍ୟାସକବି ଫକୀରମୋହନ ସେନାପତିଙ୍କ 108ତମ ମହାପ୍ରୟାଣ ଦିବସରେ ରାଜ୍ୟବାସୀ ଦେଲେ ଶ୍ରଦ୍ଧାଞ୍ଜଳି। ବରିଷ୍ଠ ନାଗରିକମାନଙ୍କ ସମସ୍ୟା ଏବଂ ସମାଧାନକୁ ଗୁରୁତ୍ୱ ଦେଇ ଆଜି ପାଳନ କରାଯାଉଛି ବିଶ୍ୱ ବରିଷ୍ଠ ନାଗରିକ ନିର୍ଯାତନା ନିରୋଧ ସଚେତନତା ଦିବସ ଏବଂ ବାଲେଶ୍ୱର, ରାୟଗଡ଼ା, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ ଓ ଗଜପତି ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ନେଇ ପାଣିପାଗ ବିଭାଗର ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ପ୍ରଚାର କରୁଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମେ ପୁନର୍ମିଳନ ଚଳଚ୍ଚିତ୍ରର ଗୀତଟିକୁ ଗାଇଛନ୍ତି ବିକେ ସୁମିତ୍ରା, ଜେ ସ୍ୱର୍ଣ୍ଣ ଏବଂ ସାଥୀମାନେ।

ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ପ୍ରାୟୋଜକ କାର୍ଯ୍ୟକ୍ରମ ଏନ୍ସିଆର୍ଟି।

ଶୁଣିଲେ ପ୍ରାୟୋଜକ କାର୍ଯ୍ୟକ୍ରମ ଏନ୍ସିଆର୍ଟି ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ଭକ୍ତିଗୀତର କାର୍ଯ୍ୟକ୍ରମ। ଭକ୍ତିଗୀତର ପ୍ରଥମ କଣ୍ଠଶିଳ୍ପୀ ସସ୍ମିତା ଶତପଥୀ, ଗୀତ ରଚନା ଲିଙ୍ଗରାଜ ରଥ।

ଶୁଣିଲେ ଭକ୍ତି ଗୀତର କାର୍ଯ୍ୟକ୍ରମ। ଆଜିର କଣ୍ଠଶିଳ୍ପୀମାନେ ଥିଲେ ସସ୍ମିତା ଶତପଥୀ, ଶୋଭା ରାୟ ଏବଂ ମୋନାଲିସା ପଣ୍ଡା। ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ସୁଗମ ସଙ୍ଗୀତର ପ୍ରଥମ କଣ୍ଠଶିଳ୍ପୀ ଅରବିନ୍ଦ, ଗୀତ ରଚନା ନିଜାମ।

ଶୁଣିଲେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ସରକାର ଓ ନାଗରିକ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ବିନୟ କୁମାର ସାମନ୍ତରାୟ।
1: ନମସ୍କାର, ଆଜିର ଯୁବଶକ୍ତି କାର୍ଯ୍ୟକ୍ରମକୁ ସ୍ୱାଗତ ଆପଣଙ୍କୁ।

ଅବଦାନ ଦେଇଛନ୍ତି। ଯେମିତି ଆମେ କହୁଥିଲେ ଟିକେ ଆଗରୁ ସ୍କିଲ ଇଣ୍ଡିଆ ମିଶନ କୋଟି କୋଟି ଯୁବକଙ୍କୁ ବୈଷୟିକ ତଥା ବୃତ୍ତିଗତ ପ୍ରଶିକ୍ଷଣ ପ୍ରଦାନ ଭିତରେ ତା ମାଧ୍ୟମରେ କରାଯାଉ। ଆପଣ ଜାଣିଛନ୍ତି ପିଏମ୍ ମୁଦ୍ରା ଯୋଜନାରେ ଆପଣଙ୍କର ଉଦ୍ୟମୀ ମାନଙ୍କୁ ବିନା ଗ୍ୟାରେଣ୍ଟିରେ ଋଣ ଯୋଗାଇ ଦିଆଯାଉଛି, ସେଥିରୁ ଋଣ ନେଇକରି ଅନେକ ଉପକୃତ ହୋଇଛନ୍ତି। ସେମାନେ ନିଜର ଶିଳ୍ପ ଦୋକାନ ବ୍ୟବସାୟ ସେମାନେ ପ୍ରତିଷ୍ଠା କରିଛନ୍ତି। ସେମିତି ଷ୍ଟାର୍ଟଅପ୍ ଇଣ୍ଡିଆ କଥା ଆପଣ ଜାଣିଥିବେ, ନୂତନ ଷ୍ଟାର୍ଟଅପ୍ ଏବଂ ଇନୋଭେସନ ପାଇଁକି ଯୋଉଟା ନବସୃଜନ ବୋଲି ଆମେ କହୁଥାଏ ପାଇଁ ସ୍ୱତନ୍ତ୍ର ପାଣ୍ଠି ଏବଂ ସହାୟତା ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରିଛନ୍ତି କେନ୍ଦ୍ର ସରକାର। ଆପଣ ଜାଣିଥିବା ଆଉ କଥା, ନ୍ୟାସନାଲ ଏଜୁକେସନ ପଲିସି ଏନ୍ଇପି 20 କଥା ଆପଣ ବାରମ୍ବାର ଶୁଣୁଥିଲେ, ଓଡ଼ିଶାରେ ଏପର୍ଯ୍ୟନ୍ତ ଲାଗୁ ହେଇନଥିଲା, ଏଇ ବର୍ଷଠାରୁ ଲାଗୁ ହେଇଛି। ବୃତ୍ତିଗତ ଏବଂ ରୋଜଗାର ଭିତ୍ତିକ ଶିକ୍ଷା ବ୍ୟବସ୍ଥା ଲାଗୁ କରାଯାଉଛି। ଆଗରୁ ପିଲାମାନେ ପାଠ ପଢ଼ୁଥିଲେ କିନ୍ତୁ ସେମାନଙ୍କର ଡିଗ୍ରୀ ମିଳୁଥିଲା, କିନ୍ତୁ ତାଙ୍କ ପାଖରେ ଯୋଉ ବୃତ୍ତିଗତ ଜ୍ଞାନ ତାଙ୍କର କମ୍ ରହୁଥିଲା, ସେଥିଲାଗି ସେମାନଙ୍କର କାମକୁ ଯୋଗ୍ୟ ହେଇପାରୁନଥିଲେ। ଶୁଣିଥିବେ ଖେଲୋ ଇଣ୍ଡିଆ କ୍ରୀଡ଼ା କ୍ଷେତ୍ରରେ ଯୁବ ପ୍ରତିଭାମାନଙ୍କୁ ପ୍ରୋତ୍ସାହିତ କରିବା ସହିତ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଉଛି। ରୋଜଗାର ମେଳା ମାଧ୍ୟମରେ ସରକାରୀ ସ୍ତରରେ ନିଯୁକ୍ତି ପତ୍ର ବଣ୍ଟନକୁ ତାକୁ ଏକଦମ ସରଳୀକୃତ କରିଦିଆଯାଇଛି। ଡିଜିଟାଲ ଇଣ୍ଡିଆ କଥା ତ ଆମେ ସମସ୍ତେ ଶୁଣି ଆସିଛେ, ବର୍ତ୍ତମାନ ସମସ୍ତଙ୍କ ହାତରେ ମୋବାଇଲ ଫୋନ ଏବଂ ସେଥିରେ ଆମେ UPI ମାଧ୍ୟମରେ ଆମେ ପେମେଣ୍ଟ କରୁଛେ, ସେଇଟା ଯୁବକମାନଙ୍କୁ କିଭଳି ଭାବରେ ସାହାଯ୍ୟ କରୁଛି ସେଇଟା ଜାଣିବାର ଆବଶ୍ୟକତା ଅଛି। ଡିଜିଟାଲ ଇଣ୍ଡିଆ ମାଧ୍ୟମରେ IT ସେକ୍ଟର ଏବଂ ଟେକ୍ନୋଲୋଜି କ୍ଷେତ୍ରରେ ବହୁତ ମାତ୍ରାରେ ଆମେ ସୁଯୋଗ ସୃଷ୍ଟି କରାଯାଇଛି। ଗୋଟେ କଥା ନିଶ୍ଚିତ ଭାବରେ ଏଠି କହିବୁ, ଭାରତ ବିଶ୍ୱର ସବୁଠୁ ଅଧିକ ଯୁବକ ଯୁବତୀ ମାନଙ୍କର ରାଷ୍ଟ୍ର। ଏଇ ଯୋଉ ବିଶାଳ ଯୁବ ପିଢ଼ି ଭାରତକୁ ଏକ ବଡ ଅର୍ଥନୈତିକ ଏବଂ ସାମାଜିକ ଶକ୍ତିରେ ପରିଣତ କରିବାକୁ ସାମର୍ଥ୍ୟ ରଖନ୍ତି। ଆମର ବିଶ୍ୱର ସର୍ବାଧିକ ଯୁବପିଢ଼ି କଥା ମୁଁ ଯୋଉ କହୁଥିଲି, ଗୋଟେ ବଡ ଭାଗ ହଉଛି 25 ବର୍ଷରୁ କମ୍ ବୟସର ଯୁବକ ଯୁବତୀ, ଆଉ ଗୋଟିଏ ହଉଛି ଅନ୍ୟାନ୍ୟ ବିକଶିତ ରାଷ୍ଟ୍ର ଗୁଡିକ ଅଛି, ଯେମିତିକି ଜାପାନ କୁହାଯାଇପାରେ, ଚୀନ, ଯୋଉଗୁଡା ସବୁ ବିକଶିତ ରାଷ୍ଟ୍ର କଥା ଆମେ କହୁଛେ, ତାଙ୍କ ତୁଳନାରେ ଭାରତରେ କାର୍ଯ୍ୟକ୍ଷମ ଜନସଂଖ୍ୟା, କାର୍ଯ୍ୟକ୍ଷମ ମାନେ ହଉଛି ଯୋଉମାନେ ୱାର୍କିଂ ଏଜ୍ ପପୁଲେସନ, ଯୋଉମାନେ କାମକୁ ଯାଉଛନ୍ତି, ସେମାନଙ୍କର ସଂଖ୍ୟା ସର୍ବାଧିକ ଏବଂ ସେମାନେ ଦୀର୍ଘ ସମୟ ଧରିକି ମଧ୍ୟ କାମ କରିପାରିବେ। ଆପଣଙ୍କର ଯୋଉ ଆନ୍ତର୍ଜାତିକ ସ୍ତରରେ ଭାରତୀୟ ଯୁବକ ଯୁବତୀ ମାନଙ୍କର କୁଶଳୀ ଯୁବକ ଯୁବତୀ ମାନଙ୍କର ବହୁତ ଚାହିଦା ରହିଛି, ସେଥିଲାଗି ଅନେକ ଦେଶରେ ଶ୍ରମିକ ଏବଂ କର୍ମଚାରୀଙ୍କର ଅଭାବ ଦେଖାଯାଉଥିଲା ବେଳେ ତାଙ୍କର ଜନସଂଖ୍ୟା ବହୁତ କମ୍, ତାଙ୍କର ବୃଦ୍ଧଙ୍କ ସଂଖ୍ୟା ବେଶୀ, ତେଣୁ ସେଥିପାଇଁ ଆମର ଭାରତୀୟ ଯୁବପିଢ଼ିଙ୍କର ସମଗ୍ର ବିଶ୍ୱକୁ କୁଶଳୀ ଶ୍ରମଶକ୍ତି ଯୋଗାଉଛନ୍ତି ଏବଂ ଆମେ ମଧ୍ୟ ସେଥିରୁ ରୋଜଗାର ବି କରୁଛେ। ଆମ ଭାରତକୁ ରେମିଟାନ୍ସ ବା ବୈଦେଶିକ ମୁଦ୍ରା ଆମ ଦେଶକୁ ଆସୁଛି, ଯେମିତି ଆମେ ରପ୍ତାନୀ କଲେ ଆସେ, ସେଇଭଳି ଭାବରେ ଯୁବବର୍ଗ ଭାରତକୁ ବହୁତ ମାତ୍ରାରେ ସମୃଦ୍ଧ କରୁଛନ୍ତି। ଏଇ ଯୋଉ ଭାରତର ଏଇ ବିଶାଳ ଯୁବ ଜନସଂଖ୍ୟାକୁ ଏକ ସୁଯୋଗରେ ପରିଣତ କରିବା ପାଇଁ ଆମେ କହୁଥାଇ ସେଇଟା ହଉଛି ଡେମୋଗ୍ରାଫିକ ଡିଭିଡେଣ୍ଡ ନା ଆପଣ ଶୁଣୁଥିବେ ସବୁବେଳେ, ସେ କଥା ଆମେ କହୁଛେ ଏଇଟା ଗୋଟେ ସୁଯୋଗ। ଭାରତର ଜନସଂଖ୍ୟା କଥା ଆମେ କହିବା, ଯଦି 65% ଯୁବ ପିଢ଼ି ଆମ ଦେଶରେ ଅଛନ୍ତି, ତାଙ୍କ ସଂଖ୍ୟା ହଉଛି ପ୍ରାୟ 35 ବର୍ଷରୁ କମ୍ ମାନଙ୍କୁ ଆମେ ଯଦି କହିବା, ତାହେଲେ ଛୋଟ ଛୁଆ ଜନ୍ମ ହେଇଥିବା ଛୁଆଠାରୁ 35 ବର୍ଷ ଯାଏ ସେମାନଙ୍କର ସଂଖ୍ୟା ପ୍ରାୟ 91 କୋଟି, ମାନେ ସମଗ୍ର ଜନସଂଖ୍ୟାର 65%। ସେଭଳି ଭାବରେ 25 ବର୍ଷରୁ କମ୍ ବୟସର ହଉଛନ୍ତି 50%, ତାଙ୍କ ସଂଖ୍ୟା 70 କୋଟି। ଏଇ ଯୋଉ ଆମର ହୋଇଥିବା କୁହାଯିବ ଯେ ଏଇ ଯୋଉ ହାରାହାରି ବୟସ ଯଦି ଆମେ ଦେଖିବା ଯୁବକମାନଙ୍କର ବହୁତ କମ୍, ଆମର ଯେମିତିକି ଚୀନରେ ଆମେରିକାରେ ପ୍ରାୟ 38 ବର୍ଷ ହାରାହାରି ବୟସ ହେଇଥିଲା ବେଳେ ଭାରତୀୟ ମାନଙ୍କର ହାରାହାରି ବୟସ ହଉଛି 28-29 ବର୍ଷ। ତାର ମାନେ ହଉଛି ଆମେ ଯୁବକ, ଭାରତ ଏକ ଯୁବକମାନଙ୍କର ରାଷ୍ଟ୍ର, ତେଣୁ ଏଇଟା ଗୋଟେ ସୁଯୋଗ ବୋଲି ଆମେ କହିବା। ତେଣୁ ଆଗାମୀ 2-3 ଦଶନ୍ଧି ପର୍ଯ୍ୟନ୍ତ ପ୍ରାୟ 20-30 ବର୍ଷ ଯାଏ ଭାରତ ପାଖରେ ବିଶ୍ୱର ସବୁଠାରୁ ଅଧିକ କାର୍ଯ୍ୟକ୍ଷମ ଜନସଂଖ୍ୟା ବା ୱାର୍କିଂ ଏଜ୍ ପପୁଲେସନ୍ ରହୁଛି, ଏକଥା ଆମେ ସମସ୍ତେ ଜାଣିଥାଏ। ସେଥିଲାଗି ଭାରତକୁ ବର୍ତ୍ତମାନ ସମଗ୍ର ବିଶ୍ୱ ସମ୍ମାନ ଦେବାକୁ ଆରମ୍ଭ କରିଛି ଯୁବକମାନଙ୍କର ଦେଶ ହିସାବରେ। ଯୁବପିଢ଼ିଙ୍କ ପାଇଁ ନୂତନ ସୁଯୋଗ ଆମେ ସୃଷ୍ଟି କରିଛେ, ଡିଜିଟାଲ ଯେମିତି ମୁଁ କହୁଥିଲି, ଡିଜିଟାଲ ଇଣ୍ଡିଆ ଏବଂ ଗିଗ୍ ଇକୋନୋମିକୁ ଆମେ ବ୍ୟବହାର କରୁଛେ, ଫ୍ରିଲାନ୍ସିଂ, କଣ୍ଟେଣ୍ଟ କ୍ରିଏସନ୍, ଇ କମର୍ସ, ଏମିତିକି ବହୁତ ପ୍ରକାରର ଆମେ ତାକୁ ରୋଜଗାର, ତତ୍କାଳ ରୋଜଗାର ଆମେ ତାକୁ ମିଳୁଛି। ଷ୍ଟାର୍ଟଅପ୍ ଇକୋସିଷ୍ଟମ ପାଇଁ ମୁଁ କହୁଥିଲି ବୋଧେ ଟିକେ ଆଗରୁ, ଭାରତ ବର୍ତ୍ତମାନ ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ହବ୍। ଜଣେ ଚାହିଁଲେ ବା କିଛି ଯୁବକ ସାଙ୍ଗ ହେଇକି ମିଶିକିରି ଗୋଟେ ଷ୍ଟାର୍ଟଅପ୍ ଆରମ୍ଭ କରିଦେଇପାରନ୍ତି, ଯେଉଁଥିରେ ଯୁବକମାନେ କେବଳ ଚାକିରି ଖୋଜୁନାହାନ୍ତି, ସେମାନେ ଅନ୍ୟମାନଙ୍କୁ ମଧ୍ୟ ଚାକିରି ଦବା ପାଇଁ ସାମର୍ଥ୍ୟ ଅର୍ଜନ କରିସାରିଲେଣି। IT ଏବଂ AI, ମନେଥିବ କିଛି ବର୍ଷ ତଳେ ସମସ୍ତେ ଇନଫର୍ମେସନ ଟେକ୍ନୋଲୋଜି କଥା କହୁଥିଲେ, ଆଜିକାଲି ତା ସାଙ୍ଗରେ କହିଲେଣି AI କଥା, ମାନେ AI ମାନେ କୃତ୍ରିମ ବୁଦ୍ଧିମତା, ସେଥିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କଥା ମୁଁ କହୁଛି, ସେଥିରେ କ୍ଲାଉଡ କମ୍ପ୍ୟୁଟିଂ, ଡାଟା ଆନାଲିଟିକ୍ସ କ୍ଷେତ୍ରରେ ନୂଆ ଚାକିରି ସୃଷ୍ଟି ହେଉଛି। ସେକୁ ସାହାଯ୍ୟ କରିବା ପାଇଁ ଆମେ ବର୍ତ୍ତମାନ ମାଇକ୍ରୋଚିପ୍ସ ମଧ୍ୟ ଓଡ଼ିଶା ଭଳି ରାଜ୍ୟରେ 3-3 କାରଖାନା ଆମର ଆରମ୍ଭ ହେଲାଣି। କେବଳ ଆମେ ଯୁବକମାନଙ୍କୁ ଶିକ୍ଷିତ କରୁନାହେଁ, ତା ସାଙ୍ଗେ ସାଙ୍ଗେ ସେମାନଙ୍କ ପାଇଁ ସାଧନ ମଧ୍ୟ ଯୋଗାଇ ଦେଉଛେ। ଆମ ପାଇଁ କିନ୍ତୁ ଗୋଟେ ଚ୍ୟାଲେଞ୍ଜ ଅଛି, ସେ ଚ୍ୟାଲେଞ୍ଜ ହଉଛି ଏଇଆ ଯେ ଆମର ଯୁବକମାନେ ପାଠ ପଢ଼ିଛନ୍ତି ଭଲ, ସମସ୍ତେ ଶିକ୍ଷା ଗ୍ରହଣ କରିବା ପାଇଁ ସୁବିଧା ସୁଯୋଗ ସୃଷ୍ଟି ହେଇଗଲାଣି, କିନ୍ତୁ ସେମାନଙ୍କ ପାଖରେ ସ୍କିଲ୍ର

0: ଗ୍ୟାପ ଅଛି ବା ଆପଣଙ୍କ ଦକ୍ଷତାର ଅଭାବ ରହିଛି। ତାଙ୍କ ପାଖରେ ଡିଗ୍ରୀ ଥିଲେ ମଧ୍ୟ ଆଧୁନିକ ଶିଳ୍ପ ସଂସ୍ଥା ଆଜିକାଲି ଆଉ ଶିଳ୍ପରେ ବେଶୀ ନିଯୁକ୍ତି ହଉନି, ସେଠି କମ୍ପ୍ୟୁଟର ବା ଆପଣ ଏଆଇ ର ବ୍ୟବହାର କରାହଉଛି କାମ ହଉଛି। ତେଣୁକରି ସେଥିପାଇଁ ଯୋଉ ପ୍ରଯୁକ୍ତି ବିଦ୍ୟା ବା ଟେକ୍ନୋଲୋଜି ଦରକାର, ଯୋଉ ବ୍ୟବହାରିକ ଜ୍ଞାନ ଦରକାର ଯୋଉଟା ୟୁଜଫୁଲନେସ୍ ହବ, ସେଇ ଜିନିଷ ଗୁଡାକ ଆମ ପାଖରେ ଟିକେ ଅଭାବ ରହିଛି। ଆମକୁ ବର୍ତ୍ତମାନ ଏନ୍ଇପି 20 ମାଧ୍ୟମରେ ଶିକ୍ଷା ଗ୍ରହଣ କରିବାକୁ ପଡିବ। ଆମ ଦେଶ ପାଇଁ ଏଇଟା ଗୋଟେ ବହୁତ ବଡ ଆହ୍ୱାନ, ଯୁବକମାନଙ୍କୁ ଆମେ ଯୁଗୋପଯୋଗୀ ଶିକ୍ଷା ଦବା ଏବଂ ସେମାନଙ୍କୁ ସମର୍ଥ କରିବା। ଆମର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ୟା ଭିତରେ 12 ବର୍ଷ ତାଙ୍କ ଶାସନ ହେଇସାରିଲାଣି, ସିଏ ସବୁବେଳେ ଗୋଟିଏ କଥା କହନ୍ତି ଜ୍ଞାନ। ଜ୍ଞାନ ମାନେ କଣ? GYAN ମାନେ ଗରିବ, ଯୁବବର୍ଗ, ୟୁଥ, ଅନ୍ନଦାତା ଏବଂ ନାରୀ ଶକ୍ତି, ଏଇ ଯୋଉ ଭିତରୁ ଯୁବକମାନେ ବି ଅଛନ୍ତି। ଯୁବ କୃଷକମାନଙ୍କ ପାଇଁ ବିଭିନ୍ନ ଯୋଜନା କରାଯାଇଛି, କୃଷି ଋଣ ଦିଆଯାଉଛି, ଏକ୍ସପୋର୍ଟ କରି ବିଦେଶକୁ ରପ୍ତାନୀ କରିବା ପାଇଁ ଆମେ ତ ଜାଣିଛେ ଓଡ଼ିଶାରୁ ଆମ୍ବ ଗଲାଣି, ଓଡ଼ିଶାରୁ ମାଣ୍ଡିଆ ଯାଉଛି, ପନିପରିବା ବି ଯାଉଛି। ଯୁବକମାନଙ୍କ ନେତୃତ୍ୱରେ ଫାର୍ମର୍ସ ପ୍ରଡ୍ୟୁସର୍ସ ଅର୍ଗାନାଇଜେସନ୍ ହେଇପାରିବ, ଟେକ୍ନୋଲୋଜି ତାଙ୍କ ପାଖରେ ହିଁ ଅଛି। କୃଷି ବିଜ୍ଞାନ କେନ୍ଦ୍ରରୁ ସେମାନେ ସମସ୍ତେ ବିଭିନ୍ନ ପ୍ରକାର ଆଣୁଛନ୍ତି, ମହୁ ଚାଷ, ଛତୁ ଚାଷ, ଫଳ ଚାଷ, ପ୍ରକ୍ରିୟାକରଣ ଶିଳ୍ପ, ଅନେକ କିଛି କରିବା ପାଇଁ ଯୁବକମାନଙ୍କ ପାଖରେ ଇଚ୍ଛା ଶକ୍ତିର ଅଭାବ ନାହିଁ। ସେମିତି ମହିଳାମାନେ, ସେମାନେ ସୁଭଦ୍ରା ଟଙ୍କା ତାଙ୍କୁ ମିଳୁଛି, ମିଶନ ଶକ୍ତିର ଋଣ ମିଳୁଛି, ମୁଦ୍ରା ଋଣ ବି ମିଳୁଛି, ସେମାନେ ମହିଳାମାନେ ଆଉ ଘର କଣରେ ବସିବା ପାଇଁ ନାହାନ୍ତି। ଯୁବତୀମାନେ ବିଶେଷ କରିକି ଯେଉଁମାନେ ସମସ୍ତେ ସୁଭଦ୍ରା ଟଙ୍କା ପାଉଛନ୍ତି ବା ସେମାନେ ଚାହୁଁଛନ୍ତି କିଛି କରିବା ପାଇଁ, ଆମେ ସେମାନଙ୍କ ପାଇଁ ଅପୂର୍ବ ସୁଯୋଗର କବାଟ ଖୋଲିଯାଇଛି। ଯୁବ ଯୁବତୀମାନଙ୍କ ପାଇଁ କ୍ରୀଡ଼ା, ସଂସ୍କୃତି, ଶିକ୍ଷା, ଏ ସବୁଥିପାଇଁ ବିରାଟ ସୁବିଧା ଅଛି। ଏବେ ତ ଅଳ୍ପ ଦିନ ତଳେ ଓଡ଼ିଶା ସରକାର କହିଲେଣି ଯେ KG-PG ଯାଏ ମାଗଣା ଶିକ୍ଷା ମିଳିବ, କି ତା ଆଗରୁ ମଧ୍ୟ ବୈଷୟିକ ଉଚ୍ଚଶିକ୍ଷାରେ ଆରକ୍ଷଣ ବି ଦେଇଛନ୍ତି ବିଭିନ୍ନ ବର୍ଗର, ଯେମିତି ଆପଣଙ୍କର ST ଏବଂ SC, ଏମିତିକି OBC ମାନଙ୍କ ପାଇଁ ମଧ୍ୟ ବ୍ୟବସ୍ଥା କରିଦିଆ ହେଇଛି। ଗରିବ ମାନଙ୍କ ପାଇଁ କି ଶିକ୍ଷା ମାଗଣା, ସ୍ୱାସ୍ଥ୍ୟ ମାଗଣା, ଗମନାଗମନ, ଗୃହ, ପାନୀୟ ଜଳ, ପାଇଖାନା କଣ ନ କରାଯାଉଛି, ସବୁ କରାଯାଉଛି। ଇଣ୍ଟର୍ଣ୍ଣସିପ୍ ଯୋଜନା କଥା ଆପଣ ଶୁଣିଥିବେ, ଇଣ୍ଟର୍ଣ୍ଣସିପ୍ ଯୋଜନାରେ ମଧ୍ୟ ଯୋଉମାନେ ସବୁ ଶିକ୍ଷିତ ଯୁବକ ଯୁବତୀ ଅଛନ୍ତି ସେମାନେ ଷ୍ଟାଇପେଣ୍ଡ ପାଇକିରି ଟ୍ରେନିଂ ନେବା ପାଇଁ ମଧ୍ୟ ବ୍ୟବସ୍ଥା ଅଛନ୍ତି। ନୂତନ ଶିକ୍ଷାନୀତି କଥା କହୁଥିଲି, ଗ୍ଲୋବାଲ ସ୍କିଲ୍ ମ୍ୟାପିଂ କଥା ମୁଁ କହୁଛି, ଯୋଉମାନେ ସବୁ ବିଦେଶକୁ ଯିବେ ପାଠ ପଢି, ସେମାନେ ଯଦି ବିଦେଶୀ ଶିକ୍ଷା ମାନେ ତାଙ୍କର ଭାଷା ଶିକ୍ଷା ନ କରିଥିବେ ସେଠି କେମିତି କରିବେ କାମ, ତେଣୁ ସେମାନଙ୍କ ପାଇଁ ମଧ୍ୟ ଦିଆଯାଉଛି। ଆମେ ଜାଣିଛେ 1947 ଭାରତ ସ୍ୱାଧୀନତା ଲାଭ କରିଥିଲା, ଆଗାମୀ 2047 ଆମେ 100 ବର୍ଷ ପୂର୍ଣ୍ଣ କରିବା। ମୋଦିଜୀଙ୍କର ସ୍ୱପ୍ନ ଅଛି, ପ୍ରଚେଷ୍ଟା ଅଛି, ସବକା ସାଥ ସବକା ବିଶ୍ୱାସ ସହିତ ସମସ୍ତଙ୍କର କାମ କରିବା ପାଇଁ ଚାହୁଁଛନ୍ତି। ବର୍ତ୍ତମାନ ପ୍ରତ୍ୟେକ ଯୁବକ ଯୁବତୀ ମୋଦିଙ୍କର ଯୋଉ ସ୍ୱପ୍ନକୁ ସାକାର କରିବା ସହିତ ନିଜ ଜୀବନକୁ ଆଲୋକିତ କରିବା ପାଇଁ ହାତରେ ହାତ ମିଶେଇ, କାନ୍ଧରେ କାନ୍ଧ ମିଶେଇ ସବୁ ଯୋଜନାର ସୁଫଳ ହାତକୁ ନେବାକୁ ପଡିବ।
1: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ, ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ବିଜ୍ଞାପନ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
2: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ବାପା, କଲେଜର ଫିସ୍ ଅଧିକ ଅଛି।
2: ଝିଅ,
3: ମନେ ଅଛି ବୋନସର କିଛି ଟଙ୍କା ଆମେ ଅନ୍ୟ ଖାତାରେ ରଖିଥିଲେ?
2: ଦୁଇ ବର୍ଷରୁ ଖାତାରେ କୌଣସି କାରବାର ହେଇନାହିଁ, ବୋଧେ ଇନଅପରେଟିଭ ହେଇଯାଇଥିବ।
4: ତ ଏବେ ବ୍ୟାଙ୍କ ଯାଇକି କିମ୍ବା ଭିଡିଓ KYC ଦ୍ୱାରା KYC ଅପଡେଟ୍ କରାଅ। ଖାତା ହେବ ଆକ୍ଟିଭ ପୁରାପୁରି ଫ୍ରି। ଚାଲ
1: କୁଆଡେ
4: ଆଡମିଶନ କରିବାକୁ, ଖାତା ହେଲା ଆକ୍ଟିଭ।
5: RBI କହେ
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
6: ଆଜିକାଲି ଭାରତର ଗାଁ ମାନଙ୍କର ଛାତର ରୂପ ବଦଳି ଗଲାଣି। ଯେଉଁଠି ଛାତ ଉପରେ ଖାଲି ପାମ୍ପଡ଼ ଆଉ ଲୁଗା ଶୁଖୁଥିଲା, ସେଠି ଏବେ ବିଜୁଳି ବିଲ୍ ଜିରୋ ହେଉଛି। ଗାଁ ଗାଁରେ ଲୋକେ ସୋଲାର ପ୍ୟାନେଲ ଲଗେଇଲେଣି। ହଁ, ଆପଣ ବି ଲଗେଇ ନିଅନ୍ତୁ। 78,000 ସବସିଡି ଦେଉଛନ୍ତି ଭାରତ ସରକାର। 30 ଲକ୍ଷରୁ ଅଧିକ ପରିବାର ଏହାର ଲାଭ ଉଠାଇ ସାରିଲେଣି। PM ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ସହ ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ PM ସୂର୍ଯ୍ୟ ଘର.gov.in।
7: ସୁଭଦ୍ରା ଶକ୍ତି ବଜାରରେ SHG ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ସମ୍ଭାର। ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ବେଶ ଆକର୍ଷଣୀୟ ଏବଂ ପ୍ରତିଟି ମିଲେଟ୍ ସାମଗ୍ରୀ ଶୁଦ୍ଧ ଓ ସ୍ୱାସ୍ଥ୍ୟପ୍ରଦ। June 12-16 ପର୍ଯ୍ୟନ୍ତ ଏଥରର ରଜ ମଉଜକୁ ଆହୁରି ଉଲ୍ଲାସରେ ଭରିବାକୁ ଯାଉଛି ସୁଭଦ୍ରା ଶକ୍ତି ବଜାରର ସ୍ୱତନ୍ତ୍ର ରିହାତି। ଏଥର ରଜରେ ସ୍ୱତନ୍ତ୍ର ମଜା। ସୁଭଦ୍ରା ଶକୀ ବଜାର, ଷ୍ଟୋର ସ୍କୁଲ ପାଖ, ୟୁନିଟ୍ 8, SIRD ପରିସର, ଭୁବନେଶ୍ୱର।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ସୋମନାଥ ମନ୍ଦିର ଆକ୍ରମଣର 1000 ବର୍ଷ ଏବଂ ଏହାର ପୁନଃ ପ୍ରତିଷ୍ଠାର 75 ବର୍ଷ ଅପୂର୍ବ ସଂଯୋଗ ବୋଲି କହିଲେ ମୁଖ୍ୟମନ୍ତ୍ରୀ। 1100ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ଜ୍ୟୋତିର୍ଲିଙ୍ଗ ଦର୍ଶନ ରେଳଯାତ୍ରାର କଲେ ଶୁଭାରମ୍ଭ। ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ପୂର୍ବରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଆଜିଠାରୁ ଆରମ୍ଭ ହେଲା ସପ୍ତାହବ୍ୟାପୀ ଯୋଗ ମହୋତ୍ସବ। ଆସନ୍ତା ଗୁରୁବାରଠାରୁ ରାଜ୍ୟର ସମସ୍ତ ବିଦ୍ୟାଳୟ ଖୋଲିବା ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା ଏବଂ ଆଗାମୀ ଖରିଫ ଋତୁ ଫସଲ ପାଇଁ ପ୍ରସ୍ତୁତି, ମୌସୁମୀ ବର୍ଷା ଏବଂ ଏଲ୍ନିନୋ ପ୍ରଭାବର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ। ଇତିହାସର 2 ପ୍ରମୁଖ ମାଇଲଖୁଣ୍ଟ ସୋମନାଥ ମନ୍ଦିରକୁ ଆକ୍ରମଣର 1000 ବର୍ଷ ଏବଂ ଏହାର ପୁନଃ ପ୍ରତିଷ୍ଠାର 75 ବର୍ଷର ଅପୂର୍ବ ସଂଯୋଗ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ସୋମନାଥ ସ୍ୱାଭିମାନ ପର୍ବ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ଭୁବନେଶ୍ୱରଠାରେ ପତାକା ଦେଖାଇ 1100ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସୋମନାଥ ଜ୍ୟୋତିର୍ଲିଙ୍ଗ ଦର୍ଶନ ପାଇଁ ନେଉଥିବା ସ୍ୱତନ୍ତ୍ର ଟ୍ରେନ୍ର ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି,
1: ସୋମନାଥ ସ୍ୱାଭିମାନ ଯାତ୍ରା ଆରମ୍ଭ ହୋଇଛି ସାରା ଭାରତ ବର୍ଷରୁ, ବିଭିନ୍ନ ସାଂସ୍କୃତିକ କେନ୍ଦ୍ରରୁ, ଐତିହ୍ୟରୁ। ଆମ ପୂର୍ବ ଭାରତ ମହାପ୍ରଭୁ ଜଗନ୍ନାଥଙ୍କର ଇଏ ପୂର୍ବ କ୍ଷେତ୍ର ଏବଂ ଭୁବନେଶ୍ୱରରେ ଆମର ଏକାମ୍ର କ୍ଷେତ୍ର, ଯେଉଁଠି ମହାପ୍ରଭୁ ଲିଙ୍ଗରାଜ ସ୍ୱୟଂ ବିରାଜମାନ ଅଛନ୍ତି, ଯେଉଁଠି ସମ୍ପୂର୍ଣ୍ଣ ଭାବରେ ଭୁବନେଶ୍ୱର ମନ୍ଦିର ମାଳିନୀ ଏହାର ମାଟି ପବିତ୍ର।
0: ପବିତ୍ର ବିନ୍ଦୁସାଗରର ଜଳ କେଦାରଗୌରୀ ମନ୍ଦିର ପ୍ରାଙ୍ଗଣର ମୃତ୍ତିକାକୁ ସଂଗ୍ରହ କରାଯାଇ ପବିତ୍ର ସୋମନାଥ ଜ୍ୟୋତିର୍ଲିଙ୍ଗରେ ସମର୍ପିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି।

0: ଦେଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟର ଏହିସବୁ ପବିତ୍ର ସ୍ଥଳୀର ମାଟି ଓଡ଼ିଶା ଓ ସୋମନାଥ ମଧ୍ୟରେ ଆଧ୍ୟାତ୍ମିକ ସେତୁ ପ୍ରତିଷ୍ଠା କରିପାରିଛି। କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଏକାମର ବିଧାୟକ ବାବୁ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ତର୍ଜାତୀୟ ଯୋଗ ଦିବସ 2024କୁ ବିଶ୍ୱ ଦରବାରରେ ଏକ ସାର୍ବଜନୀନ ଆନ୍ଦୋଳନରେ ପରିଣତ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ଏକ ଉଲ୍ଲେଖନୀୟ ଅବଦାନ ବୋଲି କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଆସନ୍ତା 21 ତାରିଖରେ ଅନ୍ତର୍ଜାତୀୟ ଯୋଗ ମହୋତ୍ସବ ପାଳନ ହେବ। ମହୋତ୍ସବର ଅବ୍ୟବହିତ ପୂର୍ବରୁ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଓଡ଼ିଶା ଯୋଗ ମହୋତ୍ସବ ସମିତିର ମିଳିତ ସହଯୋଗରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆଜିଠାରୁ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ଯୋଗ ମହୋତ୍ସବ ସମାରୋହର ଶୁଭାରମ୍ଭ କରାଯାଇଛି। ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ପ୍ରେରଣାଦାୟୀ ଯୋଗ ମହୋତ୍ସବର ଦୃଷ୍ଟିକୋଣକୁ ଆଗେଇ ନେବା ପାଇଁ ସପ୍ତାହବ୍ୟାପୀ ଯୋଗର ଆୟୋଜନ କରାଯାଇଛି। କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ଚଳିତ ବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସ ଓ ଓଡ଼ିଶା ଯୋଗ ମହୋତ୍ସବ ମାଧ୍ୟମରେ ଗ୍ରାମାଞ୍ଚଳ ଓ ସୀମାନ୍ତ ଅଞ୍ଚଳର ଲୋକମାନଙ୍କ ନିକଟରେ ଯୋଗ ପ୍ରଶିକ୍ଷଣ ପହଞ୍ଚାଇବା ନେଇ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଛି। ଆଧୁନିକ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଅନ୍ଲାଇନ୍ ଜରିଆରେ ଏକ ସମୟରେ ଲକ୍ଷ ଲକ୍ଷ ଲୋକଙ୍କୁ ସିଧାସଳଖ ଯୋଡ଼ି ଚଳିତ ଦ୍ୱାଦଶ ଆନ୍ତର୍ଜାତିକ ଯୋଗ ମହୋତ୍ସବକୁ ଗିନିସ୍ ବିଶ୍ୱ ରେକର୍ଡ ବୁକ୍ରେ ସ୍ଥାନିତ କରିବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟରେ ଗ୍ରୀଷ୍ମ ଛୁଟି ପରେ ଆସନ୍ତା 18 ତାରିଖ ଦିନ ସ୍କୁଲ ଖୋଲିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ସେ କହିଛନ୍ତି ରାଜ୍ୟରେ ମୌସୁମୀ ପ୍ରଭାବ ଆରମ୍ଭ ହୋଇଥିବାରୁ ପାଗ ଅପେକ୍ଷାକୃତ ଭାବେ ଥଣ୍ଡା ରହିଛି। ଆସନ୍ତା ଗୁରୁବାର ବେଳକୁ ଯଦି ଗ୍ରୀଷ୍ମ ପ୍ରଭାବ ହ୍ରାସ ପାଇନଥିବ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି।
1: ତ ପିଲାମାନଙ୍କର ସୁରକ୍ଷା ଦୃଷ୍ଟିରୁ ସେତେବେଳେ ଚିନ୍ତା କରାହବ, ବର୍ତ୍ତମାନ ସୁଦ୍ଧା କୌଣସି ହେଇନାହିଁ। ଆମେ ବର୍ତ୍ତମାନ ସୁଦ୍ଧା ଆମେ ସମସ୍ତେ ପ୍ରସ୍ତୁତ ଅଛୁ କି ଆସନ୍ତା 18 ତାରିଖରେ ବିଦ୍ୟାଳୟ ଗୁଡାକ ଖୋଲିବ, ଯେହେତୁ ପିଲାମାନଙ୍କର
0: ରାଜ୍ୟ ସରକାର ସଫେଇ କର୍ମଚାରୀଙ୍କର ସୁରକ୍ଷା ମର୍ଯ୍ୟାଦା ଏବଂ ସାମଗ୍ରିକ କଲ୍ୟାଣ ନିଶ୍ଚିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ କୁହାଯାଇଛି। ଗରିମା ଯୋଜନାରେ ସଫେଇ କର୍ମଚାରୀଙ୍କ ସୁରକ୍ଷା ଏବଂ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ ବୋଲି ବିଭାଗୀୟ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଏ ଶ୍ରେଣୀର କର୍ମଚାରୀମାନଙ୍କ ପାଇଁ କଲ୍ୟାଣକାରୀ ସେବା, ଅଭିଯୋଗ ନିରାକରଣ ଏବଂ ସୂଚନା ସହାୟତା ସହଜରେ ଉପଲବ୍ଧ କରିବା ନେଇ ଗରିମା ହେଲ୍ପଲାଇନ୍ ନମ୍ଘର 1440 କାର୍ଯ୍ୟକ୍ଷମ ରହିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଖରିଫ ଫସଲ ଋତୁ 2026 ପ୍ରସ୍ତୁତି ସମେତ ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷାର ସ୍ଥିତି ଆକଳନ ଏବଂ ଏଲ୍ନିନୋ ଜନିତ ସମ୍ଭାବ୍ୟ ପ୍ରଭାବର ମୁକାବିଲା ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଲ୍ନିନୋର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରାଥମିକ ପର୍ଯ୍ୟାୟରୁ ପ୍ରସ୍ତୁତି ଏବଂ ସମନ୍ୱିତ କାର୍ଯ୍ୟାନୁଷ୍ଠାନ ଉପରେ ଶ୍ରୀମତୀ ଗର୍ଗ ଗୁରୁତ୍ୱାରୋପ କରିଛନ୍ତି। ଏଲ୍ନିନୋ ହେଉଛି ମହାସାଗରୀୟ ଜଳର ତାପମାତ୍ରା ବୃଦ୍ଧି ଯୋଗୁଁ ସୃଷ୍ଟ ଏକ ଜଳବାୟୁ ଜନିତ ଘଟଣା, ଯାହା ବିଶ୍ୱସ୍ତରରେ ପାଣିପାଗ ଓ ବର୍ଷାର ପରିମାଣକୁ ପ୍ରଭାବିତ କରିଥାଏ ଏବଂ ଦେଶରେ ମୌସୁମୀ ବର୍ଷା ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ପାଣିପାଗ ବିଭାଗର ପ୍ରାକ୍ ଆକଳନ ଅନୁସାରେ ଚଳିତ ବର୍ଷ ଏଲ୍ନିନୋ ପ୍ରଭାବରେ ଦେଶରେ ସ୍ୱାଭାବିକଠାରୁ କିଛି ପରିମାଣର କମ୍ ବର୍ଷା ହେବ। ଏଲ୍ନିନୋ ପ୍ରଭାବରେ ରାଜ୍ୟରେ ସ୍ୱଳ୍ପ ବର୍ଷାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ତଥ୍ୟ ଅନୁସାରେ 1994 ଏଲ୍ନିନୋ ବର୍ଷରେ ରାଜ୍ୟରେ ସ୍ୱାଭାବିକଠାରୁ 32% ଅଧିକ ବର୍ଷା ହୋଇଥିଲା। ଓଡ଼ିଶାରେ ବର୍ଷା ଋତୁରେ ସ୍ୱାଭାବିକ ବର୍ଷାର ପରିମାଣ 1150 ମିଲିମିଟର ରହିଥାଏ। ବରିଷ୍ଠ ନାଗରିକଙ୍କ ବିରୋଧରେ ନିର୍ଯାତନା ଏବଂ ଅବହେଳାକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ବରିଷ୍ଠ ନାଗରିକ ନିର୍ଯାତନା ନିରୋଧ ସଚେତନତା ଦିବସ ପାଳନ କରାଯାଉଛି। ସମାଜରେ କ୍ରମ ବର୍ଦ୍ଧିଷ୍ଣୁ ବରିଷ୍ଠମାନେ ନିଃସଙ୍ଗ, ଉପେକ୍ଷିତ ଓ ନିର୍ଯାତିତ ହେଉଥିବା ପରିପ୍ରେକ୍ଷୀରେ ଲୋକମାନଙ୍କୁ ସଚେତନ କରାଇବା ଏହି ଦିବସ ପାଳନର ଲକ୍ଷ୍ୟ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ସମସ୍ୟାର ସରଳ ସ୍ୱୀକୃତିକୁ ଅତିକ୍ରମ କରିବା ଏବଂ କାର୍ଯ୍ୟକ୍ଷମ ପଦ୍ଧତିଗତ ସମାଧାନ ପାଇଁ ଗୁରୁତ୍ୱ ପ୍ରଦାନ କରିବା। ବରିଷ୍ଠମାନଙ୍କୁ ଶାରୀରିକ, ମାନସିକ, ଭାବନାତ୍ମକ ଓ ମନସ୍ତାତ୍ତ୍ୱିକ କ୍ଷେତ୍ରରେ ଦିଆଯାଉଥିବା ନିର୍ଯାତନାକୁ ପ୍ରତିହତ କରି ସେମାନଙ୍କର ପରିବାର, ଜ୍ଞାତି କୁଟୁମ୍ବ ଓ ସାମାଜିକ ମୂଲ୍ୟବୋଧରେ ବଞ୍ଚିବା ପାଇଁ ସରକାରୀ ଏବଂ ବେସରକାରୀ ସ୍ତରରେ ପ୍ରୟାସ କରାଯାଉଛି। ମାଲକାନଗିରି ଜିଲ୍ଲାର ପଡ଼ିଆ ଥାନା ଅନ୍ତର୍ଗତ ସିଲାକୋଟା, ପେରୁଆଇ ଓ କେସ୍କାଗୁଡ଼ା ଗ୍ରାମ ଜଙ୍ଗଲରୁ ମାଓବାଦୀଙ୍କ ବିପୁଳ ଅସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ସ୍ଥାନୀୟ ପୁଲିସ୍ ପକ୍ଷରୁ ମାଟିରେ ପୋତାଯାଇଥିବା 3 ଷ୍ଟେନ୍ କାର୍ବାଇନ୍, ଗୋଟିଏ ପିସ୍ତଲ, 3 ଟିଫିନ୍ ବୋମା, 53 ଗୁଳି ସମେତ ମୋଟ 29

0: ପ୍ରକାରର ବିଭିନ୍ନ ସାମଗ୍ରୀ ଉଦ୍ଧାର କରାଯାଇଛି। ମାଲକାନଗିରି ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏହାକୁ ପୁଲିସର ଏକ ବଡ଼ ସଫଳତା ବୋଲି କହିଛନ୍ତି। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଅତ୍ୟାବଶ୍ୟକ ସେବାଗୁଡ଼ିକୁ ନିରବଚ୍ଛିନ୍ନ ଭାବେ ଯୋଗାଇ ଦେବା ନେଇ ଗୁରୁତ୍ୱ ଦିଆଯାଇଛି। ସୂଚନା ଅନୁସାରେ ସ୍ୱାସ୍ଥ୍ୟସେବା, ଆମ୍ବୁଲାନ୍ସ, ଅଗ୍ନିଶମ, ପେଟ୍ରୋଲ, ଡିଜେଲ ଅଭାବରୁ ଯେପରି କୌଣସି ଅସୁବିଧା ନ ହୁଏ ସେଥିପ୍ରତି ଦୃଷ୍ଟି ଦେବା ପାଇଁ ବିଭିନ୍ନ ସେବା ବିଭାଗର ଅଧିକାରୀମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସିଦ୍ଧି ଓ ସାଧନାର ପୀଠ ମାଳିସାହିଠାରେ ରାଜ୍ୟସ୍ତରୀୟ ଭଞ୍ଜ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବା ସହ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା। ବୌଦ୍ଧ ଜିଲ୍ଲା ପାଇଁ ଆବଶ୍ୟକ ବାର୍ଷିକ 6000 ୟୁନିଟ୍ ରକ୍ତ ସଂଗ୍ରହ ଲାଗି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି। ବିଶ୍ୱ ରକ୍ତଦାତା ଦିବସ ପାଳନ ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତାଲିମ କେନ୍ଦ୍ରରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଜିଲ୍ଲାରେ 100 ରକ୍ତଦାନ ଶିବିର ଆୟୋଜନ କରାଯିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ସ୍ପର୍ଶ କରିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ପାଗ ଅନୁକୂଳ ରହିଥିବାରୁ ଆଜି ରାଜ୍ୟର ଆଉ କେତେକ ଅଞ୍ଚଳକୁ ମୌସୁମୀ ଛୁଇଁଛି। ଆସନ୍ତା 4-5 ଦିନ ମଧ୍ୟରେ ଅନ୍ୟ ଜିଲ୍ଲାଗୁଡ଼ିକୁ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଅନ୍ୟପକ୍ଷରେ ଚଳିତ ସପ୍ତାହ ଶେଷ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ରହିବ। ବାଲେଶ୍ୱର, ରାୟଗଡ଼ା, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ଗଜପତି ଜିଲ୍ଲାରେ ଆଜି ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ସମ୍ଭାବନା ରହିଛି। ସୋମନାଥ ମନ୍ଦିର ଆକ୍ରମଣର 1000 ବର୍ଷ ଏବଂ ଏହାର ପୁନଃ ପ୍ରତିଷ୍ଠାର 75 ବର୍ଷ ଅପୂର୍ବ ସଂଯୋଗ ବୋଲି କହିଲେ ମୁଖ୍ୟମନ୍ତ୍ରୀ। 1100ରୁ ଉର୍ଦ୍ଧ ଶ୍ରଦ୍ଧାଳୁଙ୍କ ଜ୍ୟୋତିର୍ଲିଙ୍ଗ ଦର୍ଶନ ରେଳଯାତ୍ରାର କଲେ ଶୁଭାରମ୍ଭ। ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ପୂର୍ବରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଆଜିଠାରୁ ଆରମ୍ଭ ହେଲା ସପ୍ତାହେ ବ୍ୟାପୀ ଯୋଗ ମହୋତ୍ସବ। ଆସନ୍ତା ଗୁରୁବାରଠାରୁ ରାଜ୍ୟର ସମସ୍ତ ବିଦ୍ୟାଳୟ ଖୋଲିବା ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା ଏବଂ ଆଗାମୀ ଖରିଫ ଋତୁ ଫସଲ ପାଇଁ ପ୍ରସ୍ତୁତି, ମୌସୁମୀ ବର୍ଷା ଏବଂ ଏଲ୍ନିନୋ ପ୍ରଭାବର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆଜିର ପ୍ରସଙ୍ଗରେ ଶୁଣନ୍ତୁ, ଓଡ଼ିଶାର ଗଣପର୍ବ ରଜ। ଆଲେଖ୍ୟ ସୁଷମା ପରିଜା, ଉପସ୍ଥାପନା ଆଦିତ୍ୟ ନାରାୟଣ ଦାସ। ରଜ ଓଡ଼ିଶାର ପାରମ୍ପରିକ ଗଣପର୍ବ। ଏହି ପର୍ବଟି ଓଡ଼ିଶାର କୃଷିଭିତ୍ତିକ ସଂସ୍କୃତି ସହିତ ଜଡ଼ିତ। ପୃଥିବୀ ମାତାଙ୍କୁ ଜଣେ ନାରୀ ଭାବେ ମାନ୍ୟତା ଦେଇ ଏହି ପର୍ବକୁ ନାରୀତ୍ୱର ପ୍ରତୀକ ଭାବେ ପାଳନ କରାଯାଏ। ଏହି 3 ଦିନ ସାଧାରଣ ନାରୀଟିଏ ଋତୁମତୀ ହେବା ଭଳି ନିଦାଘର ରୌଦ୍ରତା ପରେ ଅତିଷ୍ଠ ପୃଥିବୀମାତା ଋତୁମତୀ ହୋଇଥାନ୍ତି। ତେଣୁ ଏହି 3 ଦିନ ତାଙ୍କର ବିଶ୍ରାମ ଆବଶ୍ୟକ ହୋଇଥାଏ। ସାଧାରଣ ନାରୀଟିଏ ତୃତୀୟ ଦିନ ପରେ ଚତୁର୍ଥ ଦିନରେ ଶୁଦ୍ଧ ସ୍ନାନ କରି ପ୍ରଜନନକ୍ଷମ ହେବା ଭଳି ପୃଥିବୀମାତା ଚତୁର୍ଥ ଦିନରେ ଶୁଦ୍ଧ ସ୍ନାନ କରିବା ପରେ ସୁଜଳା ସୁଫଳା ଶସ୍ୟ ଶ୍ୟାମଳା ହୋଇ ଅଧିକ ଉତ୍ପାଦନକ୍ଷମ ହୋଇଥାନ୍ତି ବୋଲି ଓଡ଼ିଆର ଜନମାନସରେ କେଉଁ ଆବାହମାନ କାଳରୁ ବିଶ୍ୱାସ ରହିଛି। ପୃଥିବୀ ମାତାଙ୍କୁ ସମ୍ମାନ ଦେଇ ପ୍ରତ୍ୟେକ ଓଡ଼ିଆ ଏହି ପର୍ବକୁ ଖୁବ୍ ନିଷ୍ଠାର ସହ ପାଳନ କରିଥାନ୍ତି। ସେଥିପାଇଁ ଏହି 3 ଦିନ ଧରି କୌଣସି କୃଷିକାର୍ଯ୍ୟ ମଧ୍ୟ ହୁଏ ନାହିଁ। ରଜ ପର୍ବ 3 ଦିନ ଧରି ପାଳନ କରାଯାଇଥାଏ। ରଜ ସଂକ୍ରାନ୍ତି ଅର୍ଥାତ୍ ସୌରମାସର ଦ୍ୱିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହାପରେ ବର୍ଷା ଋତୁ ଆରମ୍ଭ ହୁଏ। ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ୱିତୀୟ ଦିନ ହେଉଛି ରଜ ସଂକ୍ରାନ୍ତି, ତୃତୀୟ ଦିନ ହେଉଛି ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିବସ ହେଉଛି ବସୁମତୀ ସ୍ନାନ। ରଜ ପର୍ବର ମୁଖ୍ୟ ଆକର୍ଷଣ ହେଉଛି ରଜ ଦୋଳି। ଗାଁ ଗହଳିରେ କତା ଦୌଡ଼ିର ଦୋଳି,

ବାଉଁଶ ଦୋଳି ପଟା ଦୋଳି ତିଆରି ହୋଇଥାଏ। ରଜରେ ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଦୋଳି ଖେଳିବାକୁ ପସନ୍ଦ କରନ୍ତି। ରଜ ପର୍ବର ଆଉ ଏକ ମୁଖ୍ୟ ଆକର୍ଷଣ ହେଉଛି ପୋଡ଼ପିଠା। ଗାଁରୁ ସହର ପର୍ଯ୍ୟନ୍ତ ସମସ୍ତେ ଏହି ପୋଡ଼ପିଠାକୁ ଖୁବ୍ ପସନ୍ଦ କରନ୍ତି, ଏଣୁ ଏହା ଘରେ ତିଆରି ହୋଇଥାଏ। ରଜ ପର୍ବର ତୃତୀୟ ଆକର୍ଷଣ ହେଉଛି

0: ପର୍ବର ତୃତୀୟ ଆକର୍ଷଣ ହେଉଛି ରଜପାନ। ଏହି ସମୟରେ ବିଭିନ୍ନ ପ୍ରକାରର ମିଠା ମସଲା ଯୁକ୍ତ ବିଭିନ୍ନ ଆକୃତିର ପାନ ଖାଇବାକୁ ମିଳିଥାଏ। ରଜପର୍ବ ଚାଷ ବା କୃଷିକାର୍ଯ୍ୟର ଅୟମ ଆରମ୍ଭକୁ ସୂଚାଇଥାଏ। ପୁରୁଣା ସମୟରେ ଗାଁ ଗହଳିରେ ଏହି ରଜ ଉତ୍ସବ ଖୁବ୍ ସୁନ୍ଦର ଭାବରେ ପାଳିତ ହେଉଥିଲା। ରଜ ସଂକ୍ରାନ୍ତିର ଚାରିଦିନ ପୂର୍ବରୁ ବିରି ଚାଉଳ ଢିଙ୍କିରେ କୁଟା ହୋଇ ରହୁଥିଲା, ଶିଳରେ ହଳଦୀ ବଟା ହୋଇ ରହୁଥିଲା, କୁଆଁରୀ ଝିଅ ନୂଆ ବୋହୂମାନଙ୍କ ପାଇଁ ସ୍ୱତନ୍ତ୍ର କୋଠଘର ସଜା ହେଉଥିଲା। ପ୍ରଥମ ରଜର ପୂର୍ବଦିନକୁ ସଜବାଜ କୁହାଯାଏ। ଗାଁ ଗାଁରେ କୋଠଘର ସଜା ହୋଇଥାଏ। ରଜ ତିନିଦିନ ଯାକ କୁଆଁରୀମାନେ ଏହି କୋଠଘରେ ଏକତ୍ରିତ ହୁଅନ୍ତି। ବଡ଼ି ଭୋରରୁ ନଦୀ ପୋଖରୀରେ ତେଲ ହଳଦୀ ଲଗାଇ ଗାଧୁଆ ପାଧୁଆ ସାରି କୋଠଘରେ ବସି ସଜବାଜ ହୁଅନ୍ତି। ବଡ଼ମାନେ ନିଜ ନିଜ ଭିତରେ ସଜ ହେବାବେଳେ ସାନମାନଙ୍କୁ ଚନ୍ଦନ ଟିପା ଅଳତା ନଖପାଲିସ ଲଗାଇ ସଜବାଜ କରିଦେଇଥାନ୍ତି। ପ୍ରତି ଘରୁ ପୋଡ଼ପିଠା ମିଠା ଫଳମୂଳ ଆସି ଏକତ୍ରିତ ହୋଇଥାଏ ସେଇ କୋଠଘରେ। ଅଭିଆଡ଼ି ଝିଅମାନେ ପିଠାପଣା ଖାଇ ନୂଆ ପୋଷାକ ପିନ୍ଧି ରଜଦୋଳି ଖେଳନ୍ତି। ରଜ ତିନିଦିନ ଝିଅମାନଙ୍କୁ ଖାଲିପାଦରେ ଚାଲିବା ମନା। ସେମାନେ ଗୁଆ ଖୋଳପା କଦଳୀ ପାଟୁଙ୍ଗା କିମ୍ବା ଚପଲ ପିନ୍ଧି ଚଳପ୍ରଚଳ ହୁଅନ୍ତି। ରଜପର୍ବ ସହିତ ରଜଦୋଳି ଗୀତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଦୋଳି ଖେଳିବା ବେଳେ ଏହି ଗୀତ ସବୁ ମନକୁ ମନ ତିଆରି କରିଥାନ୍ତି କୁମାରୀମାନେ। ଏହା ଯେତିକି ଶ୍ରୁତିମଧୁର ସେତିକି ସାରଗର୍ଭକ ମଧ୍ୟ। ଦୈନନ୍ଦିନ ଜୀବନର କଥା ଥାଏ ଏହି ଗୀତରେ। ରଜରେ ପାନଖିଆ ଏକ ପୁରୁଣା ଓଡ଼ିଆ ପରମ୍ପରା। ଭୋଜନ ଶେଷରେ ତାମ୍ବୁଳ ସେବନ ଏକ ପ୍ରାଣମୟ ବ୍ୟବସ୍ଥା। ଓଡ଼ିଆଙ୍କ ଠାକୁର ବଡ଼ ଠାକୁର ଶ୍ରୀ ଜଗନ୍ନାଥ ମହାପ୍ରଭୁ ପ୍ରତିଦିନ ଭୋଜନ ପରେ ପାନ ଖାଇ ନିଦ୍ରା ଯାଆନ୍ତି। ଆୟୁର୍ବେଦ ଶାସ୍ତ୍ର ଅନୁସାରେ ପାନ ଜୀର୍ଣ୍ଣକାରକ ଏବଂ କୃମିନାଶକ। ପାନରେ ଦିଆଯାଉଥିବା ଚୂର୍ଣ୍ଣ ଲୌହଶକ୍ତିପୂର୍ଣ୍ଣ ଏବଂ ଖଇର ଦାନ୍ତକୁ ବେଶ ମଜବୁତ କରିଥାଏ। ସାଧାରଣ ଦିନ ପାନଠାରୁ ରଜପାନର ସ୍ୱାଦ ସ୍ୱତନ୍ତ୍ର। ବସୁମତୀ ସ୍ନାନ ହେଉଛି ରଜର ଅନ୍ତିମ ଦିବସ। ମାସିକ ଧର୍ମର ବିଧି ଅନୁଯାୟୀ ଧରଣୀ ମାତା ତିନିଦିନ ବିଶ୍ରାମ ପରେ ସ୍ନାନ କରି ଶୁଦ୍ଧ ପବିତ୍ର ହୋଇ ସୃଜନ କ୍ଷମତାଶିଳା ଅର୍ଥାତ୍ ଶସ୍ୟବୀଜ ଧାରଣକାରିଣୀ ହୋଇଥାନ୍ତି। ସେଥିପାଇଁ ବସୁମତୀ ସ୍ନାନ ଦିନ ନିଶ୍ଚୟ ଟିକିଏ ବର୍ଷା ହୋଇଥାଏ ବୋଲି ସାଧାରଣରେ ବିଶ୍ୱାସ ରହିଛି।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଓଡ଼ିଶାର ଗଣପର୍ବ ରଜ। ଆଲେଖ୍ୟ ସୁଷମା ପରିଜା, ଉପସ୍ଥାପନା ଆଦିତ୍ୟ ନାରାୟଣ ଦାସ।
2: ଏତେବେଳେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ଆଦିବାସୀ ସଙ୍ଗୀତ। ପରିବେଷଣ କରିଛନ୍ତି ଜାଗ ଜର ଏବଂ ସାଥୀ କଳାକାରମାନେ।
3: ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ଆଜି ଶୁଣନ୍ତୁ ସାନ୍ତାଳ ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ଲାଲମୋହନ ହେମ୍ରମ ଏବଂ ତାଙ୍କର ସାଥୀ କଳାକାରମାନେ।

0: ആകാശവാണി ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମାର ଶୀଘ୍ର କାର୍ଯ୍ୟାନ୍ୱୟନ ନେଇ ଉଭୟ ଭାରତ ସ୍ଲୋଭାକିଆ ମିଳିତ ଭାବେ କାର୍ଯ୍ୟ କରିବା ନେଇ ଆଶା ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ। ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ 11 ଚୁକ୍ତି ସ୍ୱାକ୍ଷରିତ। ଦେଶରେ ପ୍ରଥମ ଥର ପାଇଁ କାର୍ଯ୍ୟକାରୀ ହେଲା ପବନ ଟର୍ବାଇନ୍ ଯୋଗାଣ ଶୃଙ୍ଖଳ ପରିଚାଳନା ପୋର୍ଟାଲ। ଆନନ୍ଦ ଉଲ୍ଲାସର ସହ ଆଜି ପାଳନ କରାଯାଉଛି ରଜ ସଂକ୍ରାନ୍ତି, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ରୁଷର ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ମାଡ଼ରେ ୟୁକ୍ରେନ୍ରେ 11 ଜଣଙ୍କର ମୃତ୍ୟୁ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ସ୍ପେନ୍ ଓ କାବୋଭର୍ଦ୍ଦେ ମଧ୍ୟରେ ହେବ ମୁକାବିଲା। ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମାର ଅଗ୍ରଗତି ସମ୍ପର୍କରେ ସ୍ଲୋଭାକିଆର ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସ୍ଲୋଭାକିଆ ପ୍ରତିପକ୍ଷ ରବର୍ଟ ଫିକୋଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି ଏହି ଚୁକ୍ତିର ଶୀଘ୍ର କାର୍ଯ୍ୟାନ୍ୱୟନ ପାଇଁ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ କରିବେ। ବ୍ରାଟିସ୍ଲାଭାଠାରେ ଆଜି ଏକ ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି ୟୁରୋପୀୟ ସଂଘ ସହ ଏହି ଚୁକ୍ତିନାମା ଭାରତ ଏବଂ ସ୍ଲୋଭାକିଆ ମଧ୍ୟରେ ଦ୍ୱିପାକ୍ଷିକ ଅର୍ଥନୈତିକ ସମ୍ପର୍କର ନୂତନ ମାର୍ଗ ଉନ୍ମୋଚନ କରିବ। ପ୍ରଯୁକ୍ତି ବିଦ୍ୟାର ବ୍ୟାପକତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଦୁଇ ଦେଶ ମଧ୍ୟରେ ଭବିଷ୍ୟତର ସହଭାଗିତାର ଏହା ଏକ ପ୍ରମୁଖ ମାଧ୍ୟମ ପାଲଟିବ। ଉଭୟ ଦେଶ ମଧ୍ୟରେ ହୋଇଥିବା ଡିଜିଟାଲ୍ ପ୍ରଯୁକ୍ତି ବିଦ୍ୟା ଆଧାରିତ ବୁଝାମଣାପତ୍ର ଏ କ୍ଷେତ୍ରରେ ସାର୍ବଜନୀନ ଭିତ୍ତିଭୂମି ଏବଂ ନବସୃଜନ ନେତୃତ୍ୱାଧୀନ ସହଯୋଗକୁ ଅଧିକ ଗତିଶୀଳ କରିବ ବୋଲି ଶ୍ରୀ ମୋଦି ଆଶାବ୍ୟକ୍ତ କରିଛନ୍ତି। ପ୍ରତିରକ୍ଷା ସହଯୋଗ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଉଭୟ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ପାରସ୍ପରିକ ବିଶ୍ୱାସ ଏବଂ ରଣନୈତିକ ସହଭାଗିତାକୁ ଏହା ପ୍ରତିଫଳିତ କରୁଛି।
1: रक्षा सहयोग हमारे गहरे आपसी विश्वास और स्ट्रेटेजिक कन्वर्जेंस का प्रमाण है। मुझे खुशी है कि इस महत्वपूर्ण क्षेत्र में आज हमने लेटर ऑफ इंटेंट साइन किया। इससे ज्वाइंट डेवलपमेंट, ज्वाइंट प्रोडक्शन और डिफेंस इंडस्ट्रीज के बीच सहयोग को नई गति मिलेगी।
0: श्री मोदी कहते हैं उभय देश आंतरिक

ଆନ୍ତର୍ଜାତିକ ସ୍ତରରେ ଘନିଷ୍ଠ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରୁଛନ୍ତି। ସମସ୍ତ ପ୍ରକାର ବିବାଦ ଏବଂ ସଂଘର୍ଷକୁ ଶାନ୍ତିପୂର୍ଣ୍ଣ ଭାବେ ସମାଧାନ କରିବା ଉପରେ ଶ୍ରୀ ମୋଦି ଗୁରୁତ୍ୱ ପ୍ରଦାନ କରିଛନ୍ତି। ସ୍ଲୋଭାକିଆ ବିଶ୍ୱବିଦ୍ୟାଳୟରେ କୃତ୍ରିମ ବୁଦ୍ଧିମତା ଆଧାରିତ ଏକ ଭାରତ ଚେୟାର ପ୍ରତିଷ୍ଠା ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ମୋଦି କହିଛନ୍ତି, ନବସୃଜନ ସହିତ ବିଶ୍ୱାସ, ଦାୟିତ୍ୱ ଏବଂ ମାନବିକ ମର୍ଯ୍ୟାଦା ଉପରେ ଏଆଇର ଭବିଷ୍ୟତ ନିର୍ଭର କରିବ। ପ୍ରବାସୀ ଭାରତୀୟ ସ୍ଲୋଭାକିଆର ଅର୍ଥନୀତି ଏବଂ ସାମାଜିକ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ କରୁଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ଏହି ଗସ୍ତକୁ ଐତିହାସିକ ଭାବେ ବର୍ଣ୍ଣନା କରି ଶ୍ରୀ ମୋଦି କହିଛନ୍ତି, ସ୍ଲୋଭାକିଆକୁ ଏହା କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ। ଦ୍ୱିପାକ୍ଷିକ ସମ୍ପର୍କ ଏବଂ ବ୍ୟାପକ ସହଭାଗିତାକୁ ଉନ୍ନତ କରିବା ପାଇଁ ଉଭୟ ଦେଶ ସହମତ ହୋଇଥିବା ଶ୍ରୀ ମୋଦି ସୂଚନା ଦେଇଛନ୍ତି। ଭାରତ ଓ ସ୍ଲୋଭାକିଆ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ବୃଦ୍ଧି କରିବା ଲକ୍ଷ୍ୟ ନେଇ 11ଟି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଡିଜିଟାଲ ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା, ଲୋକସମ୍ପର୍କ, ଉଚ୍ଚଶିକ୍ଷା, କ୍ୱାଣ୍ଟମ ଯୋଗାଯୋଗ, ପ୍ରବାସୀ ଶ୍ରମ କ୍ଷେତ୍ର ଆଦି ଏଥିରେ ଅନ୍ତର୍ଭୁକ୍ତ। ଦେଶର ନବୀକରଣୀୟ ଶକ୍ତି କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଜି ପ୍ରଥମ ପବନ ଟର୍ବାଇନ୍ ଯୋଗାଣ ଶୃଙ୍ଖଳ ପରିଚାଳନା ପୋର୍ଟାଲ କାର୍ଯ୍ୟକାରୀ ହୋଇଛି। ଗୋଆରେ ଆୟୋଜିତ ବିଶ୍ୱ ପବନ ଦିବସ 2026 ଜାତୀୟ ସମ୍ମିଳନୀରେ ଯୋଗଦେଇ ନୂତନ ନବୀକରଣୀୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହାର ଶୁଭାରମ୍ଭ କରିଛନ୍ତି। ନୂତନ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟ ଏବଂ ଭାରତୀୟ ପବନ ଟର୍ବାଇନ୍ ନିର୍ମାତା ସଂଘ ମିଳିତ ଭାବେ ଏହି ପୋର୍ଟାଲକୁ ବିକଶିତ କରିଛନ୍ତି। ପବନ ଶକ୍ତି ଯୋଗାଣ ଶୃଙ୍ଖଳକୁ ଏହା ଅଧିକ ସୁଗମ ତଥା ସୁବ୍ୟବସ୍ଥିତ କରିବ ବୋଲି ଆଶା କରାଯାଉଛି। ଏ କ୍ଷେତ୍ରରେ ଘରୋଇ ଅଂଶୀଦାରଙ୍କ ସାମିଲ ହେବା ଅଧିକ ସହଜ ହେବା ସହ ଡାଟା ସୁରକ୍ଷା କ୍ଷେତ୍ର ବୃଦ୍ଧି ପାଇବ। ପବନ ଶକ୍ତି କ୍ଷେତ୍ରରେ ଦେଶର ଅଭିବୃଦ୍ଧି ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି, ଗତ ଆର୍ଥିକ ବର୍ଷରେ ଦେଶର ପବନ ଶକ୍ତି କ୍ଷମତା ରେକର୍ଡ ପରିମାଣ 6.1 GW ବୃଦ୍ଧି ପାଇଛି। ବର୍ଷକ ମଧ୍ୟରେ ଏହି କ୍ଷେତ୍ରରେ 46% ଅଭିବୃଦ୍ଧି ଘଟି ମୋଟ 56.1 GW ଅତିକ୍ରମ କରିଛି। ଏହି ସଫଳତା ସହିତ ଭାରତ ବିଶ୍ୱର ଚତୁର୍ଥ ବୃହତ୍ତମ ପବନ ଶକ୍ତି କ୍ଷେତ୍ର ଭାବେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଛି। ଏହି ଆର୍ଥିକ ବର୍ଷ ମଧ୍ୟରେ ଦେଶର ପବନ ଟର୍ବାଇନ୍ ଏବଂ ଏହା ସହିତ ଜଡ଼ିତ ସାମଗ୍ରୀଗୁଡ଼ିକର ରପ୍ତାନୀ 12,000 କୋଟି ଟଙ୍କା ଅତିକ୍ରମ କରିଛି। ବିଶ୍ୱ ନବୀକରଣୀୟ ଶକ୍ତି କ୍ଷେତ୍ରରେ ଭାରତର ବର୍ଦ୍ଧିତ ଚାହିଦାକୁ ଏହା ପ୍ରତିଫଳିତ କରୁଛି। ସମାରୋହରେ ଯୋଗଦେଇ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାୟକ ସ୍ୱଚ୍ଛ ଶକ୍ତି ପ୍ରଯୁକ୍ତିବିଦ୍ୟାର ଗ୍ରହଣୀୟତା ମାଧ୍ୟମରେ ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ହାସଲ କରିବା ନେଇ ଭାରତର ଅଙ୍ଗୀକାରବଦ୍ଧତା ଉପରେ ଆଲୋକପାତ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ତିନିଦିନିଆ ରଜ ମହୋତ୍ସବର ଦ୍ୱିତୀୟ ଦିନକୁ ଆଜି ରଜ ସଂକ୍ରାନ୍ତି ଭାବେ ପାଳନ କରାଯାଉଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ସାମାଜିକ ଅନୁଷ୍ଠାନଗୁଡ଼ିକ ପକ୍ଷରୁ ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରଜ ପର୍ବ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଏହି ପର୍ବ ଆନନ୍ଦ ଏବଂ ସୌହାର୍ଦ୍ଦର ବନ୍ଧନକୁ ଅଧିକ ସୁଦୃଢ଼ କରିଥାଏ। ଶ୍ରୀ ମୋଦି ସମସ୍ତଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ମଙ୍ଗଳ କାମନା କରିଛନ୍ତି। ଧରିତ୍ରୀ ଓ ପ୍ରକୃତିର ବନ୍ଦନାର ଏହି ମହାନ ପର୍ବ ସମସ୍ତଙ୍କ ଜୀବନକୁ ସୁଖ, ଶାନ୍ତି ଏବଂ ପ୍ରଗତିରେ ଆଲୋକିତ କରୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଆସନ୍ତାକାଲି ଭୂମିଦହନ ପାଳନ କରାଯିବ। ରୁଷ ଗତକାଲି ରାତିରେ କିଭ୍ ଏବଂ ଖାର୍ଖିଭ୍ ସହର ଉପରେ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ମାଡ଼ କରିଛି ବୋଲି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର ଜେଲେନ୍ସ୍କି କହିଛନ୍ତି। ବହୁ ପରିମାଣରେ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ମାଡ଼ ଯୋଗୁଁ 11 ଜଣଙ୍କର ମୃତ୍ୟୁ ହେବା ସହ ଏକ ଧାର୍ମିକ ସ୍ଥଳୀରେ ନିଆଁ ଲାଗିଯାଇଥିବା ସେ କହିଛନ୍ତି। ଶ୍ରୀ ଜେଲେନ୍ସ୍କି ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ପୃଥକ୍ ପୃଥକ୍ ଭାବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଥିବା ସୂଚନା ମିଳିଛି। ତେବେ ଏହି ଆଲୋଚନା ପରେ ରୁଷ ୟୁକ୍ରେନ୍ର ଏହି ଦୁଇଟି ସହର ଉପରେ ଆକ୍ରମଣ କରିଛି। ଫ୍ରାନ୍ସରେ ଆୟୋଜିତ ହେଉଥିବା G7 ଶିଖର ସମ୍ମିଳନୀରେ ୟୁକ୍ରେନ୍ ଯୁଦ୍ଧ ପ୍ରସଙ୍ଗ ସ୍ଥାନ ପାଇବାର ସମ୍ଭାବନା ରହିଛି। ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀଠାରେ ବିକଶିତ ଭାରତ ଯୁବ ସଂସଦ 2026 ଆୟୋଜନ କରାଯାଇଛି। ଲୋକସଭା ବାଚସ୍କତି ଓମ୍ ବିର୍ଲା ଆସନ୍ତାକାଲି ଏହାର ଉଦ୍ଘାଟନ କରିବେ। ମନ୍ତ୍ରଣାଳୟ କହିଛି, ଗଣତାନ୍ତ୍ରିକ ପ୍ରକ୍ରିୟା ସହିତ ଯୁବବର୍ଗଙ୍କୁ ସାମିଲ କରିବା ଏବଂ ସୁଶାସନ, ନୀତିନିୟମ ତଥା ସଂସଦୀୟ କାର୍ଯ୍ୟକାରିତା ବିଷୟରେ ସେମାନଙ୍କୁ ବ୍ୟବହାରିକ ସୂଚନା ପ୍ରଦାନ କରିବାରେ ଏହି ସମ୍ମିଳନୀ ଏକ ମଞ୍ଚ ପ୍ରଦାନ କରିବ। ଦେଶର ଯୁବବର୍ଗଙ୍କ ଦକ୍ଷତା, ଚିନ୍ତାଧାରା ଏବଂ ଆକାଂକ୍ଷାକୁ ଏକ ଜାତୀୟ ଆଲୋଚନାରେ ପ୍ରତିଫଳନ କରିବା ଲକ୍ଷ୍ୟ ନେଇ ଏହି ସମ୍ମିଳନୀର ଆୟୋଜନ କରାଯାଇଛି ବୋଲି ମନ୍ତ୍ରଣାଳୟ କହିଛି। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି, ଗତ 12 ବର୍ଷ ମଧ୍ୟରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ର ଦେଶର ବିକାଶ ଯାତ୍ରାରେ ଏକ ପ୍ରମୁଖ ସ୍ତମ୍ଭ ପାଲଟିଛି। ସ୍ୱଚ୍ଛ ଶାସନ, ନବସୃଜନ ଏବଂ ଜନକଲ୍ୟାଣର ଏହା ପ୍ରମୁଖ କ୍ଷେତ୍ର ହୋଇଛି। ନୂଆଦିଲ୍ଲୀରେ ଦେଶର ସେବାରେ 12 ବର୍ଷର ବିଜ୍ଞାନ ପ୍ରସଙ୍ଗ ଆଧାରିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ଡକ୍ଟର ସିଂହ କହିଛନ୍ତି,

0: ବିଜ୍ଞାନ ନେତୃତ୍ୱାଧୀନ ବିକାଶ ଉପରେ ସରକାର ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି, ଫଳରେ ପ୍ରଯୁକ୍ତିବିଦ୍ୟାକୁ ପ୍ରମୁଖ ଜାତୀୟ ମିଶନ ଏବଂ କାର୍ଯ୍ୟକ୍ରମର ଏକ ଅବିଚ୍ଛେଦ୍ୟ ଅଂଶ ଭାବେ ଗ୍ରହଣ କରାଯାଇପାରିଛି। ଜୈବ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ଅଭିବୃଦ୍ଧି ଉପରେ ଆଲୋକପାତ କରି ମନ୍ତ୍ରୀ ଡକ୍ଟର ସିଂ କହିଛନ୍ତି, ଗତ ଦଶନ୍ଧି ମଧ୍ୟରେ ଦେଶରେ ଜୈବ ଅର୍ଥନୀତିରେ ଉଲ୍ଲେଖନୀୟ ପ୍ରସାର ଘଟିଛି। ବିଜ୍ଞାନ ପ୍ରତିଷ୍ଠାନଗୁଡ଼ିକ ଇତିମଧ୍ୟରେ ଅନେକ ବିଶ୍ୱସ୍ତରୀୟ ସ୍ୱୀକୃତିପ୍ରାପ୍ତ ହୋଇଛନ୍ତି। ମହାକାଶ, ଭିତ୍ତିଭୂମି ଏବଂ ପରମାଣୁ କ୍ଷେତ୍ରରେ ସଂସ୍କାର ଘରୋଇ କ୍ଷେତ୍ରର ଅଂଶଗ୍ରହଣକୁ ଅଧିକ ବ୍ୟାପକ କରିବା ସହ ଦେଶର ବୈଜ୍ଞାନିକ ଇକୋସିଷ୍ଟମକୁ ମଜବୁତ କରିଛି ବୋଲି ଡକ୍ଟର ସିଂ କହିଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଯୋଗର ଉପକାରିତା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ଯୋଗ ବିଶେଷଜ୍ଞ ଅନିତା କୌଶିକ ଏବଂ କମଲ କିଶୋର ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01 2371 7117 1 1 7 2331 4441 2371 4481 এবং 2371 7106 নম্বরক ডায়াল করা পড়ব। এতীত শ্রোতা মানে 9289094044 নম্বরক হোয়াটসঅ্যাপ এবং সামাজিক গণমাধ্যম এক্স রে হাসট্যাগ আস্ক এআইআর মাধ্যমে প্রশ্ন পচারি পারে। ଆନ୍ଧ୍ରପ୍ରଦେଶ ଏବଂ ଝାଡ଼ଖଣ୍ଡ ରାଜ୍ୟ ପାଇଁ ନୂତନ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଏନ୍ସିସି ରାଜ୍ୟ ନିର୍ଦ୍ଦେଶାଳୟ ସୃଷ୍ଟି ଲାଗି ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁମୋଦନ ପ୍ରଦାନ କରିଛି। ଏଥିସହ ଦେଶରେ ଏନ୍ସିସି ରାଜ୍ୟ ନିର୍ଦ୍ଦେଶାଳୟ ସଂଖ୍ୟା 19 ବୃଦ୍ଧି ପାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ନୂତନ ନିର୍ଦ୍ଦେଶାଳୟଗୁଡ଼ିକ ଅଧିକ ଏନ୍ସିସି କ୍ୟାଡେଟ୍କୁ ଗଣତନ୍ତ୍ର ଦିବସ ପରେଡ୍ ଶିବିର ଏବଂ ଅଲ୍ ଇଣ୍ଡିଆ ଥଲ୍ ସୈନିକ ଶିବିର ଭଳି କେନ୍ଦ୍ରୀୟ ସଂଗଠିତ ଶିବିରଗୁଡ଼ିକରେ ଅଂଶଗ୍ରହଣ କରିବାକୁ ସୁଯୋଗ ପ୍ରଦାନ କରିବ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଗ୍ରୁପ୍ ଏଚ୍ ପର୍ଯ୍ୟାୟ ମ୍ୟାଚ୍ରେ ସ୍ୱେନ୍ ଓ କାବୋଭର୍ଦ୍ଦେ ମଧ୍ୟରେ ମୁକାବିଲା ହେବ। ଆଜି ଖେଳାଯାଇଥିବା ଗ୍ରୁପ୍ ଏଫ୍ ପର୍ଯ୍ୟାୟ ମ୍ୟାଚ୍ରେ ସ୍ୱିଡେନ୍ ଟ୍ୟୁନିସିଆକୁ 5-1 ପରାସ୍ତ କରିଛି। ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମାର ଶୀଘ୍ର କାର୍ଯ୍ୟାନ୍ୱୟନ ନେଇ ଉଭୟ ଭାରତ ଓ ସ୍ଲୋଭାକିଆ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ଆଶା ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ। ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ 11 ଚୁକ୍ତି ସ୍ୱାକ୍ଷରିତ। ଦେଶରେ ପ୍ରଥମ ଥର ପାଇଁ କାର୍ଯ୍ୟକାରୀ ହେଲା ପବନ ଟର୍ବାଇନ୍ ଯୋଗାଣ ଶୃଙ୍ଖଳ ପରିଚାଳନା ପୋର୍ଟାଲ। ଆନନ୍ଦ ଉଲ୍ଲାସର ସହ ଆଜି ପାଳନ କରାଯାଉଛି ରଜ ସଂକ୍ରାନ୍ତି, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ରୁଷର ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ମାଡ଼ରେ ୟୁକ୍ରେନ୍ରେ 11 ମୃତ୍ୟୁ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ସ୍ୱେନ୍ ଓ କାବୋଭର୍ଦ୍ଦେ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ରାୟଗଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ରାୟଗଡ଼ା ସମ୍ବାଦଦାତା ସୀମାଞ୍ଚଳ ପଣ୍ଡା ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ରାୟଗଡ଼ା ରେଳ ଡିଭିଜନ ପୂର୍ବତଟ ରେଳପଥର ତୃତୀୟ ଡିଭିଜନ ଭାବେ ପୂର୍ଣ୍ଣାଙ୍ଗ ଭାବେ କାର୍ଯ୍ୟ ଆରମ୍ଭ କରିଛି। ପ୍ରାୟ 696 କିଲୋମିଟର ରେଳପଥ ବିଶିଷ୍ଟ ଏହି ଡିଭିଜନ ଅଧୀନରେ କୋରାପୁଟ ସିଙ୍ଗାପୁର ରୋଡ୍, କୋତୱାଲସା କିରୋଣ୍ଡଲ, କୁନେରୁ ଥେରୁବାଲି ଓ ଗୁଣୁପୁର ପାରାଳଖେମୁଣ୍ଡି ରେଳପଥ ରହିଛି। ରାୟଗଡ଼ା ଡିଭିଜନ କାର୍ଯ୍ୟକ୍ଷମ ହେବା ଦ୍ୱାରା ଦକ୍ଷିଣ ଓଡ଼ିଶାର ରେଳ ଭିତ୍ତିଭୂମି ଏବଂ ବାଣିଜ୍ୟିକ କାର୍ଯ୍ୟକଳାପ ଅଧିକ ସୁଦୃଢ଼ ହେବ ବୋଲି ଡିଆର୍ଏମ୍ ଅମିତାଭ ସିଂହଲ କହିଛନ୍ତି।
3: इसमें 4 मेजर सेक्शंस रहेंगे। एक आपका कोटा वलसा से कोरापुट एक्सक्लूडिंग कोटा वलसा 442 किलोमीटर्स, फिर आपका कोरापुट से किरणडुल जिसे हम के लाइन जानते हैं तो करीब 256 किलोमीटर, तो टोटल आके 442 किलोमीटर KK1 KK2, फिर आपका रायगढ़ सिंगापुर करीब 164 किलोमीटर्स, फिर हमारा कुनेरू से थेरुबली एक्सक्लूडिंग कुनेरू एंड एक्सक्लूडिंग थेरुबली करीब 32 किलोमीटर्स, फिर हमारा परलखा मंडी से गुनपुर अबाउट 54 किलोमीटर्स, इसमें मिला के हमारा 696 किलोमीटर इसका रूट लेंथ होता है।
2: ରାୟଗଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କୋରାପୁଟ ଲୋକସଭା ସାଂସଦ ତଥା ଦିଶା କମିଟିର ସଭାପତି ସପ୍ତଗିରି ଶଙ୍କର ଉଲ୍ଲାକାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ବିକାଶ ସମନ୍ୱୟ ଓ ନିରୀକ୍ଷଣ କମିଟି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବିଭିନ୍ନ ରେଳ ପ୍ରକଳ୍ପ, ଜାତୀୟ ରାଜପଥ 326, ପିଏସ୍ଏନ୍ଏଲ୍ର 4G ଟାୱାର ଏବଂ ପିଏମ୍ ଜନମନ ଓ ପିଏମ୍ ଜିଏସ୍ୱାଇ 4 ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରାଯାଇଛି। ଭୋଟର ତାଲିକାର ସ୍ୱତନ୍ତ୍ର ସଂଘର ସଂଶୋଧନ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଭୋଟରମାନଙ୍କୁ ଆହ୍ୱାନ ଦେଇଛନ୍ତି। ଜିଲ୍ଲାର 7,14,700 ଭୋଟର

0: ମଧ୍ୟରୁ ପ୍ରାୟ 70% ନିକଟରେ ପରିଗଣନା ଫର୍ମ ବଣ୍ଟନ କରାଯାଇଥିବା ସେ ସୂଚନା ଦେଇଛନ୍ତି। ବିଶ୍ୱ ପରିବେଶ ଦିବସ ଅବସରରେ ରାୟଗଡ଼ା ମୁନିଗୁଡ଼ା ସମେତ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ବୃକ୍ଷରୋପଣ କରିଥିବା ବେଳେ ମୁନିଗୁଡ଼ାରେ ବନ ବିଭାଗ ପକ୍ଷରୁ ପରିବେଶ ସଚେତନତା ରାଲି ଅନୁଷ୍ଠିତ ହୋଇଛି। ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଏବଂ ଶ୍ରମ ବିଭାଗର ମିଳିତ ସହଯୋଗରେ ରାୟଗଡ଼ାରେ ଶିଶୁ ଶ୍ରମ ନିରାକରଣ ସମ୍ପର୍କିତ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଓ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଛି। ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର, ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଓ ଏସ୍ପି ରାଜ ପ୍ରସାଦ ଯୋଗଦେଇ ଶିଶୁଙ୍କ ସୁରକ୍ଷା ଓ ଶିକ୍ଷା ଉପରେ ଗୁରୁତ୍ୱାରୋପ କରିଛନ୍ତି। ରାୟଗଡ଼ା ଜିଲ୍ଲା ମଙ୍ଗଳ ବିଭାଗ ଅଧୀନ ବିଦ୍ୟାଳୟଗୁଡ଼ିକ ପାଇଁ ନବନିଯୁକ୍ତ ଟିଜିଟି ଓ ପିଇଟି ଶିକ୍ଷକମାନଙ୍କ ପଦସ୍ଥାପନ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ନିଯୁକ୍ତିପତ୍ର ବଣ୍ଟନ କରି ନିଷ୍ଠାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି। ଅଣ କ୍ୟାଡର ସରକାରୀ ଅଭିଯୋଜକମାନଙ୍କ ପାଇଁ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ରାୟଗଡ଼ାରେ ଆରମ୍ଭ ହୋଇଛି। ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ନୂତନ ଅଭିଯୋଜକମାନଙ୍କୁ ପରିଚୟପତ୍ର ପ୍ରଦାନ କରି ସେମାନଙ୍କ କର୍ତ୍ତବ୍ୟନିଷ୍ଠା ଉପରେ ଆଲୋକପାତ କରିଛନ୍ତି। ରାୟଗଡ଼ା ଜିଲ୍ଲା ବିଜେପିର ଦୁଇଦିନିଆ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାସଭା ଉଦ୍ଯାପିତ ହୋଇଛି। ଜିଲ୍ଲା ସଭାପତି ଗୋପୀ ଆନନ୍ଦଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ରାଜ୍ୟ ବିଜେପି ଉପସଭାପତି ରମେଶ ଚନ୍ଦ୍ର ସାହୁ ଯୋଗଦେଇ ସାଂଗଠନିକ ସୁଦୃଢ଼ତା ଉପରେ ଗୁରୁତ୍ୱ ଦେଇଛନ୍ତି। ରାୟଗଡ଼ା ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ସପ୍ତମ ରାଜ୍ୟ ଯୋଗାସନ ଚମ୍ପିୟନ୍ସିପ୍ର ଉଦ୍ଯାପନୀ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଛନ୍ତି। ରାୟଗଡ଼ା ଜିଲ୍ଲାରେ ଓର୍ମାସ୍ ଏବଂ କୃଷକ ଉତ୍ପାଦକ ସଂଗଠନମାନଙ୍କ ସହଯୋଗରେ 2.5 ମେଟ୍ରିକ୍ ଟନ୍ ଆମ୍ରପାଲି କିସମର ଆମ୍ବ ନୂଆଦିଲ୍ଲୀସ୍ଥିତ ମଦର ଡେରୀକୁ ସଫଳତାର ସହ ରପ୍ତାନୀ କରାଯାଇଛି। ସିଏମ୍ ଟ୍ରଫି 2026 ଓଡ଼ିଶା କ୍ରୀଡ଼ା ମହାକୁମ୍ଭ ଅନ୍ତର୍ଗତ ଅନ୍ତଃଜିଲ୍ଲା କ୍ରୀଡ଼ା ପ୍ରତିଯୋଗିତା ରାୟଗଡ଼ାରେ ଉଦ୍ଯାପିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ ଯୋଗଦେଇ କ୍ରୀଡ଼ାବିତ୍ମାନଙ୍କୁ ଉତ୍ସାହିତ କରିଥିଲେ। ଫୁଟବଲ ବାଳିକା ବିଭାଗରେ ମା ମାଝୀ ଗୌରୀ ଫୁଟବଲ କ୍ଲବ ଏବଂ ବାଳକ ବିଭାଗରେ ଏମ୍ଏମ୍ଜି ଫୁଟବଲ କ୍ଲବ ଚମ୍ପିୟାନ୍ ହୋଇଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ସମ୍ବଲପୁର ଜିଲ୍ଲା ସମ୍ପର୍କରେ।
1: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 7:30। ଏଥର ଶୁଣନ୍ତୁ ଚାଷବାସର କାର୍ଯ୍ୟକ୍ରମ।

0: କୌଣସି ପାର୍ଥକ୍ୟ ବୋଧ ନାହିଁ, ସମସ୍ତ ଜନଜାତିର ପର୍ବକୁ ସମସ୍ତେ ହିଁ ଅଙ୍ଗୀକାରବଦ୍ଧ ହୋଇଥାନ୍ତି। କିନ୍ତୁ ରଜ ହେଉଛି ଏକ କୃଷିଭିତ୍ତିକ ପର୍ବ, ଯାହାକି କୃଷିର ପ୍ରାରମ୍ଭରେ ଏହି ରଜ ଉତ୍ସବ ପାଳିତ ହୋଇଥାଏ। ସାମାନ୍ୟ ବର୍ଷା ପରେ ପରେ ଧୀରେ ଧୀରେ ଆସିଯାଇଥାଏ ଧାନ ବୁଣିବା। ଧାନ ଗଛର ଗୋଟେ ଲହଲ ହୋଇ ବିଲରେ ନୂଆ ବୁଆଳି ଉଠୁଥିବା, ଚାରିପଟେ ଗୋଟେ ସବୁଜ ଆସ୍ତରଣ ହୋଇଯାଇଥିବା, ଏହି ସମୟରେ କି ଠିକ ଏହି ରଜ ସଂକ୍ରାନ୍ତିଟି ପଡ଼େ। ତେଣୁ ଏହି ରଜ ମୟୂରଭଞ୍ଜରେ ପ୍ରକୃତ ନିଆରା। ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଯେଉଁ ଆକାରରେ ରଜକୁ ମାନନ୍ତି, ତା ଅପେକ୍ଷା ଏହାର ବହୁତ ପାର୍ଥକ୍ୟ ବହୁତ। କାରଣ ଏ ଗଡ଼ଜାତ ଅଞ୍ଚଳ, ବିଶେଷତଃ ମୟୂରଭଞ୍ଜ, କେନ୍ଦୁଝର, ଏସବୁ ରଜ ଟିକେ ପୃଥକ ଭାବରେ ପାଳନ ହୁଏ। ଯେଉଁ ଯେଉଁ ସମ୍ପ୍ରଦାୟର ବ୍ୟକ୍ତି ଏଠାରେ ସବୁ ରହନ୍ତି, ସେମାନେ ଏହାକୁ ଗୋଟିଏ ଧର୍ମୀୟ ଭାବନାରେ ପୂଜାପାଠ ଭିତରେ ତାକୁ ପାଳନ୍ତି ଭୋଗରାଗ ଦେଇ। ହେଲେ ଯେଉଁ ଆମର ବିଭିନ୍ନ ଜନଜାତିମାନଙ୍କ ଭିତରୁ ଯେଉଁ ଭୂୟାଁ, ବାଥୁଡ଼ି, ଶବର, ଖଡ଼ିଆ, ଧରୁଆ, ଏମାନଙ୍କ ଭିତରେ ଏ ରଜ ପର୍ବଟାର ମାହୋଲ ବଡ଼ ଅଲଗା, ସମ୍ପୂର୍ଣ୍ଣ ଅଲଗା। ପୂଜାପାଠ ସହିତ, ବଡ଼ାମ ପୂଜା ସହିତ ଇଏ ଦୋଳି ଗୀତର ଗୋଟେ ମାହୋଲ। ଏ ଦୋଳି ଏଠି ଏକ ପରମ୍ପରା ହେଇଯାଇଛି, ସମସ୍ତଙ୍କ ରକ୍ତଗତ ହେଇଯାଇଛି। ହୁଏତ ରଜର ସାତ ଆଠ ଦିନ ପୂର୍ବରୁ ବିଭିନ୍ନ ଗଛମୂଳ ମାନଙ୍କରେ ଦୋଳି ପଟା ସବୁ ତିଆରି ଚାଲେ। ଗାଁର ଯୁବକ ଯୁବତୀମାନେ ଏକତ୍ରିତ ହେଇକି ଦୋଳି ପଟା ସବୁ ତିଆରି କରନ୍ତି। ସେ ଦୋଳି ବହୁ ବଡ଼ ବଡ଼ ଦୋଳି, ଯାହାକି ଅନ୍ୟତ୍ର ଦେଖାଯାଏନି। ବହୁ ଉଚ୍ଚା ଗଛରେ ତା ଡାଳକୁ ଫୋଡ଼ି କିମ୍ବା ଚିଆଳି ଦ୍ୱାରା ବାନ୍ଧି ବାଉଁଶ ଦ୍ୱାରା ପଟା ପକେଇ ତାକୁ ସେ ଦୋଳି ସବୁ ପ୍ରସ୍ତୁତ କରାଯାଏ। ଏବଂ ଦୋଳି ଗୀତର ଯେଉଁ ଗୋଟେ ବାଦି ଗୀତ, ପ୍ରଶ୍ନ ପଚାରିବା ଏବଂ ଗୀତ ମାଧ୍ୟମରେ ଉତ୍ତର ଦେବା, ଏଇଟା ହେଉଛି ବଡ଼ ନିଆରା ପରମ୍ପରା। ଆଉ କୁହାଯିବ ପ୍ରକୃତରେ ସେଇମାନେ ହିଁ କବି, ସିଏ ସ୍ତ୍ରୀ ଲୋକ ହୁଅନ୍ତୁ, ପୁରୁଷ ଲୋକ ହୁଅନ୍ତୁ, ଝିଅଟିଏ ହଉ, ସିଏ ଫାନ୍ଦିକି ଯେଉଁ ଗୀତର ଉତ୍ତର ଦେଇପାରିବେ, ଏଇଟା ବଡ଼ ଆଶ୍ଚର୍ଯ୍ୟ ଜିନିଷ ସବୁଠାରୁ। ଡିବେଟ୍ ଭଳିଆ ଯେ ଫାନ୍ଦିକି ସେମାନେ ତାର ଉତ୍ତର ଦେଇପାରିବେ, ଜଣଙ୍କ ପ୍ରଶ୍ନ ସେ ଗୀତରେ ଯଦି ପଚାରିଲା ତା ଉତ୍ତର ସେମାନେ ସୁନ୍ଦର ଭାବରେ ଫାନ୍ଦିକି ଦେବେ। ତେଣୁ ଏଇଟା ଗୋଟେ କିଛି ଗୋଟିଏ ଅଞ୍ଚଳର କଥା ନୁହେଁ, ଇଏ ସମ୍ପୂର୍ଣ୍ଣ ମୟୂରଭଞ୍ଜ କଥା। ଆମର ମୟୂରଭଞ୍ଜର ଯଶୀପୁର, କରଞ୍ଜିଆ, ରାଇରଙ୍ଗପୁର ତଥା ବାରିପଦା ସଦର ସବ୍ ଡିଭିଜନ, ଉଦଳା, କପ୍ତିପଦା, ଇଏ ହେଉଛି ଦୋଳିର ଏକଦମ ମାହୁଲ ଅଞ୍ଚଳ। ଏସବୁ ମାନେ ତିନି ଦିନ ଦୋଳି ଏଭଳି ଭାବରେ ପାଳନ କରନ୍ତି, ସେ ପର୍ବ ଦେଖିଲା ଭଳି ପାରମ୍ପରିକ ଭାବରେ ଚାଲିଆସିଛି। ଇଏ ହେଲା କୃଷିଭିତ୍ତିକ ପର୍ବ, କୃଷିର ଅୟମାରମ୍ଭରେ ଇଏ ପର୍ବ ଆସେ। ଏହି ସମୟରେ ଆମ୍ବ ପାଚେ, ପଣସ ପାଚେ, କଦଳୀ ପାଚେ, ଏସବୁ ବିଭିନ୍ନ ଫଳମୂଳ, ଡେଞ୍ଚ, ସପୁରି ସବୁ ପାଚେ ଏହି ସମୟଟାରେ। ତେଣୁ ଫଳ ଖାଇବା, ପିଠା ଖାଇବା ଆଉ ଗୀତ ଗାଇବା, ଦୋଳିରେ ଝୁଲିବା, ଏହାର ଗୋଟେ ଅପୂର୍ବ ମଜା ରହିଛି, ଯେ କି ଅଙ୍ଗରେ ନ ବିତେଇଲେ, ସେ କଥାକୁ ଅନୁଭୂତି ନହେଲେ ତାକୁ ଜାଣିପାରିବେନି ସମସ୍ତେ କି ଆନନ୍ଦ ସିଏ। ସେଇ ଆନନ୍ଦ ଭିତରେ ଏମିତି ଭାବରେ ହଜିଯାଆନ୍ତି, ମଜିଯାଆନ୍ତି ତିନିଟି ଦିନ। ତାଙ୍କ ଘରେ କାହାର ଦୁଃଖ ସୁଖ ପଡ଼ିଲା ମଧ୍ୟ ସେମାନେ ବୁଝିପାରନ୍ତିନି, ସବୁ ଭୁଲିଯାଆନ୍ତି ସେଇ ତିନିଟି ଦିନ ପାଇଁ। ପହିଲି ରଜ, ରଜ ଏବଂ ପରଦିନ ବାସି ରଜ, ଏ ତିନି ଦିନ ତ ପାଳନ ହୁଏ। ଏଠି କୃଷିଭିତ୍ତିକ ପର୍ବ ହିସାବରେ ହଳ ହୁଏ ନାହିଁ, ଧାନ ବୁଣା ଯାଏ ନାହିଁ, ମାଆଙ୍କୁ, ମାଟି ମାଆକୁ କର୍ଷଣ କରାଯାଏ ନାହିଁ। ଯେହେତୁ ମାଟି ମାଆ ସେହି ସମୟରେ ରଜସ୍ୱଳା ହୁଏ, ତେଣୁ ତାକୁ କର୍ଷଣ କରାଯାଏନି। ତେଣୁ ଇଏ ଅନେକ ବି ଅଛନ୍ତି ମାଟି ଉପରେ ପରିସ୍ରା କରନ୍ତିନି, ଝାଡ଼ା ଯାଆନ୍ତିନି, କିଛି ତଳେ ରଖି ଝାଡ଼ା ଯାଆନ୍ତି, ଏଭଳିଆ ହୁଏ। କାରଣ ମାଟି ମାଆ ଉପରେ କୌଣସି ପ୍ରକାର ଆଘାତ ନ ଲାଗୁ ବା ଆମେ ତା ଉପରେ କୌଣସି ଅପକର୍ମ ନ କରୁ, ଏଇଭଳି ଗୋଟେ ଦିବ୍ୟ ଚେତନା ତାଙ୍କ ଭିତରେ ଶୁଦ୍ଧ ଚେତନା ରହିଛି ଏବଂ ତାକୁ ମଧ୍ୟ ସେମାନେ ପାଳି ଚାଲିଛନ୍ତି। କିନ୍ତୁ ରଜର ଆମେ ଯାହା ସାମାଜିକ ସ୍ତରରେ ଯାହା ଉପଲବ୍ଧି କରୁ, ସେ ହେଉଛି ରଜ ପ୍ରକୃତରେ ଗୋଟେ ବାର୍ତ୍ତା, ଏ ସମାଜକୁ ବାର୍ତ୍ତା ଏବଂ ଗୋଟେ ଶକ୍ତିଶାଳୀ ଗୋଷ୍ଠୀ, ତାଦ୍ୱାରା ପରସ୍ପର ଭିତରେ ମନମାଳିନ୍ୟ, ଏସବୁ ଭେଦଭାବ ଭୁଲି ଗୋଟେ ଗୋଷ୍ଠୀ ସୁନ୍ଦର ଭାବରେ ତିଆରି ହୋଇଯାଇପାରେ ଏବଂ ଗୋଟିଏ ବାର୍ତ୍ତା ସମସ୍ତଙ୍କ ମନ ଭିତରେ ଗୋଟେ ବାର୍ତ୍ତା ଉଜ୍ଜୀବିତ ହୋଇକି ରହେ, ଯେ ନା ରଜ ଗୋଟେ ହେଉଛି ସାମୂହିକ ଭାବରେ ଏହା ସର୍ବାନ୍ତକରଣ ମାନି ନେଉଥିବା ଗୋଟେ ଗଣପର୍ବ ରଜ।
1: ଅନେକ ଅନେକ ଧନ୍ୟବାଦ।

0: ଏବେ ଆମର ଯେଉଁ ବୈଜ୍ଞାନିକ ବା ଅଧିକାରୀମାନେ କହୁଛନ୍ତି ଯେ ଆମେ ସବୁ ଜମିକୁ ଧାନ ଚାଷ ନ କରିକି ଯେଉଁଗୁଡ଼ାକୁ ଉଚ୍ଚା ଜମି ଅଛି ବା ଟିକେ ପାଣିର ଅଭାବ ଦେଖାଯାଏ, ଜଳସେଚନର କିଛି ସୁବିଧା ନାହିଁ, ସେ ଜାଗାରେ ଅଣଧାନ ଫସଲ କରିବାଟା ଶ୍ରେୟସ୍କର
1: ନିଶ୍ଚୟ ନା। ଆଉ
0: ତେଣୁ ସେ ଜାଗାରେ ଆମେ କରିବା କିସ, ମକା କରିପାରିବା, ହରଡ଼ କରିପାରିବା, ଡାଲି ଜାତୀୟ ଫସଲ କରିପାରିବା, ଏସବୁ ଫସଲ କଲେ ଆମେ ଧାନରେ ଯେତିକି ଅମଳ ପାଉଥିଲେ ବା ଧାନରୁ ଯେତିକି ଲାଭ ପାଉଥିଲେ ଲାଭ ଅନୁସାରେ ଏଇ ଡାଲି ଜାତୀୟ ଫସଲରୁ ଅଧିକା ଲାଭ
1: ନିଆଯିବ।
2: ଆମର ଯେଉଁ ଦ୍ୱିତୀୟ କୃଷି ବିଜ୍ଞାନ କେନ୍ଦ୍ର ଯଶୀପୁରରେ ରହିଛି ସେଥିରେ ଯିଏ ସଂଯୋଜକ ଅଛନ୍ତି ତାଙ୍କ ନାଁ ହେଉଛି ସୁଜିତ କୁମାର ନାଥ, ତାଙ୍କୁ ପଚାରୁଛି ତାହେଲେ ମୁଁ ଏଇ ହରଡ଼ ଚାଷ ବିଷୟରେ ପଚାରୁଛି। ଆଉ ଡକ୍ଟର ନାଥ ନମସ୍କାର।
3: ନମସ୍କାର ଆଜ୍ଞା।
2: ଆପଣ କୁହନ୍ତୁ ଯେ ପ୍ରଥମେ ଆମର ହରଡ଼ ଚାଷ ଦ୍ୱାରା ବିଶେଷ ଭାବରେ ଆମର ଚାଷୀ ଭାଇମାନେ କେମିତି ଲାଭବାନ ହେଇପାରିବେ ବା କି ଲାଭ ମିଳିବ ଏଇ ହରଡ଼ ଚାଷ କରିକି?
3: ଭାତ ସହ ଡାଲିଟା ଆମ ସଂସ୍କୃତିରେ ଆବହମାନ କାଳରୁ ଅଛି, ଯେ ଭାତ ସାଙ୍ଗେ ଡାଲି ଖାଇବା ଏଇଟା ଖାଲି ସବୁ କଥା ନୁହଁ, ଡାଲିଟା ହେଉଛି ପୌଷ୍ଟିକତା।

0: ଯୋଗାଏ, ଯୋଉଟା ପୁଷ୍ଟିସାର, ଯୋଉଟା ଆମେ ମାଛ ମାଂସ ଅଣ୍ଡାରୁ ପାଇପାରିବା, ଯୋଉଟା ଆମେ ସାଧାରଣ ଲୋକ ଖାଇପାରୁନେ ସବୁଦିନ ପାଇପାରୁନେ, ସେଇଟା ଆମକୁ ଡାଲି ଦବ। ତା ସାଙ୍ଗରେ ଆଉ ଗୋଟେ ବଡ କଥା ହେଲା, ଆମ ଜମିର ମାଟିର ଗୁଣବତ୍ତା, ପ୍ରଡକ୍ଟିଭ ପାୱାର ଯୋଉଟା କହୁଛନ୍ତି, ଅଧିକ ଅମଳ ବଢେଇ ପାରିବ, ତାର
1: ମାନେ ମାଟିର ସ୍ୱାସ୍ଥ୍ୟ
0: ଠିକ ରହିବ, ସେଟା ବି ଡାଲିର କାମ। ଆପଣ ଦେଖନ୍ତୁ ବର୍ତ୍ତମାନ କେତେ ଜଣ ଚାଷୀ ଭାଇ ଆମ ଗାଁ ଗହଳିରେ ଯୋଉମାନେ ରହୁଛନ୍ତି, ସବୁଦିନ ଭାତ ସାଙ୍ଗରେ ଡାଲି ଟିକେ ଖାଇପାରୁଥିବେ, ଆପଣ ନିଜେ କହିଲେ। ତେଣୁ ଭାତ ସହ ଡାଲି ଖାଇବାକୁ ହେଲେ ଆମକୁ ଡାଲି ଚାଷଟା କରିବାକୁ ପଡିବ। ତେଣୁ ଏଇ ଡାଲି ଚାଷ ଭିତରେ ମୁଗ, ବିରି, ହରଡ଼, କୋଳଥ ଯେତେ ସବୁ ଚାଷ ଅଛି ସେଇ ଚାଷ କରିବ। ଆମ ଜିଲ୍ଲାର ଉଚ୍ଚା ଢିପା ଜାଗା, ଯେତେ ସବୁ ପାହାଡ଼ିଆ ଜାଗା, ଇଏ ହରଡ଼ ଚାଷ, ମୁଗ, ବିରି ତା ସହ ବି ସବୁ ଚାଷ ପାଇଁ ଉତ୍କୃଷ୍ଟ। ତେଣୁ ଆମ ଚାଷୀ ଭାଇମାନେ ନିଜେ ଖାଇବେ ଏବଂ ଆମ ପରିବାରକୁ ଯୋଗେଇବେ, ଏବଂ ଆମର ଯୋଉ ଅଧିବାସୀମାନେ ଓଡ଼ିଶାର ଆମ ଜିଲ୍ଲାର ଅଧିବାସୀ ଅଛନ୍ତି, ତାଙ୍କୁ ମଧ୍ୟ ଡାଲି ଯୋଗେଇବେ।
1: ତେବେ ଆପଣ ତ କହିଲେ ଯେ ଆମର ଯେଭଳି ଭୂମି ରୂପ ଅଛି ଆମ ମୟୂରଭଞ୍ଜ ଜିଲ୍ଲାର, ମାନେ ଉଚ୍ଚା ନିଚା ଗୋଡାଣି, ଏ ଅଞ୍ଚଳରେ ନିଶ୍ଚିତ ଭାବରେ ଡାଲି ଭଲ ହେଇପାରିବ, ସବୁ ଡାଲି
0: ନିଶ୍ଚିତ।
1: ତେବେ ଆମେ ହରଡ଼ର କିସମ କଥା ଜାଣିବା, ଆମର ଚାଷୀମାନେ ହରଡ଼ର କିସମ ଜାଣିଲେ ଯାଇକିରି ସେଇ କିସମଟାକୁ ବାଛିବେ ତାଙ୍କ ଅଞ୍ଚଳ ପାଇଁ।
0: ସବୁଠୁ ବଡ କଥା ହେଲା କ'ଣ, ଆମ ଜିଲ୍ଲାରେ ଯେତେ ବୃଷ୍ଟିପାତ ହେଉଛି, ବର୍ଷକୁ ଯେତେ ବର୍ଷା ହେଉଛି, ଏହା ଡାଲି ପାଇଁ ବହୁତ ବଢିଆ। କାହିଁକି ନା ହରଡ଼ ଚାଷ ପାଇଁ ଯେତେ ପାଣି ଆବଶ୍ୟକ ହୁଏ, ଯୋଉଭଳିଆ ମାଟି, ପାଣି, ପବନ ଆବଶ୍ୟକ ହୁଏ ଆମ ମୟୂରଭଞ୍ଜ ଜିଲ୍ଲାରେ, ତା ପ୍ରକୃଷ୍ଟ ଜିନିଷ। କିନ୍ତୁ ଆମ ଚାଷୀ ଭାଇମାନେ ଏଟା ଜାଣିପାରୁନାହାନ୍ତି, ଯାହାଦ୍ୱାରା କି ଡାଲି ଚାଷକୁ ହୀନମନ୍ୟତା, ଯୋଉଠି କିଛି ହେଉନି ସେଠି ଡାଲି କରୁଛନ୍ତି, ହରଡ଼ ଚାଷ ଯୋଉଠି ପାହାଡ଼ିଆ ପଥୁରିଆ ଜାଗା ସେ ଜାଗାରେ ହରଡ଼ ଫସଲ କରୁଛନ୍ତି, ଏଗୁଡ଼ା କରିବା କଥା ନୁହଁ। ଆପଣ ନିଜେ ହିସାବ କରି ଦେଖନ୍ତୁ ଚାଷୀ ଭାଇମାନେ, ଗୋଟେ ହେକ୍ଟର ଗୋଟେ ଏକର ଆପଣ ଯଦି ଧାନ କରିବେ, କେତେ ଟଙ୍କା ଲାଭ ପାଉଛନ୍ତି, ଲାଭ ପାଉଛନ୍ତି କେତେ, ଆଉ କେତେ ଉତ୍ପାଦନ ହେଉଛି କୁହନ୍ତୁନି, କେତେ ଟଙ୍କା ଲାଭ ପାଉଛନ୍ତି, ହରଡ଼ ଗୋଟେ ଏକର କଲେ କେତେ ଟଙ୍କା ଲାଭ ପାଉଛନ୍ତି। ଯଦି ଆପଣ ତୁଳନା କରିବେ ତାହେଲେ ଆପଣ ନିଶ୍ଚିତ ଜାଣିପାରିବେ ଯେ ଆପଣଙ୍କର ଡାଲି ଜାତୀୟ, ହରଡ଼ ଜାତୀୟ ଫସଲ ଯଦି ଆପଣ ଚାଷ କରିବେ ବେଶୀ ଲାଭ ପାଇବେ। ତେବେ କୋଉ ଭଳିଆ କିସମ ଆପଣ ମୋତେ ପଚାରିଲେ, କୋଉ ଭଳିଆ କିସମ କରିବା କଥା, ହରଡ଼ ଦେଖନ୍ତୁ ବର୍ଷା ଦିନରେ ହରଡ଼ ହବ, ଏଇଟା ଆମେ ସମସ୍ତେ ଜାଣିଛନ୍ତି। ଏଇ ଜୁନ୍ ମାସ ପାଖାପାଖି ଆମେ ହରଡ଼ ବୁଣିବା, ଜୁନ୍ରୁ ଜୁଲାଇ ଶେଷ ପର୍ଯ୍ୟନ୍ତ, ତାପରେ ବେଶୀ ବର୍ଷା ହେଲେ ଆମେ ଆଉ ବୁଣି ପାରିବାନି, ଜମି ପାଗ ହବନି, ଜମିକୁ ପାଗ ଦେଖିକିରି ବୁଣିବାକୁ ପଡିବ, ନମ୍ବର ଏକ। ତାପରେ ଯୋଉ କିସମ କଥା ପଚାରିଲେ, କିସମ ହରଡ଼ଟା ହେଉଛି ଟିକେ ଲମ୍ବାଳିଆ ଫସଲ, ଏଇଟା ପ୍ରାୟ 120 ଦିନ 140 to 210 ଦିନ ପର୍ଯ୍ୟନ୍ତ ଏହାର କିସମ ଅଛି। ତେବେ ଆମ ଜିଲ୍ଲା ପାଇଁ ଆମେ ଚାହୁଁଛୁ, ଯେହେତୁ ଆମର ବର୍ଷା ଦିନେ ମୁଖ୍ୟ ହେଉଛି, ତାପରେ ଆସ୍ତେ ଆସ୍ତେ ବର୍ଷା କମିଯାଉଛି, ତେଣୁ ଆମେ ଟିକେ ମଧ୍ୟମ ଧରଣର, ବେଶୀ ସଳ କରିବାନି, ବେଶୀ ଦୀର୍ଘ ବା ଲମ୍ବା କିସମ କରିବାନି, ମଧ୍ୟମ ଧରଣର କିସମ କରିବା, ଯୋଉଟାକି ଏବେ ଆମ ଜିଲ୍ଲାକୁ ସରକାର ଯୋଗାଇ ଦେଉଛନ୍ତି। ଆଶା ଲକ୍ଷ୍ମୀ, ଆମ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରୁ ଯୋଉ TTB 7 ବାହାରିଛି, ଏବଂ ଅଲଗା ଅଲଗା କିସମ ସବୁ ଆସିଗଲାଣି, Upas 120 ଆଗରୁ ଥିଲା, ଏଇସବୁ କିସମ ଯଦି ଆପଣ ଅଧିକ ଅମଳକ୍ଷମ କରିବେ, ଏଇ କାନ୍ଦୁଲ ତ ଆମ ଜିଲ୍ଲାରେ ହେଉଛି, ଯଦି କାନ୍ଦୁଲ ବ୍ୟତୀତ ଏଇଭଳିଆ କିସମ କରିବେ, ଆପଣ ଅଧିକ ଅମଳ ପାଇପାରିବେ, ଅଧିକ ଲାଭ ପାଇପାରିବେ।
1: ଆଉ ଆର ଜମି ପ୍ରସ୍ତୁତି କେମିତି କିସ କରିବା?
0: ଜମି ପ୍ରସ୍ତୁତିଟା ନିହାତି ଭଲ ହେବା ଦରକାର, କାହିଁକି ମୁଁ କହୁଛି ଯେ ଜମି ଠିକ ଯଦି ପ୍ରସ୍ତୁତ ହେଇନଥିବ ତାହେଲେ ଆପଣଙ୍କର ହରଡ଼ ବଢ଼ିବନି, ଭଲ ହେବନି। କାହିଁକି ନା ହରଡ଼ 180 ଦିନ 170 ଦିନ ଏଇଭଳିଆ କିସମ, ଆମର ଯୋଉ ଆଶା ଲକ୍ଷ୍ମୀ ଇତ୍ୟାଦି ମୁଁ କହିଲି, ICPL ଭେରାଇଟି କିସମ, ସେଗୁଡ଼ା ସବୁ ଏମିତିଆ ଦିନର, ତେଣୁ ଆମକୁ ଚାଷ ଅତିକମ୍ରେ 2-3 ଥର କରିବାକୁ ପଡ଼ିବ, ମାଟିକୁ ଟିକେ ଭଲ ଗୁଣ୍ଡ କରିବାକୁ ପଡ଼ିବ, ମାଟିରେ ଯଦି ଆପଣ ଗୋବର ଖତ ଅଛି ତାକୁ ଟିକେ ମିଶାଇବାକୁ ପଡ଼ିବ, ଏବଂ ସବୁବେଳେ ଗଡ଼ାଳିଆ ରଖୁଥିବେ, ଯେହେତୁ ପୁରା ବର୍ଷା ସିଜିନ୍, ପୁରା ବର୍ଷା ଋତୁ ସାରା ହରଡ଼ ଫସଲ ରହିବ, ଯଦି ଆପଣ ମୂଳରେ ପାଣି ଜମିଲା ହରଡ଼ ଫସଲର, ସେଇଟା କାଳ ହେଲା ଏବଂ ହରଡ଼ ଗଛ ମରିଯିବ, ଝାଉଁଳିଯିବ, ତେଣୁ ତାକୁ ଟିକେ ଢାଲୁ କରିବେ, ଯେମିତି ପାଣି ଜମି ରହିବନି, ପାଣି ଗଡ଼ିଯିବ। ତେଣୁ ଆପଣମାନେ, ଆମ ଜିଲ୍ଲାର ଚାଷୀ ଭାଇମାନେ, ଆମର ଯେଉଁଭଳିଆ ଭୂମି ରୂପ ଅଛି ସେଇଟା ହରଡ଼ ଚାଷ ପାଇଁ ପ୍ରକୃଷ୍ଟ ବୋଲି ମୁଁ ସବୁବେଳେ କହୁଛି।
1: ଆଚ୍ଛା, ଇଏ ତ ଜମି ପ୍ରସ୍ତୁତି କଥା କହିଲେ, ଭଲ ଭାବରେ ଆମେ ହଳ କରିବା ଏବଂ ଗୋବର ଖତକୁ ମିଶାଇବା, ଆଉ ସେଥିରେ ସାର ଫେର ଦବା ନା ନାହିଁ?
0: ହଁ ନିଶ୍ଚିତ, କାହିଁକି ନା ଆମ ମାଟି ଏଇଭଳି ଆଉ ନାହିଁ ଯେ ଆମେ ସାର ନ ଦେଇକିରି କରିବା। ତେଣୁ ଆପଣମାନେ, ଆମେ ଯୋଉ କହୁଛୁ ହେକ୍ଟର ପିଛା 20-40-20 ନାଇଟ୍ରୋଜେନ୍, ଫସ୍ଫରସ୍, ପଟାସ୍, ଯବକ୍ଷାରଜାନ, ଫସ୍ଫରସ୍ ଆଉ ପଟାସ୍, ସେଇ ହିସାବରେ ଆପଣମାନେ ଯଦି ସାର ପ୍ରୟୋଗ କରିବେ, ସବୁବେଳେ ମନେ ରଖିବେ ଯେକୌଣସି ଡାଲି ଜାତୀୟ ଫସଲରେ ଯାହା ସାର ଦେବେ ମୂଳ ସାର ଦେବେ, ପରେ ଆଉ କୌଣସି ସାର ଦେବେ ନାହିଁ। ଏଇଟା ସବୁ ଚାଷୀ ଭାଇମାନଙ୍କୁ ମୋର ଅନୁରୋଧ, ସମସ୍ତେ ମନେ ରଖିବେ, ଯାହା ଆପଣ DAP ପଟାସ୍ ଆକାରରେ ଦେଉଛନ୍ତି ମୂଳ ସାର ହିସାବରେ ଦେବେ, ୟୁରିଆ ଜାତୀୟ ସାରକୁ ଆଭଏଡ୍ କରିବେ, ୟୁରିଆ ଜାତୀୟ ସାର କମ୍ ଦେବେ ବା ଦେବେ ନାହିଁ। ତେଣୁ ଆପଣ ମୁଖ୍ୟ ସାର ହିସାବରେ DAP ଜାତୀୟ ସାର ଏବଂ ପଟାସ୍ ଜାତୀୟ ସାର ମିଶେଇକି ମୂଳ ସାର ହିସାବରେ ଦେବେ ବୁଣିଲା ବେଳେ।
1: 2.5 ହେକ୍ଟର ବା ଗୋଟେ ହେକ୍ଟରରେ କେତେ ଦେବେ ଆମର ସାର କହିଲେ?
0: 20 କେଜି ଯବକ୍ଷାରଜାନ, ଆମେ କହୁଛୁ ଯେ 46 କେଜି ଯବକ୍ଷାରଜାନ ବା 18 କେଜି ଯବକ୍ଷାରଜାନ ଅଛି ଆପଣଙ୍କର 100 କେଜି DAP ବସ୍ତାରେ, ତେଣୁ 20 ମାନେ 2 ବସ୍ତା, 2 ବସ୍ତା DAP ହେଇଗଲେ ଆପଣଙ୍କର ଗୋଟେ ହେକ୍ଟର ପାଇଁ ହେଇଗଲା,
1: ମାନେ 2.5 ଏକର
0: ପାଇଁ ହେଇଗଲା।
1: ଆଚ୍ଛା, ଏବେ ଆସିବ ମଞ୍ଜି କଥା, ମଞ୍ଜିକୁ କେମିତି ଆମେ ବୁଣିବା, ମାନେ ଲାଇନ୍ ଲାଇନ୍ କରି ଲଗେଇବା ନା ମଞ୍ଜି ବୁଣା?

0: ଯନ୍ତ୍ର ବ୍ୟବହାର କରିବା ନା କେମିତି କିସ କରିବା?
1: ନା ଆଜିକାଲି ତ ମଞ୍ଜି ବୁଣା ଯନ୍ତ୍ର ଆସିଗଲାଣି, ଆମ ଜିଲ୍ଲାରେ ଏଇଟା ବେଶୀ ହେଇନି। ଆମ ଚାଷୀମାନେ ସବୁ ପ୍ରାୟତଃ ମୁଁ ଦେଖୁଛି ମୟୂରଭଞ୍ଜ ଜିଲ୍ଲାର ଆମ ଚାଷୀ ଭାଇମାନେ ସବୁ ଛଟା ବୁଣା କରୁଛନ୍ତି, ବୁଣି ହଳ କରିଦେଇଛନ୍ତି, ତାପରେ ବୁଣି ଦେଇଛନ୍ତି, ତାପରେ ମଇଟେ ପିଟି ଦେଇଛନ୍ତି। କିନ୍ତୁ ସେଭଳିଆ କରିବା କଥା ନୁହଁ, ସବୁବେଳେ ଧାଡ଼ି ବୁଣା କରିବା ଉଚିତ। ଧାଡ଼ି ବୁଣା କଲେ ଆପଣମାନେ ମନେ ରଖିଥାନ୍ତୁ, ଗଛକୁ ଗଛ ଦୂରତା ଠିକ୍ ରହିବ, ଧାଡ଼ିକୁ ଧାଡ଼ି ଦୂରତା ଠିକ୍ ରହିବ। ଆପଣ ମଝିରେ ଯାଇକି ଔଷଧ ପତ୍ର ବ୍ୟବହାର କରିପାରିବେ, ଯାହା ରୋଗ ପୋକ ନିୟନ୍ତ୍ରଣ କରିପାରିବେ। ପୋକ ବି ଆପଣ ଜାଣିପାରିବେ, ନହେଲେ ଜାଣିପାରିବେନି ଆପଣମାନେ ଯେମିତି କରୁଛନ୍ତି। ତା ସାଙ୍ଗରେ ଘାସ ବି ଆପଣ କାଢ଼ିପାରିବେ, ସୁବିଧାରେ ଘାସକୁ ଦମନ କରିପାରିବେ, ଏବଂ ବାୟୁ ଏବଂ ଆଲୋକ ସୂର୍ଯ୍ୟକିରଣ ଠିକ୍ ଭାବରେ ଚଳାଚଳ କରିପାରିବ, ଯାହାଦ୍ୱାରା ବି ଗଛ ଭଲ ବଢ଼ିବ। ତେଣୁ ସବୁବେଳେ ଆମେ କହୁ ମଞ୍ଜିକୁ ଆପଣମାନେ ଧାଡ଼ିରେ ବୁଣିବେ। ପ୍ରଥମେ ମଞ୍ଜି ସୁସ୍ଥ ମଞ୍ଜିକୁ ଚୟନ କରିବେ, ସୁସ୍ଥ ମଞ୍ଜିକୁ ରାଇଜୋବିୟମ୍ କଲଚର ଯେଉଁଟା ଆମର ସରକାରୀ କନିଷ୍ଠ କୃଷି ଅଧିକାରୀଙ୍କ ପାଖରେ ମିଳୁଛି ଏବଂ ଏବେ ମଧ୍ୟ ଦୋକାନରେ ମିଳିଲାଣି। ଗୋଟେ କେଜି ମଞ୍ଜିକୁ 20 ଗ୍ରାମ ରାଇଜୋବିୟମ୍ କଲଚର ଯେଉଁଟା ବୀଜାଣୁ ସାର କହୁଛନ୍ତି, ଜୀବାଣୁ ସାର, ତାକୁ ଗୋଳେଇବେ। ଗୋଳେଇକି ରଖିସାରିବେ ତାପରେ ଆପଣଙ୍କର ଗୋଟେ ଔଷଧ ମିଳୁଛି ଯେଉଁଟାକି କାର୍ବେଣ୍ଡାଜିମ୍ ହଉ, ଯେଉଁଟା ଆପଣ ବାଭିଷ୍ଟିନ୍ କହୁଛନ୍ତି କି ଭିଟାଭାକ୍ସ ପାୱାର, ତାଠୁ ଅଧିକ ପ୍ରୟୋଜନ ହେଇପାରିବ, ବା ଥିରାମ ବା କ୍ୟାପ୍ଟାନ ଯାହା ବି ହଉ, 2 ଗ୍ରାମ ପ୍ରତି କେଜି ମଞ୍ଜି ପିଛା ତାକୁ ଗୋଳେଇ ଦେବେ। ତାଦ୍ୱାରା ଭବିଷ୍ୟତରେ ତା ପର ମୁହୂର୍ତ୍ତରେ ଗଛରେ ଆଉ ରୋଗ ହବନି। ତେଣୁ ମଞ୍ଜିକୁ ନିଶ୍ଚିତ ବିଶୋଧନ କରିବେ, ହରଡ଼ ଚାଷ ପାଇଁ ମଞ୍ଜି ବିଶୋଧନ ନିହାତି ଜରୁରୀ। ମଞ୍ଜିକୁ ବିଶୋଧନ କରିବେ ଏବଂ ଧାଡ଼ିରେ ଲଗେଇବେ ଏବଂ ଧାଡ଼ିରୁ ଧାଡ଼ି ଦୂରତା ମିନିମମ 2 ଫୁଟ ରଖିବେ। ଚାଷୀ ଭାଇମାନେ ଆମର ଜମା ରଖନ୍ତିନି, ପାଖାପାଖି ଲଗାନ୍ତି, ତାଦ୍ୱାରା ଗଛ ଭଲ ବଢ଼ିପାରେନି, ଗଛ ଡାଳକୁ ଡାଳ ପଶିଯାଏ, ତେଣୁ ଅମଳ କମିଯାଏ। ତେଣୁ ଆପଣ ସବୁବେଳେ ମିନିମମ ଅତି କମ୍ରେ 2 ଫୁଟ, ତାଠୁ ଅଧିକା ରଖିପାରିବେ 2.5 ଫୁଟ ରଖିପାରିବେ, କାରଣ ଏଇ ଯେଉଁ କିସମ କଥା ମୁଁ କହିଲି ସେଗୁଡ଼ା ବହୁତ ଡେଙ୍ଗା ହେବ, ବହୁତ ଫଳିବ। ତେଣୁ ଆପଣ ଗଛକୁ ଗଛ 2 ଫୁଟରୁ 2.5 ଫୁଟ ଏବଂ ଧାଡ଼ିରୁ ଧାଡ଼ି ମଧ୍ୟ 2 ଫୁଟରୁ 2.5 ଫୁଟ ରଖିପାରିବେ।
0: ମାନେ ଏଇଟାକୁ ପ୍ରତି ଟିକେ ଆମର ଚାଷୀ ଭାଇ ମାନେ ଧ୍ୟାନ ଦେବେ, 2 ଫୁଟରୁ 2.5 ଫୁଟ ଗଛକୁ ଗଛ, ଧାଡ଼ିକୁ ଧାଡ଼ିକୁ ମଧ୍ୟ 2 ଫୁଟରୁ 2.5 ଫୁଟ ରଖିପାରିବେ। ଆଉ ଗୋଟେ କଥା ହଉଛି ଘାସ କଥା, କାରଣ ଆମ ମୟୂରଭଞ୍ଜ ଜିଲ୍ଲାରେ ଏ ଯେଉଁ ଗୋଡ଼ାଣିଆ ଜମିରେ ସବୁ ବର୍ଷା ହେଲା ମାନେ ଘାସ ହେଇଯାଏ, ହରଡ଼ ବିଲରେ ବି ତ ବହୁତ ଘାସ ହେଇଯିବ ନା?
1: ଆଜ୍ଞା, ଉଚ୍ଚା ଜମିରେ ଘାସ ବର୍ଷା ଦିନେ ଏଟା ନିହାତି କଥା, ତାକୁ କେହି ଦମନ କରିପାରିବେନି। କିନ୍ତୁ ଆମେ ଯଦି ଭଲ ଖରାଟିଆ ଚାଷ କରିଥିବା, ସେଥିରେ ଯାହା ପୁରୁଣା ମୂଳ ଅଛି, ପୁରୁଣା ଘାସ ମୂଳ ଘାସ ଲଟା ତାକୁ ବାହାର କରିଦେଇଥିବା, ସେଇଟା ପ୍ରଥମ କାମ। ତାପରେ ଆପଣ କ'ଣ କରିବେ, ତାକୁ ଠିକ୍ ଭାବରେ ଯେମିତି କହିଲି ଗଡ଼ାଣିଆ କରିବେ, ସେଇଟା ଦ୍ୱିତୀୟ କାମ। ତାପରେ ଆପଣ ଗଛକୁ ଗଛ ଯେଉଁ ଧାଡ଼ିକୁ ଧାଡ଼ି କହିଲି 2 ଫୁଟ 2.5 ଫୁଟ ରଖିବେ, ତାକୁ ରଖିବେ। ତାଦ୍ୱାରା ଆପଣ ଘାସକୁ କିଛି ନହେଲେ ନିଜେ ବାଛି ଦେଇପାରିବେ, ବାଛିବାରେ ସୁବିଧା ହେବ। ସବୁଠୁ ବଡ଼ କଥା ଆପଣଙ୍କର ଆଜିକାଲି ପ୍ରି ଇମର୍ଜେନ୍ସ ହର୍ବିସାଇଡ୍ ଘାସ ମାରକ ତୃଣକ ମାରି ବଜାରରେ ମିଳିଲାଣି, ସରକାରୀ ବି ସ୍ତରରେ ମଧ୍ୟ ବେଳେବେଳେ ଆସୁଛି। ଆପଣ ପେଣ୍ଡିମେଥାଲିନ୍ ଗୋଟିଏ ଔଷଧ ଅଛି, ତାକୁ ଆପଣ ସ୍ପ୍ରେ କରିପାରିବେ ବା ବାଲିରେ ମିଶାଇ ପାରିବେ। ଗୋଟେ ଲିଟର ପାଣିରେ 2 ଗ୍ରାମ ମିଶାଇକି ଆପଣ ତାକୁ ସିଞ୍ଚନ କରିବେ ବା ବାଲିରେ ମିଶାଇକି ଯଦି ଛାଟିବେ, ସେ ମାସେ ପର୍ଯ୍ୟନ୍ତ ଘାସ ହେବନି। କିନ୍ତୁ ମନେ ରଖିବା କଥା ଯେ ମଞ୍ଜି ବୁଣିବାର 72 ଘଣ୍ଟା ଭିତରେ ସେଟାକୁ ଔଷଧଟାକୁ ପ୍ରୟୋଗ କରିବାକୁ ପଡ଼ିବ, ତାପରେ ହେବନି। କାରଣ ଘାସ ଉଠିବାର ପୂର୍ବରୁ ସେଟାକୁ ଆପଣ ପ୍ରୟୋଗ କରିବେ, ଘାସ ଉଠିଲା ବେଳକୁ ଯେତିକି ସମୟ ଲାଗିଯିବ ସେଇଟା ହେଉଛି 72 ଘଣ୍ଟା ଭିତରେ। ତେଣୁ ଆପଣ ମଞ୍ଜି ବୁଣିବାର 72 ଘଣ୍ଟା ଭିତରେ ପେଣ୍ଡିମେଥାଲିନ୍ ଷ୍ଟମ୍ପ ଆକାରରେ ମିଳୁଛି, ତାକୁ ବ୍ୟବହାର କରିପାରିବେ। ଇମେଜ୍ ଥାପିରେ ବି ମିଳୁଛି, ଅଲଗା ଅଲଗା ଔଷଧ ମିଳୁଛି, ଆପଣ ମାର୍କେଟରୁ କିଣିପାରିବେ। ତେଣୁ ଏହିସବୁ ଔଷଧକୁ ମାରିଲେ ଆପଣ ଅତି କମରେ ମାସେ ପର୍ଯ୍ୟନ୍ତ ଘାସ ଉଠିବାକୁ ଚେକ୍ କରିଦେଇପାରିବେ, ଦମନ କରିପାରିବେ। ମନେ ରଖିଥାନ୍ତୁ ପ୍ରଥମ ମାସେ 2 ମାସ ପର୍ଯ୍ୟନ୍ତ ହରଡ଼ ଚାଷ ଆଉ ଘାସ ଭିତରେ, ହରଡ଼ ଫସଲ ଆଉ ଘାସ ଭିତରେ ବହୁତ ପ୍ରତିଯୋଗିତା ହୁଏ, କମ୍ପିଟିସନ। ଆପଣ ଦେଖିବେ ଜମିରେ, ଉଚ୍ଚ ଜାଗା ଜମିରେ ହରଡ଼ ଗଛ ଆଉ ଦେଖାଯାଉନଥାଏ, ତା ପର ମୁହୂର୍ତ୍ତରେ ହରଡ଼ ତାକୁ ଚଢ଼ିଯାଏ, ତା ଉପରକୁ ହେଇଯାଏ। କିନ୍ତୁ ପ୍ରଥମ 2 ମାସ ଏତେ ଘାସର ପ୍ରାଦୁର୍ଭାବ ବଢ଼ିଯାଏ, ତେଣୁ ଆପଣ ଘାସକୁ ଦମନ କରିବା ନିହାତି ଜରୁରୀ।
0: ଆଚ୍ଛା, ଆଉ ଗୋଟେ କଥା ରୋଗ ପୋକ କଥା ଦେଖିବା, ବର୍ତ୍ତମାନ ପ୍ରାୟତଃ ହରଡ଼ ଫସଲରେ ସେମିତି ରୋଗ ପୋକ ଲାଗେ ନାହିଁ ଆମ ଅଞ୍ଚଳରେ, ମୁଁ ଦେଖିଛି ବୁଣି ସାରିଲା ପରେ କାଟନ୍ତି ଯାଇକି।
1: ଏବେ କ'ଣ ହେଉଛି, ଆପଣଙ୍କର ଜଳବାୟୁ ପରିବର୍ତ୍ତନ ଘଟିଲାଣି, ଆପଣମାନେ ସବୁବେଳେ ଜାଣୁଥିବେ। ଏ ବର୍ଷ ଦେଖନ୍ତୁ ଆପଣଙ୍କର ଏପ୍ରିଲ ମାସରେ କେତେ ବର୍ଷା ହେଲା, ଏପ୍ରିଲ ମେରେ କୋଉ ଭଳିଆ ବର୍ଷା ହେଉଛି, ତେଣୁ ଜଳବାୟୁ ପରିବର୍ତ୍ତନ ଅନୁସାରେ ପୋକମାନଙ୍କର ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ହରଡ଼ ଫସଲରେ ବହୁତ ପ୍ରକାର ପୋକ ଲାଗେ, ଯେମିତିକି ପ୍ରଥମ କଥା ମୁଁ କହିରଖୁଛି, ଗୋଟେ ହରଡ଼ ବଢ଼ିଲା ବେଳକୁ କଅଁଳିଆ ପତ୍ର ହେଇଥିବ, ପତ୍ର କଟା ପୋକ ଗୋଟେ ଲାଗୁଛି। ପତ୍ରକଟା ପୋକକୁ ଆପଣ ମନୋକ୍ରୋଟ ଫସ ହଉ, ଟ୍ରାଇଜୋ ଫସ ହଉ, ପ୍ରଫେନ ଫସ ହଉ, ଯାହା ହେଲେ ବି ଗୋଟେ ଲିଟର ପାଣିରେ 2 ml ମିଶାଇକି ଯଦି ମାରିଦେବେ ସେ ଆରାମସେ ଦମନ ହେଇଯିବ। କିନ୍ତୁ ପ୍ରଥମ କଥା, ଗୋଟେ କଥା ମୁଁ କହିଥିଲି, ଖରାଟିଆ ଚାଷ ଭଲ ଭାବରେ କରିବେ। ଦ୍ୱିତୀୟ କଥା ହେଲା ଯେଉଁ ଘାସକୁ ରଖିବେନି, ଏଇ ଯେତେ ପୋକ ରୋଗ ସବୁ ହେଉଥାଏ ତାର ମୂଳ ହେଉଛି ଘାସ, ଘାସରେ ସେମାନେ ପ୍ରଥମେ ଆସନ୍ତି। ତେଣୁ ଆପଣ ପତ୍ର କଟା ପୋକ ପାଇଁ ଏଇଭଳିଆ ବ୍ୟବହାର କରିବେ। ସବୁଠୁ ବେଶୀ ଲସ୍ କରାଏ, ସବୁଠୁ ବେଶୀ କ୍ଷତି କରାଏ ଆମର ଫଳ ବିନ୍ଧା ପୋକ, ଯେଉଁଟାକୁ ଆମେ ହେଲିଓଥିସ୍ କହୁଛୁ ଇଂଲିଶରେ, ସେଇ ଫଳ

0: ବିନ୍ଧା ପୋକ ସେ ଭିତରକୁ ଫାଳେ ଥିବ ବାହାରକୁ ଫାଳେ ଥିବ, ସେ ବହୁତ ଫସଲରେ ବହୁତ ନଷ୍ଟ କରେ। ଆପଣ ବୁଟରେ ସେ ଫସଲ ଲାଗେ ବୁଟ ଫଳ ବିନ୍ଧା ପୋକ, ଆପଣଙ୍କର ଟମାଟୋ ଫଳ ବିନ୍ଧା ପୋକ, ଆପଣଙ୍କର ହରଡ଼ ଫଳ ବିନ୍ଧା ପୋକ, ଆପଣ ଭେଣ୍ଡି ଫଳ ବିନ୍ଧା ପୋକ, ସେଇ ଗୋଟେ ପ୍ରକାର ପୋକ ହେଲିଓଥିସ୍ ସେ ସବୁ ଫସଲକୁ ନଷ୍ଟ କରେ। ଏବଂ ବହୁତ ଭାବରେ ଆପଣ ଦେଖିବେ ଜମିକୁ ଯିବେ ଦେଖିବେ ସବୁ ପୋକ ହରଡ଼ ଅଛି ସେ ସବୁ ଫମ୍ପା ବା ସବୁ କଣା ହେଇଯାଇଛି, ସେଇଟା ହେଉଛି ହେଲିଓଥିସ୍ ଫଳ ବିନ୍ଧା ପୋକ। ତାକୁ ନିୟନ୍ତ୍ରଣ କରିବା ପାଇଁ ଆପଣଙ୍କୁ ଜୈବିକ ପ୍ରକାର ଅଛି ଏବଂ ରାସାୟନିକ ପ୍ରକାର ଅଛି। ଗୋଟେ ହେଲିଲିଓର ମିଳୁଛି, ତାକୁ ଆପଣ ଜନ୍ତା ଆକାରରେ ମଧ୍ୟ ଜାଣିପାରିବେ, ହେକ୍ଟରରେ 20 ଜନ୍ତା କରିକି ଯଦି ସେଇଟା ଆପଣଙ୍କୁ ଭିଡ଼ ପଡ଼ୁଛି। ଆପଣ ହେଲିଓଥିସ୍ ଭାଇରସ୍ ଅଛି 250 ଏଲି ପର୍ ହେକ୍ଟର ସେଇଟା ଗୋଟେ କରିପାରିବେ, ସେଇଟା ଅବଶ୍ୟ ଆପଣମାନଙ୍କ ପାଖରେ ମିଳିବା ଟିକେ ଦୁଷ୍ପ୍ରାପ୍ୟ ହୋଇପାରେ, ଏଇଟା ମନେ ରଖିଥାନ୍ତୁ ଆଗାମୀ ଦିନରେ ତାକୁ ଆପଣ ବ୍ୟବହାର କରିବେ। ଏବେ ବର୍ତ୍ତମାନ ପାଇଁ ଆପଣ ମନେ ରଖନ୍ତୁ ଟ୍ରାଇଜୋଫସ୍ ଯେଉଁ ଔଷଧ ଅଛି ତାକୁ 2 ମିଲିଲିଟର 1 ଲିଟର ପାଣିରେ, ତା ସାଙ୍ଗରେ ନିମ ଔଷଧ ନିମ ଜାତୀୟ ଔଷଧ ତାକୁ 3 ମିଲିଲିଟର 1 ପାଣିରେ ମିଶାଇକି ଯଦି ମାରିବେ ନିଶ୍ଚିତ ହେବ। ଆପଣ ମନେ ରଖିଥାନ୍ତୁ ନଭେମ୍ବର ମାସରେ ଯେତେବେଳେ ଫୁଲ ଆସେ ସେ ଫୁଲଟାକୁ ଏହି ପୋକ ନିଶ୍ଚିତ ଭାବରେ ଆଟାକ୍ କରେ, ନିଶ୍ଚିତ ଆକ୍ରମଣ କରିବ ଏବଂ ସେ ଫସଲକୁ ପୁରା ନଷ୍ଟ କରିଦେବ। ତେଣୁ ଆପଣ ଫୁଲ ଆସିବା ପୂର୍ବରୁ ସେହି ସମୟରେ ଆପଣ ଯଦି ଔଷଧଟାକୁ ମାରିଦେଇଥିବେ ତାହେଲେ ଆପଣଙ୍କର ହେବନି। ଏବେ ଯେଉଁ ନୂଆ ଅମଳକ୍ଷମ ବାହାରୁଛି ସେ 2 ଲେଖାଁ ଫୁଲ ଆସୁଛି, ନଭେମ୍ବର ଫୁଲ ଯଦି ଲସ୍ ହୋଇଗଲା, କାରଣ ନଭେମ୍ବର ବେଳକୁ ଆମର ପାଗ ମେଘୁଆ ରହେ, ଲୋକମାନେ କହନ୍ତି କୁହୁଡ଼ି ହୋଇଗଲା ସେ ପୋକ ସବୁ ହରଡ଼ ନଷ୍ଟ ହୋଇଗଲା, କିନ୍ତୁ ତା ନୁହଁ, ସେ କୁହୁଡ଼ି ହେବା ସମୟରେ ଗୋଟିଏ ପୋକ ଲାଗେ, ଏଇ ପୋକ ହିଁ ସେ ତାକୁ ନଷ୍ଟ କରେ। ତେଣୁ ଆପଣ ଯଦି ଫୁଲ ଆସିବା ପୂର୍ବରୁ ଔଷଧ ସ୍ପ୍ରେ କରିଥିବେ ତାହେଲେ ଆଉ କୌଣସି ଅସୁବିଧା ନାହିଁ, ସେଇଟା ଅମଳ କରିପାରିବେ। ତାପରେ ପୁଣି ଆଉ ଥରେ ଆପଣଙ୍କର ଜାନୁଆରୀ ବେଳକୁ ଫୁଲ ଆସିକରି ସେ ପୁଣି ନୂଆ କିସମ ଗୁଡ଼ାକ ଆସୁଛି ତାକୁ ମଧ୍ୟ ଅମଳ କରିପାରିବେ।
1: ତେବେ ଗୋଟେ ଏକରରେ କେତେ ହରଡ଼ ପାଇପାରିବା?
0: ଯେ ଆମ ଜିଲ୍ଲାରେ ମୁଖ୍ୟତଃ ସେ ହେକ୍ଟରକୁ 6 କ୍ୱିଣ୍ଟାଲ ଖଣ୍ଡେ ପାଉଛନ୍ତି, 2.5 ଏକରରେ 6 କ୍ୱିଣ୍ଟାଲ ଖଣ୍ଡେ ପାଉଛନ୍ତି, ଆପଣ ମିନିମମ 15 କ୍ୱିଣ୍ଟାଲ ପର୍ଯ୍ୟନ୍ତ ହରଡ଼ ପାଇପାରିବେ। ତେଣୁ 15 କ୍ୱିଣ୍ଟାଲ ଯଦି ହେକ୍ଟରରେ ହେଲା ତା ମାନେ ଏକରକୁ 6 କ୍ୱିଣ୍ଟାଲ ପାଖାପାଖି ଆପଣ ଅମଳ କରିପାରିବେ। ଯେଉଁଟା ଆପଣ ଯଦି ଟିକିଏ ଖାଲି ମୁଁ କହିଲି ମଞ୍ଜି ବୁଣିବା ସମୟ ଆଉ ରୋଗ ପୋକ ନିୟନ୍ତ୍ରଣ, ଆଉ ଗୋଟେ ବଡ଼ କଥା ଆପଣମାନେ ଏବେ ମଧ୍ୟ ଆମ ସରକାର ତା ଉପରେ ଗୁରୁତ୍ୱ ଦେଉଛନ୍ତି, ଯେହେତୁ ଆମର ମାଟି ମୁଖ୍ୟତଃ ଅମ୍ଳୀୟ, ଆମର ଏ ଅମ୍ଳୀୟକୁ ନିରାକରଣ କରିବା ପାଇଁ କାଗଜ କଳ ମଇଳା ସରକାରୀ ସ୍ତରରେ ଆସୁଛି, ତାକୁ 1 ଏକର ପିଛା 2 କ୍ୱିଣ୍ଟାଲ ଯଦି ଆପଣ ସେ 16 ଚାଷରେ ମିଶାଇଦେବେ ତାହେଲେ ଆପଣଙ୍କର ହରଡ଼ ଉତ୍ପାଦନ ନିଶ୍ଚିତ ଭାବରେ ବଢିବ।
1: ଯାହା ହଉ ଡକ୍ଟର ନାଥ, ଆଜି ଆପଣ ହରଡ଼ ଚାଷ ସମ୍ପର୍କରେ ଅନେକ କିଛି ତଥ୍ୟ ଦେଇଥିବାରୁ ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ତଥା ଶ୍ରୋତାବନ୍ଧୁମାନଙ୍କ ତରଫରୁ ଅନେକ ଅନେକ ଧନ୍ୟବାଦ।
0: ଧନ୍ୟବାଦ ଆଜ୍ଞା।
2: ହଉ ଶ୍ରୋତା ବନ୍ଧୁମାନେ, ଆପଣମାନେ ବି ଆମର ଯୋଉ ରେଡିଓ ଶ୍ରୋତା ବନ୍ଧୁ ହିସାବରେ ଆପଣ ବି ଆମର ପରିବାରର ସଦସ୍ୟ, ଆପଣମାନେ ବହୁତ ଜଣ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି କିନ୍ତୁ ଆମେ କିଛି ନିର୍ଦ୍ଦିଷ୍ଟ ଶ୍ରୋତା ବନ୍ଧୁମାନଙ୍କ ପାଖରୁ ଚିଠି ପାଉଛୁ, ବେଳେବେଳେ ଚିଠି ବି ଆମେ ପାଉନୁ, ତେଣୁ ଆମର ଡାଏଲ୍ ଆଉଟ୍ କାର୍ଯ୍ୟକ୍ରମରେ ଆମର ବାଧାପ୍ରାପ୍ତ ହେଉଛି, ତା ସହିତ ଆମେ ଜାଣିବି ପାରୁନୁ ଆମ କାର୍ଯ୍ୟକ୍ରମ କେତେ ଦୂର ଆପଣଙ୍କ ପାଇଁ ମାନେ ଉପଯୋଗୀ ହେଇପାରୁଛି। ତେଣୁ ଆପଣମାନେ ଆମର ପରିବାର ସଦସ୍ୟ ହେବାକୁ ହେଲେ ମାନେ ଆପଣଙ୍କୁ ନିହାତି ଚିଠି ଦେବାକୁ ହେବ, ଆମକୁ କାର୍ଯ୍ୟକ୍ରମର ଟିକେ ଯୋଉ ରୂପରେଖ ରହିଛି ତାକୁ ପରିବର୍ତ୍ତନ କରିବାକୁ ହେବ, ତେଣୁ ଆପଣ ଟିକେ ଆମକୁ ଚିଠି ଦିଅନ୍ତୁ।
3: ଆଉ ଚିଠି ଲେଖିବା ଠିକଣା ହେଲା ଚାଷବାସ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନ୍ ନମ୍ବର 7577002 ଜିଲ୍ଲା ମୟୂରଭଞ୍ଜ।
1: ଆମକୁ ଶୁଣୁଥିବା ସମସ୍ତ ଶ୍ରୋତା ଭାଇ ଓ ଭଉଣୀମାନେ ଆପଣମାନଙ୍କୁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

ଶୁଣିଲେ ଚାଷବାସର କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ଓଡ଼ିଆ ଚଳଚ୍ଚିତ୍ର ଗୀତ। ଓଡ଼ିଆ ଚଳଚ୍ଚିତ୍ରର ପ୍ରଥମ ଗୀତଟି ଚକାଚକା ଭଉଁରୀ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ରତିକାନ୍ତ ଏବଂ ତୃପ୍ତି ଦାସ।

ପରବର୍ତ୍ତୀ ଗୀତଟି ଛାତ୍ରୀ ଲେଖିଛି ତରୁନା ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ଇରା ମହାନ୍ତି।

0: ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ସ୍ୱାସ୍ଥ୍ୟ ସମ୍ପଦ କାର୍ଯ୍ୟକ୍ରମ। ଆଜିର ବିଷୟବସ୍ତୁ ରହିଛି ଅଧିକ କମ୍ପ୍ୟୁଟର ବ୍ୟବହାର ଜନିତ ଚକ୍ଷୁ ସମସ୍ୟା ଓ ତାର ପ୍ରତିକାର। ଆଜିକାଲି ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ମୋବାଇଲ ଫୋନ୍ ଏଭେଲେବୁଲ ରହିଛି। ବିଶେଷ କରି କର୍ମଜୀବୀ ଲୋକଙ୍କ କ୍ଷେତ୍ରରେ ଅଫିସରେ ହେଉ କିମ୍ବା ଘରେ ହେଉ, ସକାଳୁ ଉଠିବା ଠାରୁ ରାତିରେ ଶୋଇବା ପର୍ଯ୍ୟନ୍ତ ଟିଭି, ମୋବାଇଲ ଫୋନ୍, କମ୍ପ୍ୟୁଟର, ଲ୍ୟାପଟପ୍ରେ ଲୋକଙ୍କର ଅଧିକ ସମୟ ଅତିବାହିତ ହେଉଛି ଏବଂ ଛୋଟ ଶିଶୁ ମଧ୍ୟ ମୋବାଇଲ ଫୋନ୍ର ୟୁଜ୍ ଜାଣିଲାଣି, ଯାହାକି ଆମ ଲାଇଫ୍ରେ ନିତିଦିନିଆ ଘଟଣା ହୋଇଯାଇଛି ଆଉ ଏହାର ସିଧା ସିଧା କୁପ୍ରଭାବ ଆମ ଆଖି ଉପରେ ପଡୁଛି। ଆଉ ବିଶେଷ କରି ଏହି ସମସ୍ୟା ଯୁବ ଅବସ୍ଥାରେ ଥିବା ପିଲାମାନେ ଆଖିକୁ ନେଇକି ସେମାନଙ୍କର ଅନେକ କିଛି କମ୍ପ୍ଲେନ୍ ରହୁଛି। ତେବେ ଆଜି ଆସନ୍ତୁ ଯେ ଅଧିକ କମ୍ପ୍ୟୁଟର ବ୍ୟବହାର ଜନିତ କଣ ସବୁ ସମସ୍ୟା ରହିଛି, ଆଜି ଏ ସମ୍ପର୍କରେ ବିସ୍ତୃତ ଆଲୋଚନା କରିବା। ଏ ସମ୍ପର୍କରେ କହିବା ପାଇଁ ଆଜି ଆମ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ହସ୍ପିଟାଲ ବାରିପଦାରୁ ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ମଞ୍ଜୁଲା ପ୍ରଧାନ। ମ୍ୟାଡାମ, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ। ଆଜ୍ଞା ନମସ୍କାର।
1: ଶ୍ରୋତା ବନ୍ଧୁମାନଙ୍କୁ ମୋର ନମସ୍କାର।
0: ପ୍ରଥମେ ମ୍ୟାଡାମ, ଆମେ ଜାଣିବାକୁ ଚାହିଁବୁ ଯେ ଅଧିକ କମ୍ପ୍ୟୁଟର ବ୍ୟବହାର ଯୋଗୁଁ ଆମ ଲାଇଫଷ୍ଟାଇଲ ଜନିତ କଣ ସବୁ ପ୍ରଭାବ ପଡୁଛି?
1: ଅଧିକ କମ୍ପ୍ୟୁଟର ବ୍ୟବହାର ଦ୍ୱାରା ଆମ ଚକ୍ଷୁର ଗୁଡ଼ାଏ ସମସ୍ୟା ହୋଇଥାଏ, ଯାହାକୁ ଆମେ ଡିଜିଟାଲ ଆଇ ଷ୍ଟ୍ରେନ୍ ମାନେ କମ୍ପ୍ୟୁଟର ଜନିତ ଚକ୍ଷୁର ବ୍ୟାଧି କହୁଥାଉ। ପୂର୍ବରୁ ମୂଳତଃ ଆଇଟି ପ୍ରଫେସନାଲ ଯେଉଁମାନେ ବହୁତ ସମୟ ଧରି କମ୍ପ୍ୟୁଟରରେ କାମ କରୁଥିଲେ

0: ଆଖିର ସମସ୍ୟା ସେମାନେ ଠାରେ ଦେଖାଯାଉଥିଲା। କିନ୍ତୁ ଯେତେବେଳେ ଆମ ଲାଇଫରେ ଆଇସୋଲେସନ, କ୍ୱାରେଣ୍ଟାଇନ, ସଟ୍ଡାଉନ, ଲକ୍ଡାଉନ, ସୋସିଆଲ ଡିଷ୍ଟାନ୍ସିଂ ଭଳି ପ୍ରସଙ୍ଗ ଆସିଯାଇଛି ଆମ ଲାଇଫକୁ, ତ ସମସ୍ତଙ୍କର ଡିଜିଟାଲ ଗେଜେଟ୍ର ବ୍ୟବହାର ବଢ଼ିଯାଉଛି। ବର୍ତ୍ତମାନ ସମୟରେ ଛୋଟ ପିଲାଠୁ ଆରମ୍ଭ କରି ସବୁ ବୟସର ଲୋକ ଓ ସବୁ ବର୍ଗର ଲୋକମାନଙ୍କଠାରେ ଏହି ଅଧିକ କମ୍ପ୍ୟୁଟର ବ୍ୟବହାର ଜନିତ ଚକ୍ଷୁ ସମସ୍ୟାମାନ ଦେଖାଯାଉଛି।
1: 2 ବର୍ଷରୁ 5 ବର୍ଷ ମଧ୍ୟରେ ଶିଶୁମାନେ ମୋବାଇଲରେ କାର୍ଟୁନ ପିକ୍ଚର ଦେଖିବା, ଖେଳନା ଅପେକ୍ଷା ମୋବାଇଲ ଫୋନ ଧରିବାଟା ବେଶି ଇଣ୍ଟରେଷ୍ଟେଡ ହେଉଛନ୍ତି। ଏହାଫଳରେ ତାଙ୍କ ଆଖି ଉପରେ କି ପ୍ରକାର କୁପ୍ରଭାବ ପଡୁଛି?
0: ଛୋଟ ପିଲାମାନେ ଅତ୍ୟଧିକ ମୋବାଇଲ ୟୁଜ୍ କରିବା ଦ୍ୱାରା ମେନଲି ଆଖିରେ ସେମାନଙ୍କ ଲାଲ ପଡ଼ିଯିବା, ଜଳାପଡ଼ା ହେବା ଆଦି ସମସ୍ୟା ଦେଖାଯାଏ। ତା ସହିତ ଛୋଟ ପିଲାମାନଙ୍କ ଆଖିରେ ବ୍ଲୁ ଲାଇଟ୍ର ପ୍ରଭାବ ବେଶୀ ପଡ଼େ। ବ୍ଲୁ ଲାଇଟ୍ ହେଉଛି ନର୍ମାଲି ସୂର୍ଯ୍ୟ କିରଣରେ କେତେ ପ୍ରକାର ସର୍ଟ ୱେଭ୍ ଲେନ୍ଥ ଲାଇଟ୍ ଥାଏ, ସେଥିମଧ୍ୟରୁ ଗୋଟିଏ। ବ୍ଲୁ ଲାଇଟ୍ ଆମର ସାର୍କାଡିଆନ୍ ରିଦମ୍କୁ ଚେଞ୍ଜ କରେ। ସାର୍କାଡିଆନ୍ ରିଦମ୍ ମାନେ କ'ଣ? ନର୍ମାଲି ସୂର୍ଯ୍ୟ ଉଦୟ ହେଲେ ସମସ୍ତେ ଆକ୍ଟିଭ୍ ହେଇଯାଆନ୍ତି, ନର୍ମାଲ ମାନେ ନିଦ ଆମର ଭାଙ୍ଗିଯାଏ। କିନ୍ତୁ ସେଇ ଯଦି ବ୍ଲୁ ଲାଇଟ୍ ଆମେ ରାତିରେ ମୋବାଇଲ ୟୁଜ୍ କରିବା ଦ୍ୱାରା ବ୍ଲୁ ଲାଇଟ୍ ଆମ ଆଖିରେ ପଡ଼େ, ଲାଗିବ ଯେମିତି ରାତି 9ଟା ବେଳେ ବି ସୂର୍ଯ୍ୟ ଉଦୟ ହେଇଛି। ମାନେ ସୂର୍ଯ୍ୟ ଉଦୟର ଯାହା ଆକ୍ଟିଭିଟି ସବୁ ରାତିରେ ସେମିତି ଇଫେକ୍ଟ କରେ, ତ ରାତିରେ ନିଦ ନ ହେବା, ଛୁଆ ଅସ୍ଥିର ହେବା ଆଦି ସମସ୍ୟା ଦେଖାଯାଏ।
1: ଅନଲାଇନ୍ ପାଠ ପଢ଼ାରେ ବି ଆଜିର ସମୟରେ ପ୍ରତ୍ୟେକ ଘରର ପିଲାମାନଙ୍କ ଠାରେ ଦେଖାଯାଉଛି, ଯେମିତିକି କମ୍ପ୍ୟୁଟରରେ ଗେମ୍ ଖେଳିବା ଇତ୍ୟାଦି। ଏସବୁ କେସ୍ରେ ତାଙ୍କ ଆଖି ଉପରେ କ'ଣ ସବୁ ପ୍ରଭାବ ପଡୁଛି?
0: ଯେଉଁମାନେ ଅନଲାଇନ୍ ପଢୁଛନ୍ତି ପିଲାମାନେ ବହୁତ ସମୟ ଧରି କମ୍ପ୍ୟୁଟର କିମ୍ବା ମୋବାଇଲ ସାମ୍ନାରେ ବସି ରହିବା ଦ୍ୱାରା ସେମାନଙ୍କ ଆଖିରେ ଥକାପଣ ଲାଗି ରହେ, ଲାଲ ପଡ଼େ, ମୁଣ୍ଡ ବଥା ହୁଏ, ଆଖିରୁ ପାଣି ଝରେ, ଆଖିରେ ବାଲି ପଡ଼ିଲା ଭଳି ଲାଗେ, ଆଖି ଚାରିପଟେ ବଥା ରୁହେ, ମୁଣ୍ଡ ବୁଲାଏ। ଏହିସବୁ ଲକ୍ଷଣ ଗୁଡ଼ାକ ଅତ୍ୟଧିକ ଅନଲାଇନ୍ କ୍ଲାସ, ମୋବାଇଲ ୟୁଜ୍, ମୋବାଇଲ କିମ୍ବା ଲାପଟପ୍, ଇଲେକ୍ଟ୍ରୋନିକ୍ ଗେଜେଟ୍ ୟୁଜ୍ କରିବା ଦ୍ୱାରା ହୋଇଥାଏ।
1: ତେବେ ଏସବୁ ଲକ୍ଷଣ ଦେଖାଯିବାର କ'ଣ କାରଣ ରହିଛି?
0: ମୂଳତଃ ମୁଁ କହିବି 2ଟି ମୂଳ କାରଣ ରହିଛି। ଗୋଟେ ହେଉଛି ଆମର ବ୍ଲିଙ୍କ ରିଫ୍ଲେକ୍ସ। ବ୍ଲିଙ୍କ ରିଫ୍ଲେକ୍ସ ମାନେ ଆଖିର ପତା ଗୋଟେ ମିନିଟରେ ଯେତେ ଥର ପଡ଼େ ସେଇଟା ଆଖି ମିଟିକା ମାରିବା ଯାହା କୁହନ୍ତି, ତ ନର୍ମାଲି ଗୋଟେ ମିନିଟରେ 15ରୁ 20 ଥର ଆଇ ବ୍ଲିଙ୍କ ହୁଏ, ମାନେ ଆଖି ପତା ପଡ଼ିଥାଏ। କିନ୍ତୁ ଯେତେବେଳେ ଆମେ ମୋବାଇଲ ଲାପଟପ୍ ଯାହା ବି ୟୁଜ୍ କରୁ ସେତେବେଳେ ଆମର ବ୍ଲିଙ୍କ ରିଫ୍ଲେକ୍ସଟା ମାନେ ଆଖି ମିଟିକା, ଆଖି ପତା ପଡ଼ିବାଟା କମିଯାଏ। କମିଯାଏ ସିଏ 5ରୁ 6 ଥର ପ୍ରାୟ ହୋଇଥାଏ। ତ ମୁଁ କମ୍ପେୟାର କରିବାକୁ ଚାହୁଁଛି ଗୋଟେ ସମୁଦ୍ରକୂଳ ଆଉ ଗୋଟେ ନଦୀକୂଳ। ସମୁଦ୍ରକୂଳରେ ପ୍ରତିଥର ଲହଡ଼ି ଆସିବା ଦ୍ୱାରା ଯେଉଁ ପାଣିଟା ମାଡ଼ି ଆସେ, ବାଲି ଉପରେ ଚରିଯାଏ, ତ ବାଲି ପୁରା ସମତଳ ହୋଇଯାଏ, ଯାହା ଅଳିଆ ଆବର୍ଜନା ଥାଏ ସବୁ ଧୋଇଯାଏ, ସଫା ହୋଇଯାଏ ଓ ବାଲି ଉଦା ରୁହେ। କିନ୍ତୁ ଆପଣ ଭାବନ୍ତୁ ନଦୀକୂଳ, ଥରେ ପାଣି ଆସି ବାଲି ଉପରେ ଚରିଯାଏ, ପଳେଇଯାଏ, ତାପରେ ବାଲି ପୁରା ଶୁଖିଲା ହୋଇଯାଏ, ବାଲିର ସର୍ଫେସ୍, ବାଲି ଉପରେ ଅନାବନା ଅଳିଆ ସବୁ ପଡ଼ି ରହେ, ନାନା ପ୍ରକାର ଗଛ ବି ଉଠିଯାଏ। ତ ଠିକ୍ ସେମିତି ଭାବନ୍ତୁ ଯଦି ଗୋଟେ ଆଖିର ବ୍ଲିଙ୍କ ରିଫ୍ଲେକ୍ସ କମିଗଲା, ତ ପ୍ରତିଥର ଯାହା ଲୁହ ସ୍ପ୍ରେଡ୍ ହୋଇ ଆଖିର ଉପରେ ଥିବା ଯାହା ଧୂଳି କଣା ସବୁ ସଫା କରିଦିଏ ନର୍ମାଲ ଆଖି ମିଟିକା ମାରିବା ଦ୍ୱାରା। କିନ୍ତୁ ଆଖି ମିଟିକା ମାରିବା ଯଦି କମିଯାଏ, ତ ଧୂଳି ସବୁ ଜମା ହୋଇଯାଏ ଆଖି ଉପରେ, ଆଉ ଆଖିଟା ଡ୍ରାଏ ମାନେ ଶୁଖିଲା ହୋଇଯାଏ। ଏହିସବୁ ଶୁଖିଲା ହେବା ଦ୍ୱାରା ଆଖି ଲାଲ ପଡ଼େ, ଆଖି ବଥା ହୁଏ, ଆଖିରୁ ପାଣି ବାହାରେ। ଆଉ ଦ୍ୱିତୀୟ କାରଣ ହେଉଛି ଏକ୍ସଟେନ୍ସିଭ୍ ଫୋକସ୍, ମାନେ ବହୁତ ସମୟ ଧରି ଗୋଟେ ଜିନିଷ ଉପରେ କଣ୍ଟିନ୍ୟୁଅସ୍ଲି ନିରଖି ଚାହିଁବା ଦ୍ୱାରା ଆପଣ ଆଖିର ମାଂସପେଶୀ ଗୁଡ଼ାକ ରିଲାକ୍ସ ହେବା ପାଇଁ ଟାଇମ୍ ମିଳେନି। ଭାବନ୍ତୁ ଗୋଟେ ଜାଗାରେ ଆପଣଙ୍କୁ କୁହା ହେଲା 8 ଘଣ୍ଟା ଧରି ଠିଆ ହେବା ପାଇଁ, ତ ଆପଣ 8 ଘଣ୍ଟା ଠିଆ ହେବା ଦ୍ୱାରା ଆପଣଙ୍କ ଗୋଡ଼ ବଥା ହୁଏ, ଗୋଡ଼ର ମାଂସପେଶୀ ଗୁଡ଼ାକ ଟାଣ ହୋଇଯାଏ, କିନ୍ତୁ ଆପଣଙ୍କ ଆଖି ଭିତରେ ସେଇ ଜିନିଷ ହୁଏ କିନ୍ତୁ ଆପଣ ଜାଣିପାରିବେନି ଯେ ସେଇଥିପାଇଁ ମୁଣ୍ଡ ବଥା ହେଉଛି। ବହୁତ ସମୟ ଆପଣଙ୍କ ଆଖିର ମାଂସପେଶୀ ଗୁଡ଼ାକ ଟାଇମ୍ ପାଇନାହାନ୍ତି ରିଲାକ୍ସ ହେବା ପାଇଁ, ତ ତାହା ଦ୍ୱାରା ବି ମୁଣ୍ଡ ବଥା ବଢ଼ିଯାଏ, ଆଖିର ଥକାପଣ ବଢ଼ିଯାଏ, ଆଖି ଲାଲ ବି ପଡ଼ିଯାଏ, ଆଖି ଚାରିପଟେ ବଥା ହୁଏ। ଆଉ ଗୋଟେ କାରଣ ହେଉଛି ଯେତେବେଳେ ଆପଣ ଲାପଟପ୍ ଦେଖୁଛନ୍ତି କି କମ୍ପ୍ୟୁଟର ୟୁଜ୍ କରୁଛନ୍ତି, ତ ନର୍ମାଲି ବହି ପଢ଼ିଲେ ଆମେ ତଳକୁ ମୁହଁ କରି ପଢ଼ୁଛୁ, ତ ଆଖିର ବହୁତ ଗୁଡ଼ାଏ ପାର୍ଟ କ୍ଲୋଜ୍ ହେଇଯାଏ, ଆଖି ପତା ଦ୍ୱାରା ଟିକେ କଭର୍ ହେଇଯାଏ। କିନ୍ତୁ ଲାପଟପ୍ କିମ୍ବା ମୋବାଇଲ କମ୍ପ୍ୟୁଟର ଯାହା ଆପଣ ୟୁଜ୍ କରୁଛନ୍ତି ସେଥିରେ ଆମେ ଯେପରି ଭାବେ ପଢ଼ୁ, ତ ସେଥିରେ ଆଖିର ବହୁତ ଗୁଡ଼ାଏ ପାର୍ଟ ଓପେନ୍ ରୁହେ। ମାନେ ଲାପଟପ୍ କମ୍ପ୍ୟୁଟର ୟୁଜ୍ କରିବା ଦ୍ୱାରା ଇନକମ୍ପ୍ଲିଟ୍ ଆଇ କ୍ଲୋଜର୍ ହୁଏ, ମାନେ ଆମ ଆଖିଟା ଟୋଟାଲି ପୁରା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୁଏ ନାହିଁ, ତାହାଦ୍ୱାରା ଅଧିକାଂଶ ବାଲି

0: ଧୂଳି ଯାହା ଥାଏ ଏନଭାଇରନମେଣ୍ଟରେ ତାହା ଆମ ଆଖିକୁ ବେଶୀ ଇଫେକ୍ଟ କରେ।
1: ତେବେ କାହିଁକି କମ୍ପ୍ୟୁଟରରେ ବେଶୀ ପ୍ରୋବ୍ଲେମ ଦେଖାଯାଉଛି, ବହି ପଢ଼ିବାରେ ବେଶୀ ସେ ପ୍ରୋବ୍ଲେମ ଦେଖାଯାଉ ନାହିଁ?
0: ମୂଳ କଥା ହେଉଛି କମ୍ପ୍ୟୁଟର, ଲାପଟପ୍, ମୋବାଇଲ ଯାହା ବି ହେଉ ସେଥିରେ ବ୍ଲୁ ଲାଇଟ୍ର ପ୍ରଭାବ ରହୁଛି। ଯେଗୁଡ଼ାକ ଏଲ୍ଇଡି ସ୍କ୍ରିନ୍ ଥାଏ ସେଥିରେ ବ୍ଲୁ ଲାଇଟ୍ ବାହାରେ। ବ୍ଲୁ ଲାଇଟ୍ ରେଟିନା ଉପରେ ପ୍ରଭାବ ପକାଏ, ସାର୍କାଡିଆନ୍ ରିଦମ୍କୁ ବି ଚେଞ୍ଜ କରେ। ସେକେଣ୍ଡ କଥା ହେଉଛି ମୋବାଇଲ କିମ୍ବା ଲାପଟପ୍ ଯାହା ବି ଗେଜେଟ୍ ହେଉ ସେଥିରେ ପିକ୍ସେଲ ଗୋଟେ ଜିନିଷ ଥାଏ ଯେଉଁଟା କ୍ୟାରେକ୍ଟର କୁହନ୍ତି, ତ ସେଇ ପିକ୍ସେଲ ସେଇଟା ଇକ୍ୱାଲି ଡିଷ୍ଟ୍ରିବ୍ୟୁଟ୍ ହେଇନଥାଏ। ସେଣ୍ଟରରେ ବହୁତ ବ୍ରାଇଟ୍ ଥାଏ ଯାହା ସ୍କ୍ରିନ୍ରେ, କମ୍ପ୍ୟୁଟର ସ୍କ୍ରିନ୍ କି ଲାପଟପ୍ ସ୍କ୍ରିନ୍ରେ ପୁରା ସେଣ୍ଟରରେ ବହୁତ ବ୍ରାଇଟ୍ କ୍ୟାରେକ୍ଟର ଥାଏ, ଆଉ ପେରିଫେରାଲି ସେମାନେ ଇକ୍ୱାଲି ଡିଷ୍ଟ୍ରିବ୍ୟୁଟ୍ ହୋଇନଥାନ୍ତି। ସେଇଥିପାଇଁ ଆମ ଆଖିକୁ ବହୁତ ଷ୍ଟ୍ରେସ୍ ନେଇ ଫୋକସ୍ କରିବାକୁ ପଡ଼ିଥାଏ। ତା ସହିତ ଯେଉଁମାନେ ପ୍ରଫେସନାଲି କମ୍ପ୍ୟୁଟର ସହିତ କାମ କରୁଥାନ୍ତି ତ ସେମାନଙ୍କ ସରାଉଣ୍ଡିଂ କଣ୍ଡିସନ ମାନେ ଏନ୍ଭାଇରମେଣ୍ଟାଲ କଣ୍ଡିସନ ବି ଆଖିରେ ବହୁତ ପ୍ରଭାବ ପକାଇଥାଏ। ଯେମିତି ବହୁତ ଗୁଡ଼ାଏ ଯେଉଁଠି କମ୍ପ୍ୟୁଟର ଅଛି, ଲାପଟପ୍ ଅଛି, ଲୋକମାନେ କାମ କରୁଛନ୍ତି, ତେଣୁ ସେଠି ଏୟାର କଣ୍ଡିସନର ଥାଏ, ଭେଣ୍ଟିଲେଟର ଫ୍ୟାନ୍ ଥାଏ, ତ ଏୟାର କଣ୍ଡିସନ ଭେଣ୍ଟିଲେସନ ଫ୍ୟାନ୍ ଦ୍ୱାରା ବି ଆଖି ବହୁତ ଶୁଖିଲା ହୋଇଯାଇଥାଏ।
1: ଏସବୁ ଜିନିଷ ବେଶୀ ୟୁଜ୍ କରୁଥିଲେ ସେମାନଙ୍କ ପାଇଁ କ'ଣ ପରାମର୍ଶ ଦେବେ?
0: ଏସବୁ ସମସ୍ୟାର ସମାଧାନ ପାଇଁ ମୁଁ କହିବାକୁ ଚାହିଁବି 5E ମାନେ 5ଟା E ଆପଣ ଧ୍ୟାନ ଦେବେ, ଯେମିତି ଏକ୍ଜାମିନେସନ, ଇର୍ଗୋନୋମିକ୍ସ, ଏକ୍ସରସାଇଜ୍, ଏଫେକ୍ଟିଭ୍ ବ୍ରେକ୍, ଆଇ ୱେର୍। ଏକ୍ଜାମିନେସନ ମାନେ ଆଖିର ଚକ୍ଷୁ ପରୀକ୍ଷା କରିବେ, କମ୍ପ୍ୟୁଟରକୁ ଠିକ୍ ଡିଷ୍ଟାନ୍ସରେ ରଖି ୟୁଜ୍ କରିବେ, ଆଖିର ଏକ୍ସରସାଇଜ୍ କରିବେ, ମଝିରେ ମଝିରେ ବ୍ରେକ୍ ନେବେ, ଆଉ ପ୍ରୋଟେକ୍ଟିଭ୍ ଲେନ୍ସ ପିନ୍ଧିବେ।
1: ତେବେ ଯେଉଁମାନେ ବେଶୀ କମ୍ପ୍ୟୁଟର ୟୁଜ୍ କରୁଛନ୍ତି ଆମେ କେତେ ଦୂରରେ କମ୍ପ୍ୟୁଟରକୁ ଦେଖିବା ଉଚିତ?
0: ଯେଉଁମାନେ ଦିନରେ 2-4 ଘଣ୍ଟା କି ତାଠାରୁ ଅଧିକ କମ୍ପ୍ୟୁଟର, ଲାପଟପ୍ ଯାହା ବି ଗେଜେଟ୍ ୟୁଜ୍ କରୁଛନ୍ତି, ମୂଳତଃ ସେମାନେ ନିଜଠାରୁ 16-30 ଇଞ୍ଚ ଦୂରରେ ରଖିବା ଦରକାର, ଓ ଲାପଟପ୍ର ସେଣ୍ଟର ପାର୍ଟଟା ଆଇ ଲେବଲ୍ରୁ 20 ଡିଗ୍ରୀ ତଳକୁ ରହିବା ଦରକାର। କିନ୍ତୁ ଏମିତି ନୁହେଁ ଯେ ମୁଁ କହିଲି 16-30 ଇଞ୍ଚ ଦୂରରେ, ଆପଣ ସେଗୁଡ଼ାକ ଭୁଲିକି ନିଜ ଆର୍ମ ଲେନ୍ଥ ମାନେ ହାତ ପୁରା ଖୋଲା କଲେ ଯେତିକି ଦୂର ରହିବ ସେତିକି ଦୂରରେ ଇଲେକ୍ଟ୍ରୋନିକ୍ ଗେଜେଟ୍କୁ ରଖି କାମ କରିପାରିବେ। ତା ସହିତ କମ୍ପ୍ୟୁଟରର ଗ୍ଲେରିଂକୁ କମେଇବା ପାଇଁ ଆପଣ କମ୍ପ୍ୟୁଟର ଉପରେ ଗୋଟେ ଫିଲ୍ଟର ଲଗାଇ ପାରିବେ ଓ ନିଜେ ଗୋଟେ ଅପ୍ଟିକାଲି କୋଟେଡ୍ ଗ୍ଲାସ୍ ବ୍ୟବହାର କରିପାରିବେ।
1: ତେବେ ମ୍ୟାଡ଼ାମ ଏସବୁ ସମସ୍ୟା ପାଇଁ କେତେବେଳେ ଆମେ ଜାଣିବା ଯେ ଆମକୁ ଚକ୍ଷୁ ପରୀକ୍ଷା କରାଇନେବା ଦରକାର?
0: ଚକ୍ଷୁ ପରୀକ୍ଷା ପାଇଁ ମୁଁ ପ୍ରଥମେ କହିବି ସେଲ୍ଫ ଚେକ୍, କାହିଁକିନା କରୋନା ସମୟରେ ଆମେ ଯାହା ବୁଝିଛୁ ନିଜ ଦେହ ପ୍ରତି ଆମେ ନିଜେ ଯତ୍ନବାନ ହେବା ଦରକାର, ତ ଆମେ ଜାଣିବା ଦରକାର ଯେ ଆମ ଆଖି କେତେବେଳେ ଦରକାର କରୁଛି ତାର ଚେକଅପ୍ କରାଇବା ପାଇଁ। ତ ସେଲ୍ଫ ଚେକ୍ ମାନେ ଆପଣ ଦେଖିବେ ଅଧିକାଂଶ ଲୋକ ଭାବନ୍ତି 2 ଆଖିରେ ଠିକ୍ ଦେଖାଯାଉଛି ତା ମାନେ ଆଖି ଠିକ୍ ଅଛି, କିନ୍ତୁ ସବୁବେଳେ ଚେକ୍ କରିବେ ଆପଣ ଗୋଟେ ଆଖି ବନ୍ଦ କରି ଆର ଆଖିରେ ଦେଖିବାକୁ ଚେଷ୍ଟା କରିବେ ଯେ ଠିକ୍ ଦେଖାଯାଉଛି କି ନାହିଁ। ତ ଇଣ୍ଡିଭିଜୁଆଲ ଆଖି ବନ୍ଦ କଲା ପରେ ଯଦି ଜାଣିବେ ଗୋଟେ ଆଖିରେ କମ୍ ବେଶୀ ଦେଖାଯାଉଛି, ଆପଣ ନିଜେ ବି ଜାଣିପାରିବେ ଯେ ଆପଣଙ୍କ ଚକ୍ଷୁ ପରୀକ୍ଷା ଦରକାର।
1: ପରିଶେଷରେ ଅଧିକ କମ୍ପ୍ୟୁଟର କିମ୍ବା ଫୋନ୍ର ୟୁଜ୍ ଦ୍ୱାରା ଦେଖାଯାଉଥିବା ଚକ୍ଷୁ ସମସ୍ୟାର ସମାଧାନ ପାଇଁ ଆଜି ଆମ ଶ୍ରୋତାବନ୍ଧୁମାନଙ୍କୁ ପରିଶେଷରେ କ'ଣ ଉପଦେଶ ଦେବେ?
0: ମୁଁ ଏତିକି ଉପଦେଶ ଦେବାକୁ ଚାହୁଁଛି ଯେ ଆପଣ ମୂଳତଃ ଗେଜେଟ୍ ୟୁଜ୍କୁ ଦିନରେ 2 ଘଣ୍ଟାରୁ କମ୍ ୟୁଜ୍ କରିବା ପାଇଁ ଚେଷ୍ଟା କରନ୍ତୁ। ଯଦି ବି ୟୁଜ୍ କରୁଛନ୍ତି, କରିବାକୁ ବାଧ୍ୟ ହେଉଛନ୍ତି, ମଝିରେ ମଝିରେ ପ୍ରତି 20 ମିନିଟ୍ରେ ବ୍ରେକ୍ ନିଅନ୍ତୁ, ଆଖିର ମାଂସପେଶୀକୁ ରିଲାକ୍ସ ହେବାକୁ ଦିଅନ୍ତୁ, ଧ୍ୟାନ ଦିଅନ୍ତୁ, ଯେମିତି ମଝିରେ ମଝିରେ ଆଖି ପତା ପକାଇବେ, ଆଖି ମିଟିକା ମାରିବେ, ଆଖିର ଚେକଅପ୍ କରାନ୍ତୁ ପ୍ରତି ଯେଉଁମାନେ ପ୍ରଫେସନାଲି ଅଛନ୍ତି ପ୍ରତି ବର୍ଷକୁ ବର୍ଷ ଆଖି ଚେକଅପ୍ କରାନ୍ତୁ, କମ୍ପ୍ୟୁଟରରେ ଫିଲ୍ଟର ଲଗାନ୍ତୁ ଯେମିତି ଆଖିର ଗ୍ଲେରିଂ ନ ହେବ, କମ୍ପ୍ୟୁଟରର ଗ୍ଲେରିଂ ନ ହେବ ସେଇଥିପାଇଁ ଆପଣ ଧ୍ୟାନ ଦିଅନ୍ତୁ, ଆଖିର ଏକ୍ସରସାଇଜ୍ କରନ୍ତୁ, ଉପଯୁକ୍ତ ଖାଦ୍ୟ ଖାଆନ୍ତୁ, ଯାହାଦ୍ୱାରା ଏହିସବୁ ଚକ୍ଷୁର ସମସ୍ୟାକୁ ଏଡ଼େଇ ଦେଇ ହେବ।
1: ଡାକ୍ତର ମଞ୍ଜୁଲା ପ୍ରଧାନ ଆଜି ଆମ ଆକାଶବାଣୀ ବାରିପଦା ଷ୍ଟୁଡିଓରେ ଉପସ୍ଥିତ ରହି ଅଧିକ କମ୍ପ୍ୟୁଟର ବ୍ୟବହାର ଜନିତ ଚକ୍ଷୁ ସମସ୍ୟା ଓ ତାର ପ୍ରତିକାର ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଲେ। ସେଥିପାଇଁ ଆମ ଅନୁଷ୍ଠାନ ତରଫରୁ ଏବଂ ଆଜି ଆମକୁ ଶୁଣୁଥିବା ଶ୍ରୋତାବନ୍ଧୁମାନଙ୍କ ତରଫରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ନମସ୍କାର।

ଖଟିଖିଆ ଚାଷୀ ମୂଲିଆଙ୍କ ରାଇଜ ଓଡ଼ିଶା। ପେଟ ପୋଷିବା ପାଇଁ ସାରା ବର୍ଷ ସେମାନେ ହାଡ଼ ଭଙ୍ଗା ଖଟଣି କରନ୍ତି। କାମରୁ ଫୁରସତ ଟିକେ ନେବାକୁ ବାର ମାସରେ ତେର ପର୍ବର ଆୟୋଜନ। ଏଇଥିପାଇଁ ତ କଥା ଅଛି, ଓଡ଼ିଆ ଘରେ ବାର ମାସରେ

ନୂଆ ମେଘ, ନୂଆ ପାଗ, ନୂଆ ଫସଲର ବେଳ ମନକୁ ମତେଇ ଦିଏ। ଏଇ ପର୍ବରେ ରଜର ମଉଜ ଅଧିକ ଛୁଇଁଯାଏ ଗାଁ ଝିଅଙ୍କ ମନକୁ। କେଉଁ କାଳରୁ ମା ବୁଢ଼ୀମା ଏଇ ପର୍ବକୁ ଧରି ରଖିଛନ୍ତି। ଝିଅମାନେ ରଜରେ ନିଜକୁ ନୂଆ ରୂପରେ ସଜେଇ ପୁଲକିତ ହୁଅନ୍ତି। ମା ବୁଢ଼ୀମାଙ୍କ ଠାରୁ ଏହି ପର୍ବର ବିଧିବିଧାନ, ପିଠାପଣାର କୌଶଳ, ଖୁସି ଆନନ୍ଦକୁ ସେମାନେ ଧୀରେ ଧୀରେ ଆୟତ୍ତ କରନ୍ତି। ଆଗକୁ ଏହି ବୁନିଆଦୀ ପର୍ବକୁ ଚଳାଇବା ତାଙ୍କରି କାମ ସିନା।

ବାହାଘର ପରେ ଝିଅଟିଏ ବୋହୁ ହୋଇ ଆସେ ନୂଆ ସଂସାରକୁ, ଝିଅରୁ ସେ ପାଲଟେ ଘରଣୀ। ବାପ ଘରର ମୁକୁଳା ଜୀବନ, ଚଞ୍ଚଳତା, ଚପଳତା ତାକୁ ଆଉ ମିଳେ ନା। ନୂଆ ସଂସାରରେ ନୂଆ ଆଦବ କାଇଦାରେ ସେ ଚଳିବା ଶିଖେ। ହେଲେ କୁଆଁରୀ ବେଳର ସୁନେଲି କାହାଣୀ ରହିଥାଏ ମନ ତଳେ ସ୍ମୃତି ହୋଇ। ନୂଆ ବୋହୂ ମନର ସେଇ ସ୍ମୃତି ସତେଜ ହୋଇ ଉଠେ ଏଇ ରଜରେ ଝିଅଙ୍କ ସଜବାଜ ଦେଖି।

ରଜ ପର୍ବ ଯେମିତି ଖୁସି ମନେଇବାର ପର୍ବ, ସେମିତି ଖାଇବାର ପର୍ବ। ଛୋଟ ଛୁଆଙ୍କ ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ରଜରେ ମଉଜ କରନ୍ତି। ଘରେ ଘରେ ବନ୍ଧୁ କୁଣିଆଙ୍କ ଆସିବା ଯିବା ଚାଲେ। ସମସ୍ତେ ମିଶି ପିଠାପଣା, ମାଛ ମାଂସ, ଆମ୍ବ ପଣସର ସ୍ୱାଦ ନିଅନ୍ତି। ଭାବ ଦିଆନିଆରେ ଏଇ ପର୍ବଟା ମାହିର, ରଜ ତ ମଉଜ କରିବାର ପର୍ବ।

ବସୁମାତାଙ୍କୁ ଆରାଧନା କରିବାର ପରବ ରଜ। ବସୁମାତାଙ୍କ ଉପରେ ଖାଲିପାଦ ନ ରଖିବା, ଖୋଳାଖୋଳି ନ କରିବା, ଏମିତିକି ବସୁଧା ଉପରେ ବଢ଼ିଥିବା ଗଛ ବୃକ୍ଷର ଡାଳ ନ କାଟିବା ଏ ପରବର ବିଧିବିଧାନ। ଏ ବିଧି ବସୁମାତାଙ୍କୁ ଭକତି ଜଣାଇବାର ବିଧି, ମା ପଣିଆକୁ ସମ୍ମାନ ଜଣାଇବାର ବିଧି। ରଜର ଶେଷ ଦିନରେ ବସୁମତୀ ସ୍ନାନ କରାଯାଏ। ବସୁଧା ତ କୋଟି ଜୀବର ଲାଳନ କର୍ତ୍ତୀ, ପାଳନ କର୍ତ୍ତୀ, ଜୀବନଧାତ୍ରୀ, ଜୀବନଦାତ୍ରୀ। ଆସ ତାଙ୍କରି ଜୟଗାନ କରିବା।

ଶୁଣିଲେ କାର୍ଯ୍ୟକ୍ରମ ସଙ୍ଗୀତ ରୂପକ ରଜ ସଜବାଜ ରଜ ମଉଜ। କାର୍ଯ୍ୟକ୍ରମଟି ପରିଚାଳନା କରିଥିଲେ ଏମ୍ଏନ୍ ମାଝୀ, ରଚନା କରିଥିଲେ ଶଙ୍କର ଜେନା, ଉପସ୍ଥାପନ

କଳ୍ପନା ପାତ୍ର ଏବଂ ସାଥୀ କଳାକାରମାନେ ସାଥି କଳାକାରମାନେ ଥିଲେ ସୁଚିସ୍ମିତା ଦାସ, ପ୍ରିୟମ୍ବଦା ମହାନ୍ତି, ଲିପ୍ସା ପାଲ, ଏସ୍ କେ ସରାଫତୁଲ୍ଲା, ପ୍ରେମ କୁମାର ପାତ୍ର, ଜ୍ୟୋତିର୍ମୟୀ ମହାନ୍ତି, ସୁନାରାମ ସିଂ, ବସିଲା ପାତ୍ର ଏବଂ ସଙ୍ଗୀତା ଗିରି। ସ୍ୱର ସଂଯୋଜନା କରିଥିଲେ ସୁଚିସ୍ମିତା ଦାସ, ସହଯୋଗିତାରେ ଥିଲେ ଶର୍ମିଷ୍ଠା ମହାନ୍ତି। ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ହିନ୍ଦୀ ଏକକ ଚଳଚ୍ଚିତ୍ର ଇତିହାସର କେତୋଟି ଗୀତ।

ଶୁଣିଲେ ହିନ୍ଦୀ ଏକକ ଚଳଚ୍ଚିତ୍ର ଇତିହାସର କେତେଟି ଗୀତ ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।